ଆକାଶବାଣୀ ଭବାନୀପାଟଣା ଜୟ ଜଗନ୍ନାଥ ଜୟ ମା ମାଣିକେଶ୍ୱରୀ। ସମସ୍ତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM ରେ 110.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜି ଜ୍ୟେଷ୍ଠ ଶୁକ୍ଳ ତୃତୀୟା ମଇ ମାସର 19 March 2026। ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ 5:58 PM।

ଆଜିର ଅନୁଚିନ୍ତା, ସୁସ୍ଥ ଶରୀର ହେଉଛି ସୁନ୍ଦର ଜୀବନର ଆଧାର, ଆଉ ସଚେତନତା ହେଉଛି ସୁସ୍ଥତାର ପ୍ରଥମ ପଦକ୍ଷେପ। ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଆପଣମାନେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ। ଏଥର ଶିଳ୍ପୀ ହେଲେ ଗୀତା ପଟ୍ଟନାୟକ। ଗୀତଟିକୁ ଲେଖିଛନ୍ତି ବିର୍ସା ନନ୍ଦ ଦାସ କାନୁନଗୋ।

ଆପଣମାନେ ଶୁଣୁଥିଲେ ଭକ୍ତି ଗୀତାର କାର୍ଯ୍ୟକ୍ରମ ବନ୍ଦନା, ଆକାଶବାଣୀ ଭବାନୀପାଟଣା। ଏଥର ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ପିତୃସତ୍ୟ ପାଳନକୁ ଗୁରୁତ୍ୱ ଦେଇ ଏହାର ଉଲ୍ଲଂଘନ ନ କରିବାକୁ ଶ୍ରୀରାମଚନ୍ଦ୍ର ନିଶ୍ଚୟ କରି ନେଇଥିଲେ। ବନବାସ ଯିବା ନିଶ୍ଚିତ ବୋଲି ଜାଣିବା ପରେ ଶ୍ରୀରାମଙ୍କ ଅନୁଗାମୀ ହୋଇ ବଣକୁ ଯିବା ପାଇଁ କୌଶଲ୍ୟା ଅଡ଼ି ବସିଥିଲେ। ଶ୍ରୀରାମଙ୍କୁ ବୁଝାଇ କହିଥିଲେ, ଆଗରେ ଯାଉଥିବା ବାଛୁରୀକୁ ଅନୁସରଣ କରି ଗାଈ ଯେପରି ତାର ପଛେ ପଛେ ଯାଇଥାଏ, ସେହିପରି ତୁମେ ଯେଉଁଆଡ଼େ ଯିବ ମୁଁ ତୁମକୁ ଅନୁସରଣ କରି ପଛେ ପଛେ ଯିବି। ଏମିତିଆ ପଦକ୍ଷେପରୁ ମାଙ୍କୁ ନିବୃତ୍ତ କରିବାକୁ ପ୍ରଭୁ ଶ୍ରୀରାମଚନ୍ଦ୍ର ନିଜ କର୍ତ୍ତବ୍ୟ ବୋଲି ଭାବି ନେଇଥିଲେ। ପତ୍ନୀଙ୍କ କର୍ତ୍ତବ୍ୟ ଧର୍ମ ସମ୍ପର୍କରେ ବୁଝାଇ କହିଥିଲେ, ମା, ପିତୃସତ୍ୟ ପାଳନ ପାଇଁ

ମୁଁ ବଣକୁ ଯାଉଛି। ଏଭଳି ସ୍ଥିତିରେ ତୁମେ ଯଦି ପିତାଙ୍କୁ ତ୍ୟାଗ କରି ମୋ ସହ ବନକୁ ଯାଅ, ତାହେଲେ ତାଙ୍କର ବଞ୍ଚି ରହିବା ଦୁରୂହ ହୋଇଯିବ। ପତିଙ୍କୁ ତ୍ୟାଗ କରିବା ଯେକୌଣସି ପତ୍ନୀଙ୍କର ଅତି କ୍ରୂରତାପୂର୍ଣ୍ଣ କାର୍ଯ୍ୟ। ସପ୍ତପୁରୁଷ ମଧ୍ୟ ଏହାର ନିନ୍ଦା ରଚନା କରନ୍ତି। ପିତା ଦଶରଥ ଯେପର୍ଯ୍ୟନ୍ତ ବଞ୍ଚି ରହିଛନ୍ତି, ତାଙ୍କର ସେବାରେ ନିଜକୁ ନିୟୋଜିତ ରଖ। ପତି ସେବା ସ୍ତ୍ରୀର ଶ୍ରେଷ୍ଠ ଧର୍ମ। ପ୍ରତ୍ୟେକ ସ୍ତ୍ରୀ କ୍ଷେତ୍ରରେ ସ୍ୱାମୀ ସେମାନଙ୍କର ଦେବତା। ମହାରାଜା ଦଶରଥ ତୁମର ଓ ମୋର ଦୁହିଁଙ୍କର ଆରାଧ୍ୟ ଦେବତା। ମୁଁ ତାଙ୍କୁ ଛାଡ଼ି ବନଗମନ କରିବା ଦ୍ୱାରା ଦାରୁଣ ଶୋକରେ ଯେପରି ସେ ଜୀବନ ନ ହରାନ୍ତି, ଯେଉଁ ନାରୀ ପତି ସେବା କରିନଥାନ୍ତି ସେମାନେ ପାପୀମାନଙ୍କର ଦଶାପ୍ରାପ୍ତ ହୋଇଥାନ୍ତି। ଏପରିକି ଅନ୍ୟ ଦେବତାଙ୍କର ପୂଜା ନକରି ଯେଉଁ ନାରୀ କେବଳ ପତିଙ୍କ ସେବାରେ ନିଜର ଜୀବନ ବିତାଇଥାନ୍ତି ବା ପତି ସେବା କରିଥାନ୍ତି, ତାଙ୍କୁ ପତି ସେବା କାରଣରୁ ଉତ୍ତମ ଲୋକ ପ୍ରାପ୍ତ ହୋଇଥାଏ। ଏଣୁ ପତିଙ୍କ ହିତ ସାଧନକୁ ଦୃଷ୍ଟିରେ ରଖି ତାଙ୍କ ସେବାରେ ନିଜକୁ ବିନିଯୋଗ କରିବା ଉଚିତ। ଏହା ବେଦ, ଉପନିଷଦ, ପୁରାଣ ଶାସ୍ତ୍ରରେ ନାରୀର ଶ୍ରେଷ୍ଠ ଧର୍ମ ଭାବରେ ବର୍ଣ୍ଣନା କରାଯାଇଛି। ଶ୍ରୁତିଶାସ୍ତ୍ରରେ ମଧ୍ୟ ଏହା ଭୁରି ଭୁରି ବର୍ଣ୍ଣନା କରାଯାଇଛି। କୌଶଲ୍ୟା ନିଶ୍ଚିତ ହୋଇଯାଇଥିଲେ ନିଜର ପ୍ରାଣପ୍ରିୟ ପୁତ୍ରକୁ ବନଗମନରୁ ସେ ରୋକିପାରିବେ ନାହିଁ। ଭାବ ବିହ୍ୱଳ ହୋଇ କହିଥିଲେ, ବିଧିର ବିଧାନ ଉଲ୍ଲଂଘନ କରିବା ଅତ୍ୟନ୍ତ କଠିନ ନିଶ୍ଚୟ, ବୋଧ ହୁଏ ଏହା କାଳର ନିର୍ଦ୍ଦେଶ। ବନବାସ ପୂର୍ଣ୍ଣ କରି ସକୁଶଳ ଫେରିଆସି ପୂର୍ବଭଳି କୋମଳ ମଧୁର ବାଣୀରେ ଆହ୍ଲାଦିତ କରିବା ଅଭିପ୍ସା ପ୍ରକାଶ କଲେ ମା ଭାବରେ ପୁତ୍ର ଆଗରେ।

ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଆକାଶବାଣୀ ଭବାନୀପାଟଣା। ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM-ରେ 110.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

କ୍ରୁଦ୍ଧ ଶିବଙ୍କୁ ପ୍ରସନ୍ନ କରାଇ ଭୃଗୁ ବୈକୁଣ୍ଠରେ ପହଞ୍ଚିଛନ୍ତି ଏବଂ ଲକ୍ଷ୍ମୀଙ୍କ କୂଳରେ ଶୋଇଥିବା ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଛନ୍ତି। ଏଭଳି ଆଚରଣରେ କ୍ରୋଧ ପରିବର୍ତ୍ତେ ସେ ଦେଖିଲେ ପ୍ରଭୁଙ୍କର ଅପୂର୍ବ ବିନୟ, ଭକ୍ତବତ୍ସଳତା ଏବଂ ସାଧୁ ପ୍ରଶସ୍ତି। ଏଥିରୁ ବିଷ୍ଣୁଙ୍କ ସର୍ବଶ୍ରେଷ୍ଠତ୍ୱ ପ୍ରତିପାଦିତ ହେଲା। ଏବେ ଭୂଭାର ଶେଷ ପ୍ରାୟ, କୃଷ୍ଣାର୍ଜୁନଙ୍କୁ ମର୍ତ୍ତ

ଆତ୍ମତ୍ୟାଗ କଥା ସ୍ମରଣ କରାଇଦେବାକୁ ପରମ ପୁରୁଷ ଭଗବାନ ବିଷ୍ଣୁ ବ୍ରାହ୍ମଣ ଶିଶୁମାନଙ୍କୁ ହରଣ କରି ନେଇଛନ୍ତି। ଅର୍ଜୁନ ପ୍ରତିଜ୍ଞା କରିଥିଲେ ଯେ ସେ ବ୍ରାହ୍ମଣ ଶିଶୁଙ୍କୁ ରକ୍ଷା କରିବେ, କିନ୍ତୁ ଏଥିରେ ଅସମର୍ଥ ହେବାରୁ ବ୍ରାହ୍ମଣ ତାଙ୍କୁ ଧିକ୍କାରୁଛି।

ଆପଣମାନେ ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ପବିତ୍ର ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ସମ୍ବଲପୁରୀ ସମ୍ବାଦ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ ଏବଂ ସଂସ୍କୃତରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ତାପମାତ୍ରା 40 ଡିଗ୍ରୀ ପାର କରିଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ଝାରସୁଗୁଡ଼ା ଜିଲ୍ଲାର 43.4 ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଏବେ 5 ଦିନ ଭିତରେ ରାଜ୍ୟର ତାପମାତ୍ରା ଆହୁରି 2-3 ଡିଗ୍ରୀ ତକ ବଢ଼ବାର ସମ୍ଭାବନା ରହିଛି। ଏଥିରେ ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02 ଥି। ଜୁହାର।

0: अस्ति। सः प्रधानमन्त्रिणः नरेन्द्रमोदीवर्यस्य नेतृत्वे प्राप्तायाः अभूतपूर्वस्य प्रगत्याः कारणात् अन्ताराष्ट्रियस्तरे भारतस्य वर्धमानम् औन्नत्यम् उद्घाटितवान्। केन्द्रीयस्वास्थ्यपरिवारकल्याणमन्त्री जगत् प्रकाश नड्डा थाईलैंड, ईरान, नीदरलैंड, स्वीडन, मॉरिशस देशानां प्रतिनिधिभिः समकक्षैश्च सह उच्चस्तरीय द्विपाक्षिकमेलनं कृतवान्। जिनेवानगरे एषा सभा अभवत्। सामाजिकप्रसारमाध्यमे श्रीनड्डाः अवदत् यत् चर्चासु डिजिटलस्वास्थ्यम्, औषधनिर्माणं, सार्वजनिकस्वास्थ्यव्यवस्थाः, सार्वत्रिकस्वास्थ्यव्याप्तिञ्च प्रवर्धयितुं सहकार्यं सुदृढं कर्तुं केन्द्रितम् आसीदिति। न्यायाधीशेन यशवन्तवर्मणा सम्बद्धानाम् आरोपाणाम् अन्वेषणं कुर्वती न्यायाधीशान्वेषणसमितिः ह्यः लोकसभायाः अध्यक्षम् ओम बिरलां प्रति संसदभवने स्वस्य प्रतिवेदनं समर्पितवती। स्वास्थ्य अधिकारिणः मन्यन्ते यत् काङ्गो लोकतान्त्रिकगणराज्ये ईबोला प्रकोपः कतिपयसप्ताहपूर्वम् आरब्धः इति। अधुना मृतानां संख्या 18 यावत् सम्भूय इतोपि वर्धते। सर्वकारः अन्तर्जालमाध्यमेन प्रचलितम् एतद् अभियोगं निष्काशयत् यत् मन्दिरस्य स्वर्णसञ्चयस्य विनिमयरूपेण सर्वकारः देवालयानां कृते स्वर्णबन्धपत्राणि निर्गमिष्यति इति। प्रेस् इन्फर्मेशन् ब्यूरो इत्यस्य द फैक्ट् चेक् यूनिट् इत्युक्ते PIB इत्यनेन उक्तं यत् एतत् प्रतिपादनं मिथ्या अस्ति इति। प्रियाः श्रोतारः, अन्ते क्रीडावार्तायां। IPL इति क्रिकेट क्रीडायां सनराइजर्स हैदराबाद दलम् आतिथेय चेन्नई सुपर किंग्स इति दलं गतरात्रौ 5 पराजित्य प्ले ऑफ इति स्थानं प्राप्तवत्। चेन्नई सुपर किंग्स इत्यनेन निर्धारितस्य 81% लक्ष्यस्य अनुसरणं कुर्वता सनराइजर्स हैदराबाद इत्यनेन 29 कन्दुकक्षेपणचक्रेषु एव लक्ष्यम् अतिक्रामितम् इति वार्ताः।
1: ଆପଣମାନେ ଶୁଣୁଥିଲେ ଆକାଶବାଣୀ ସମ୍ବଲପୁର ଏବଂ ଆକାଶବାଣୀ ଦିଲ୍ଲୀରୁ କାର୍ଯ୍ୟମାନ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିବା ପୂର୍ବରୁ ଶୁଣନ୍ତୁ ଆଜିର ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା, କଳାହାଣ୍ଡିର ଦେବକୁନିଆ ସଂସ୍କୃତି ଓ ଜୀବନଶୈଳୀ ଆଲୋଚକ ଉମାଶଙ୍କରଙ୍କର ଚାଷର କଥା ରହିଛି। ସକାଳ 7:40 ସକାଳ 7:45 ସଙ୍ଗୀତ ଲହରୀ କାର୍ଯ୍ୟକ୍ରମରେ ରହିଛି କେତୋଟି ଓଡ଼ିଆ ଆଧୁନିକ ଗୀତ। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ। ପ୍ରଚାର କରିବୁ ସକାଳ 8:30 ସକାଳ 8:45 ପ୍ରଚାର କରିବୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିଶ ବିଳାସ। ହିନ୍ଦୀ କଥାଚିତ୍ରର ଗୀତ ରହିଛି ସକାଳ 9:30 ଶୁଣିବେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପୂର୍ବାହ୍ନ 10:10 ଶୁଣିପାରିବେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12 ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଗାଁର ମାର୍କ କଥା ଶୁଣିପାରିବେ ଦିନ 12:30 ଦିନ 1:10 ଚାଷର କଥା ଦିନ 1:20 ପ୍ରଚାର କରିବୁ। ଶକ୍ତି ରୂପା ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଅପରାହ୍ନ 5 ପ୍ରଯୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଅପରାହ୍ନ 5:30 ଯୁବବାଣୀର ସିଧା ପ୍ରସାରଣରେ ରହିଛି ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଲୋକଗୀତ କ୍ରମରେ ସନ୍ଧ୍ୟା 6:30 ଶୁଣିବେ ସଦାଶିବ ମହାରଣା ଏବଂ ସୁନୀଲ ମହାରଣାଙ୍କର ପରିବେଷିତ ଧୁଡ଼ୁକୀ ଗୀତ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ଶୁଣିବେ। ରିଲେ କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଚାଷବାସ ପ୍ରଚାର କରିବୁ ରାତି 7:30 ରାତି 8 ଶୁଣିବେ କେତୋଟି ଦେଶବନ୍ଦନା। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ ରାତି 8:15 ସ୍ପଟ୍ ସ୍କାନ୍ ରହିଛି ରାତି 8:30 ସ୍ପଟ୍ ଲାଇଟ୍ ରହିଛି 9:15 ଏବଂ ରାତି 9:30 ମନିଟକ୍ ଆଣ୍ଡ ମାନଥନ୍ କାର୍ଯ୍ୟକ୍ରମଗୁଡ଼ିକ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10 ରହିଛି ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ସିତାର ବାଦନ। ଏଇ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର।

ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ, ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ପରିପରି ଶୁଣିପାରିବେ। ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ, ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମରେ ଯୋଗଦେବେ। କୃଷିକ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ ଥିଲା। ଗସ୍ତକାଳରେ ଶ୍ରୀ ନବୀନ କେତେକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିଥିଲେ। ଏ ସମ୍ପର୍କରେ ରାଜ୍ୟ ବିଜେପି ଅଧ୍ୟକ୍ଷ ମନମୋହନ ସାମଲ କହିଛନ୍ତି,
1: ସଂଗଠନ ବିଷୟରେ ତନ୍ନତନ ଆଲୋଚନା ହୋଇଛି ଏବଂ ସାଂଗଠନିକ ବ୍ୟବସ୍ଥା କେମିତି ଆହୁରି ସଶକ୍ତ କରାଯିବ ତା ପାଇଁ ମଧ୍ୟ କଥାବାର୍ତ୍ତା ହୋଇଛି। ସବୁ ବିଧାୟକ ସାଂସଦ ତାଙ୍କ ଅଞ୍ଚଳରେ କେମିତି ଯୋଉ କାମ କରୁଛନ୍ତି ତାର ସମୀକ୍ଷା ହୋଇଛି। ସମସ୍ତେ ପ୍ରଭାବିତ ଅଛନ୍ତି, ସମସ୍ତଙ୍କୁ ଉତ୍ସାହ ପ୍ରେରଣା ମିଳିବ, କାମ କରିବାର ଆହୁରି ଦକ୍ଷତା ଯୋଗ୍ୟତା ସମସ୍ତଙ୍କର ଅଛି, ତାକୁ ଆହୁରି ସେମାନେ ତାକୁ ବିନିଯୋଗ କରିବା ପାଇଁ ଚେଷ୍ଟା କରିବେ।
0: ରାଜ୍ୟରେ ଆମ ଗାଁରେ ଆମ ତହସିଲ କାର୍ଯ୍ୟକ୍ରମ ଆରମ୍ଭ ହେବ। ଏଥିରେ ଗ୍ରାମ ତଥା ପଞ୍ଚାୟତ ସ୍ତରରେ ତହସିଲ କ୍ୟାମ୍ପ କୋର୍ଟ କରାଯିବ ବୋଲି ଲୋକସେବା ଭବନରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରୁ ସୂଚନା ମିଳିଛି। କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମଗୁଡ଼ିକରେ ତହସିଲ ଅଧିକାରୀମାନେ ଲୋକଙ୍କ ସମସ୍ୟାର ତୁରନ୍ତ ସମାଧାନ ସହ ବିଭିନ୍ନ ରାଜସ୍ୱ ସେବା ଯୋଗାଇଦେବେ। ରାଜସ୍ୱ ସେବାକୁ ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ମାଓବାଦୀ ମୁକ୍ତ ହେବା ପରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓଡ଼ିଶା ପୁଲିସକୁ ସମ୍ବର୍ଦ୍ଧିତ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶ୍ରୀ ଶାହା ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ, ନକ୍ସଲ ବିରୋଧୀ ଅଭିଯାନ ଏଡିଜି ସଞ୍ଜୀବ ପଣ୍ଡାଙ୍କୁ ସ୍କୃତିଚିହ୍ନ ପ୍ରଦାନ କରିଥିଲେ। 2026 ସୁଦ୍ଧା ଓଡ଼ିଶା ନକ୍ସଲମୁକ୍ତ ହୋଇଥିବାରୁ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜ୍ୟ ପୁଲିସକୁ ପ୍ରଶଂସା କରିବା ସହ ଅଭିନନ୍ଦନ ଜଣାଇଛନ୍ତି। ଗତ 2025 ମସିହାଠାରୁ 2026 ମାର୍ଚ୍ଚ ପର୍ଯ୍ୟନ୍ତ ରାଜ୍ୟରେ 27 ଜଣ ମାଓବାଦୀଙ୍କୁ ନିପାତ କରାଯାଇଥିବା ଶ୍ରୀ ପଣ୍ଡା କହିଛନ୍ତି।

0: ଭଳି ରୋଗ ଥିଲେ ଇସନଫୁଲିଆ ଅଧିକ ଥାଏ। ରକ୍ତ କର୍କଟ, ଯକ୍ଷ୍ମା ବା ଟ୍ୟୁବରକୁଲୋସିସ୍ ପରି ରୋଗୀଙ୍କ ଦେହରେ ଏହା ଅଧିକ ମାତ୍ରାରେ ଥିବାର ଜଣାଯାଏ। ଲିକୁମିଆ, ଟନସିଲାଇଟିସ୍, ମେନେଙ୍ଗାଇଟିସ୍, ଡିପ୍ଥିରିଆ, ମିଜିଲ୍, ସ୍ମଲପକ୍ସ, ଚିକେନ୍ ପକ୍ସ ହୋଇଥିବା ରୋଗୀଙ୍କ ରକ୍ତରେ ଇସନଫୁଲିଆ ଅଧିକ ରହିଥିବାର ଦେଖାଯାଏ। ପ୍ରଥମରୁ ଆଲୋଚନା କରାଯାଇଛି, ଏହା ଏକ ରୋଗ ନୁହେଁ, ମାତ୍ର ରୋଗୀକୁ ଭଲ କରାଇବାରେ ବାଧକ ସୃଷ୍ଟି କରେ। ଏହିଭଳି ରୋଗୀ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଔଷଧ ସେବନ କଲେ ଆରୋଗ୍ୟ ଲାଭ କରିପାରିବେ। ହୋମିଓପାଥି ଚିକିତ୍ସାରେ ଇସନଫୁଲିଆର ଚିକିତ୍ସା ମଧ୍ୟ କରାଯାଇପାରେ। ହୋମିଓପାଥିର ବଡ଼ ବିଶେଷତ୍ୱ ହେଉଛି, ଆମେ ରୋଗକୁ ଚିକିତ୍ସା ନକରି ରୋଗର ଲକ୍ଷଣକୁ ଆଧାର କରି ଚିକିତ୍ସା କରିଥାଉଁ। ଜଣେ ରୋଗୀ ହୋମିଓପାଥିକ ଡାକ୍ତରଙ୍କ ପାଖରେ ତା'ର ରୋଗ ସମ୍ପର୍କରେ ନ କହି ତା'ର ଲକ୍ଷଣଗୁଡ଼ିକୁ ଯଦି ଠିକ୍ ଠିକ୍ ଭାବରେ କହିପାରିବ, ଅର୍ଥାତ୍ ମୁଁ ଗୋଟିଏ ଉଦାହରଣ ଦେଇ ଆପଣଙ୍କୁ କହୁଛି, ମୋତେ ବହୁତ ଶୋଷ ଲାଗୁଛି, ପ୍ରତି ଅଧଘଣ୍ଟା ବା ଏକ ଘଣ୍ଟା ଅନ୍ତରରେ ବହୁତ ପାଣି ପିଇବାକୁ ଇଚ୍ଛା ହେଉଛି, କିମ୍ବା ଶୋଷ ଆଦୌ ଲାଗୁନାହିଁ, କିମ୍ବା ମୋତେ ବହୁତ ଶୋଷ ଲାଗୁଛି କିନ୍ତୁ ପାଣି ପିଇବାକୁ ଇଚ୍ଛା ହେଉନି, ଏହିପରି ଭାବରେ କହିଲେ ଜଣେ ହୋମିଓପାଥି ଡାକ୍ତର ଆପଣଙ୍କୁ ସଠିକ୍ ଚିକିତ୍ସା କରାଇପାରିବେ। ହୋମିଓପାଥିକର ଲକ୍ଷଣ ଅନୁସାରେ ଇସନଫୁଲିଆ ପାଇଁ ଅନେକ ଔଷଧ ଯଥା ଆର୍ସେନିକ ଆଲବମ୍, ନେଟ୍ରିମ୍ ସଲ୍ଫ, ନେଟ୍ରିମ୍ୟୁର, ବ୍ରାଇନିଆ, ବେଲାଡୁନା, ସଲ୍ଫର, ରଷ୍ଟକ୍ସ, ରୋଡୋଡେଣ୍ଡ୍ରମ୍, ଥୁଜା, ଟ୍ୟୁବରକୁଲିନମ୍, ଜେଲସିମିୟମ୍, ଉସିମମ୍ ସେଙ୍କ୍ଟମ୍ ଇତ୍ୟାଦି ଔଷଧକୁ ଧାରାବାହିକ ବ୍ୟବହାର କରାଯାଇଥାଏ। ପୁରୁଣା ରୋଗ ଶରୀରରେ ଥିଲେ ଏହା ଭଲ ହେବା ପାଇଁ ଅନେକ ଦିନ ଲାଗିଥାଏ। ଡାକ୍ତରଙ୍କଠାରୁ ଔଷଧ ଖାଇଲେ ହୁଏତ ଅଳ୍ପ ଦିନରେ ଭଲ ଲାଗିପାରେ। ରୋଗୀ ଭାବନ୍ତି ମୋର ରୋଗ ଛାଡ଼ିଗଲା, ମାତ୍ର ରୋଗ ଛାଡ଼ିନଥାଏ। ଗୋଟିଏ ଗୋଟିଏ ରୋଗ 3 ମାସରୁ 6 ମାସ ବା 6 ମାସରୁ ଅଧିକ ବା ବର୍ଷାଧିକ କାଳ ଔଷଧ ସେବନ କଲେ ଭଲ ହୋଇଥାଏ। ଆମକୁ ସେତେଦିନ ପର୍ଯ୍ୟନ୍ତ ଧୈର୍ଯ୍ୟ ଧରି ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ପଡ଼େ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲି ଇସନୋଫିଲିଆ, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ଶରତଚନ୍ଦ୍ର ପାଣିଗ୍ରାହୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ, ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଜ ଯୋଗେ। ଏହି କାର୍ଯ୍ୟକ୍ରମ ଡିଡିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଭାରତ ଓ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18 ସହରରେ ଜଳ ମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରୀ। କାତାର, ସାଉଦିଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗସ୍କୁ 5 ୱିକେଟ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଭାରତ ଏବଂ ନରୱେ ମଧ୍ୟରେ ବାଣିଜ୍ୟ ଓ ଅର୍ଥନୈତିକ ସହଭାଗିତା ଚୁକ୍ତିନାମା କାର୍ଯ୍ୟକାରୀ ହେବା ପରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶରେ ବୃଦ୍ଧି ଘଟିଛି। ଓସ୍ଲୋଠାରେ ଅନୁଷ୍ଠିତ ଭାରତ ନରୱେ ବ୍ୟବସାୟ ଏବଂ ଗବେଷଣା ଶୀର୍ଷକ ସମ୍ମିଳନୀରେ ଯୋଗଦେଇ ଶ୍ରୀ ମୋଦି ଏହା କହିଛନ୍ତି। ଚୁକ୍ତିନାମା ଅଧୀନରେ ଉଭୟ ଦେଶ 100 ବିଲିୟନ୍ ଆମେରିକୀୟ ଡଲାର ନିବେଶ ଲକ୍ଷ୍ୟ ଏବଂ ଭାରତରେ 10 ଲକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ଉପରେ ପ୍ରୟାସ ଜାରି ରଖିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତିବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ଭାରତରେ ବ୍ୟାପକ ନିବେଶ ସୁଯୋଗ ରହିଛି। ଏହାର ସୁଯୋଗ ନେବାକୁ ଶ୍ରୀ ମୋଦି ନରୱେ ବ୍ୟବସାୟୀ ଗୋଷ୍ଠୀଙ୍କୁ ଆହ୍ୱାନ ଦେଇଛନ୍ତି। ଭାରତର ମହତ୍ୱାକାଂକ୍ଷୀ ସବୁଜ ପରିବର୍ତ୍ତନ ଅଭିଯାନ ଉପରେ ଆଲୋକପାତ କରି ଶ୍ରୀ ମୋଦି ବର୍ଦ୍ଧିତ ଶକ୍ତି ଚାହିଦା, ଜଳବାୟୁ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ଗ୍ରିଡ୍ ଭିତ୍ତିଭୂମି ଏବଂ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ରହିଥିବା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଉଭୟ ଦେଶର ବ୍ୟବସାୟିକ ସମ୍ପ୍ରଦାୟକୁ ନୂତନ ସହଭାଗିତା ଗଠନ କରିବା ଏବଂ ସହଯୋଗର ଉଦୀୟମାନ କ୍ଷେତ୍ର ଚିହ୍ନଟ କରି ଆର୍ଥିକ ସହଯୋଗକୁ ଅଧିକ ମଜବୁତ କରିବାକୁ ଶ୍ରୀ ମୋଦି ଅନୁରୋଧ କରିଛନ୍ତି।
3: चाहे वो अर्कलो का भारत के फूड सेक्टर में निवेश हो, इक्विनोर से भारत को एलपीजी और एलएनजी सप्लाई की बात हो, या यारा का भारत

0: ବ୍ୟୁରୋ ସିବିଆଇର ଦୁର୍ନୀତି ନିବାରଣ ଶାଖା ମାମଲାର ତଦନ୍ତ ନିଜ ଅଧୀନକୁ ନେଇଥିଲା। 2024 ଅଗଷ୍ଟ 24 ତାରିଖରେ ଏ ସଂକ୍ରାନ୍ତରେ ଏକ ମାମଲା ପଞ୍ଜିକୃତ ହୋଇଛି। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲର ବିଭିନ୍ନ କିଣାବିକାରେ ଆର୍ଥିକ ଅନିୟମିତତା ହୋଇଥିବା ନେଇ ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷଙ୍କ ବିରୋଧରେ ଅଭିଯୋଗ ରହିଛି। ଅପରେସନ ସିନ୍ଦୁରକୁ ଭାରତର ଏକ ଶକ୍ତିଶାଳୀ ଆତ୍ମବିଶ୍ୱାସୀ ଏବଂ ଦକ୍ଷତା ସମ୍ପନ୍ନ ରାଷ୍ଟ୍ର ପ୍ରମାଣ କରିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ବର୍ଣ୍ଣନା କରିଛନ୍ତି। ଭିଏତନାମର ହାନୋଇଠାରେ ଗତକାଲି ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରି ଶ୍ରୀ ସିଂ ଶତ୍ରୁପକ୍ଷର ଯେକୌଣସି କାର୍ଯ୍ୟର ଦୃଢ଼ ଜବାବ ଦେବାକୁ ଭାରତ ପ୍ରସ୍ତୁତ ବୋଲି କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଇଥିବା ସଂସ୍କାରମୂଳକ ପଦକ୍ଷେପ ଏବଂ ପରିବର୍ତ୍ତନ ଭାରତକୁ ବିଶ୍ୱସ୍ତରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ କରିପାରିଛି ବୋଲି ଶ୍ରୀ ସିଂ କହିଛନ୍ତି। ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ଦ୍ରୁତ ଅଗ୍ରଗତି କରୁଛି। ପ୍ରଯୁକ୍ତିବିଦ୍ୟା ଭାରତର ବିକାଶ ପଥରେ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି ବୋଲି ଶ୍ରୀ ସିଂ କହିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ବିଜୟୀ ହୋଇଛି। ଚେନ୍ନାଇର ଏମ୍ଏ ଚିଦାମ୍ବରମ୍ ଷ୍ଟାଡିୟମ୍ଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପଭି ନେଇଥିଲା। ନିର୍ଦ୍ଧାରିତ 20 ଓଭର୍ରେ 7 ୱିକେଟ୍ ବିନିମୟରେ 180 ରନ୍ ସଂଗ୍ରହ କରିଥିଲା। ହାଇଦ୍ରାବାଦ ପକ୍ଷରୁ ପ୍ୟାଟ୍ କମିନ୍ସ 3ଟି ୱିକେଟ୍ ଅକ୍ତିଆର କରିଥିଲେ। 181 ରନ୍ର ବିଜୟ ଲକ୍ଷ୍ୟକୁ ସନ୍ରାଇଜର୍ସ ହାଇଦ୍ରାବାଦ 19 ଓଭର୍ରେ 5ଟି ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଇଶାନ କିଶନ ଦଳ ପକ୍ଷରୁ ସର୍ବାଧିକ 70 ରନ୍ ସଂଗ୍ରହ କରିଥିଲେ। କିଶନଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚନା କରାଯାଇଛି। ଏହି ବିଜୟ ସହ ସନ୍ରାଇଜର୍ସ ହାଇଦ୍ରାବାଦ 16 ପଏଣ୍ଟ ହାସଲ କରିଛି। ଚେନ୍ନାଇ ସୁପର କିଙ୍ଗ୍ସ ମାତ୍ର 12 ପଏଣ୍ଟ ହାସଲ କରି ପ୍ଲେ ଅଫ୍ ପର୍ଯ୍ୟାୟରୁ ବାଦ ପଡ଼ିଛି। ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଭାରତ ନରୱେ ମଧ୍ୟରେ ଦ୍ୱିପାକ୍ଷିକ ଆର୍ଥିକ କାରବାର ଏବଂ ନିବେଶ କ୍ଷେତ୍ର ବୃଦ୍ଧି ପାଇଛି କହିଲେ ପ୍ରଧାନମନ୍ତ୍ରୀ। ସ୍ୱରାଷ୍ଟ୍ରମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆଜି ଛତିଶଗଡ଼ର ଜଗଦଲପୁରରେ ଅନୁଷ୍ଠିତ ହେବ କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ଦେଶର 18ଟି ସହରରେ ଜଳମେଟ୍ରୋ ସେବା ଆରମ୍ଭ କରିବାକୁ ପ୍ରସ୍ତୁତ ହୋଇଛି ଯୋଜନା କହିଲେ ବନ୍ଦର ଜାହାଜ ଚଳାଚଳ ଜଳପଥ ମନ୍ତ୍ରୀ। କାତାର, ସାଉଦି ଆରବ ଏବଂ ୟୁଏଇ ଅନୁରୋଧ କ୍ରମେ ଇରାନ ଉପରେ ଆକ୍ରମଣକୁ ସ୍ଥଗିତ ରଖାଯାଇଛି ସୂଚନା ଦେଲେ ଆମେରିକା ରାଷ୍ଟ୍ରପତି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲିର ମ୍ୟାଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସକୁ 5 ୱିକେଟ୍ରେ ପରାସ୍ତ କରା ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଶୁଣୁଥିଲେ ଆପଣମାନେ ଆଞ୍ଚଳିକ ସମ୍ବାଦ ଆମର ସ୍ୱାସ୍ଥ୍ୟ ଏବଂ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ ଓଡ଼ିଆରେ ଆଲୋଚନା, ଆଲୋଚକ ଉମାଶଙ୍କର କର। ବିଷୟବସ୍ତୁ ହେଉଛି କଳାହାଣ୍ଡିର ଦେବଗୁନିଆ ସଂସ୍କୃତି ଓ ଜୀବନଶୈଳୀ।
2: ବ୍ରହ୍ମବୀଣାର ତାଳେ ତାଳେ ସୁଲଳିତ କଣ୍ଠରେ ମହାଲକ୍ଷ୍ମୀଙ୍କ ଜଣାଣ ଗାଇ ଗୈରିକ ବସ୍ତ୍ର ଉପଭୀତ ଓ ଦେହରେ ଚିତା ଧାରଣ କରିଥିବା ବ୍ୟକ୍ତି ଗ୍ରାମଦାଣ୍ଡରେ ପରିକ୍ରମା କରୁଥିବା ଓ ମାର୍ଗଶିର ଗୁରୁବାର ଦିନ ଗାଁର କାହା ଘର ସମ୍ମୁଖରେ ପୂଜାକୋଠି ବା ମଣ୍ଡପରେ ପଲ୍ଲୀରମଣୀଙ୍କ ଗହଣରେ ଲକ୍ଷ୍ମୀପୁରାଣ ଗାନ କରୁଥିବା ଦୃଶ୍ୟ ଅଦ୍ୟାବଧି କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ବିଭିନ୍ନ ଗ୍ରାମାଞ୍ଚଳରେ ଦେଖିବାକୁ ମିଳେ। ଏହି ବ୍ରହ୍ମବୀଣା ବାଦକ ହେଉଛନ୍ତି ଲକ୍ଷ୍ମୀଙ୍କ ଚାରଣ ଦେବଗୁନିଆ ସମ୍ପ୍ରଦାୟର। କଳାହାଣ୍ଡି ଜିଲ୍ଲାର ବାଞ୍ଜିବାହାଲ, ଡୁମେରମୁଣ୍ଡା, ବେହେରାଗୁଡ଼ା, ଦେପୁର, ଭାଲୁକଟା, କାଦୁପଡ଼ା, ତେତେଲଚୁଆ, ମହୁଲପଡ଼ା, ଢେକୁନକୁପା ପ୍ରଭୃତି ଗ୍ରାମରେ ଆମେ ଦେବଗୁନିଆ ପରିବାର ଦେଖିବାକୁ ପାଉ। ସେହିପରି ପଡ଼ୋଶୀ ବଲାଙ୍ଗୀର ଜିଲ୍ଲାର କୁମୁଡ଼ା, ଚିନ୍ଦାଗୁଡ଼ା, ଖୁଜେନପାଲି, ଧୁମାପାଲି, ଜଡ଼ାମୁଡ଼ା, ଚଙ୍ଗରିଆ, ଆଦିବାସୀ ପଡ଼ା, ନୂଆପଡ଼ା ଜିଲ୍ଲାର ଗୋଡ଼ତଲା, ପଲମା, ରାଣୀମୁଣ୍ଡା, ସମ୍ବଲପୁର ଜିଲ୍ଲାର ମାନପୁର, କାଦୁବାହାଲ, ବରପଦର, ଦୁର୍ଗାପାଲି, ବନ୍ଦପାଲି, ବରଗଡ଼ ଜିଲ୍ଲାର ପାଇକମାଳ ଅଞ୍ଚଳରେ ମଧ୍ୟ ଦେବଗୁନିଆଙ୍କ ବସତି ରହିଛି। ପ୍ରତି ଗ୍ରାମରେ ଏମାନେ ଗୋଟିଏ ବା ଦୁଇଟି ପରିବାର ହିଁ ରହିଥାନ୍ତି। ସମଗ୍ର ପଶ୍ଚିମ ଓଡ଼ିଶାରେ ସେମାନଙ୍କ ଜନସଂଖ୍ୟା ନିର୍ଦ୍ଦିଷ୍ଟ ଭାବରେ କହି ନହେଲେ ବି ଏମାନେ ଏକ ସଂଖ୍ୟାଲଘୁ ଗୋଷ୍ଠୀ। ଉପହିତ ଧାରଣ କରି ବ୍ରାହ୍ମଣ ଭଳି ପ୍ରତୀୟମାନ ହେଉଥିବା ଦେବଗୁନିଆମାନେ ବିଭିନ୍ନ ଜନଜାତି ଓ ଅବ୍ରାହ୍ମଣ ଜାତିଙ୍କ ମଧ୍ୟରେ ଲକ୍ଷ୍ମୀ ପୂଜା ଅବକାଶରେ ବ୍ରାହ୍ମଣ ପୁରୋହିତ ତୁଲ୍ୟ ସମ୍ମାନିତ ହୋଇଥାନ୍ତି। ତେବେ ସେମାନେ କେଉଁ ଆଦିବାସୀ କି ଜନଜାତିରୁ ଉଦ୍ଭବ ତାହା ନୃତାତ୍ତ୍ୱିକ ଗବେଷଣା ବିନା କହିବା ସମ୍ଭବ ନୁହେଁ। କିନ୍ତୁ ଏହା ନିଶ୍ଚିତ ଯେ ଏମାନେ

ଏକଦା ସାମାଜିକ ସମନ୍ୱୟର ପ୍ରତୀକ ଥିଲେ। ଏହି ସମ୍ପ୍ରଦାୟର ସୃଷ୍ଟି ନେଇ ବିଭିନ୍ନ ଲୋକକଥା ରହିଛି। ଏକ ବହୁ ପ୍ରଚଳିତ ଲୋକକଥା ଅନୁଯାୟୀ ଦେବଗୁଣିଆମାନେ ଦେବଗୁରୁ ବୃହସ୍ପତିଙ୍କ ଅଙ୍ଗରୁ ଜାତ ହୋଇଥିବା ଦୃଷ୍ଟିରୁ ଦେବଗୁରୁ ଭାବେ ପରିଚିତ ହୋଇ ଦେବଗୁରୁ ସଂଜ୍ଞା ବହନ କରିଛନ୍ତି। ସୃଷ୍ଟିର ଆଦ୍ୟ କାଳରେ ଦେବାସୁରଙ୍କ ଦ୍ୱାରା ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ଉଦ୍ଭବ ପାଇଁ ଚେଷ୍ଟା ଚାଲିଲା। ଦେବାସୁର ତଥା ଏକାଦଶ ପ୍ରକାର ଭାଟଙ୍କ ପ୍ରାର୍ଥନା ସତ୍ତ୍ୱେ ଲକ୍ଷ୍ମୀଙ୍କ ଆବିର୍ଭାବ ହୋଇପାରିଲା ନାହିଁ। ପରିଶେଷରେ ଦେବତାଙ୍କ ଅନୁରୋଧରେ ଦେବଗୁରୁ ବୃହସ୍ପତି ନିଜ ଅଙ୍ଗରୁ ଏକ ଭାଟ ସୃଷ୍ଟି କଲେ। ତାଙ୍କ ଆଜ୍ଞାରେ ଏକ ବିଶେଷ ଧରଣର ବୀଣା ସଦୃଶ ବାଦ୍ୟଯନ୍ତ୍ର ବ୍ରହ୍ମବୀଣା ବାଦନ କରି ସେହି ନବଜାତ ଭାଟ ଲକ୍ଷ୍ମୀଙ୍କ ସ୍ତୁତି ଗାନ କଲେ। ଫଳରେ ଲକ୍ଷ୍ମୀ ସନ୍ତୁଷ୍ଟ ହୋଇ ଆବିର୍ଭୂତା ହୋଇଥିଲେ। ସେଦିନରୁ ଲକ୍ଷ୍ମୀଙ୍କ ପୂଜାରେ ଦାୟିତ୍ୱ ସେହି ଭାଟଙ୍କୁ ଅର୍ପଣ କରାଗଲା। ବୃହସ୍ପତିଙ୍କ ଅଙ୍ଗରୁ ଜାତ ହୋଇ ଦେବଙ୍କ ଗୁଣକୀର୍ତ୍ତନ କରୁଥିବାରୁ ସେ ଆଦ୍ୟ ଭାଟଙ୍କ ବଂଶଧରମାନେ ଦେବଗୁରୁ ବା ଦେବଗୁଣିଆ ଭାବେ ପରିଚିତ ହେଲେ। ଏହା ହେଲା ଏହି ଲୋକକଥାର ସାର କଥା। ଅନ୍ୟ ପକ୍ଷରେ କିନ୍ତୁ ଦେବଗୁଣିଆ ସମ୍ପ୍ରଦାୟ ଓ ପ୍ରଥାର ପ୍ରଚଳନ ନେଇ ଗବେଷକମାନେ ଭିନ୍ନ ମତ ପୋଷଣ କରନ୍ତି। ଅଷ୍ଟମ ଶତାବ୍ଦୀରେ ସୋମବଂଶ ରାଜା ତିବରଦେବଙ୍କ ଶାସନ କାଳରେ ସମାଜକୁ ସଂସ୍କାରିତ କରିବା ସହ ସମାଜର ତଳବର୍ଗରେ ଥିବା ଲୋକଙ୍କୁ ମୁଖ୍ୟ ସ୍ରୋତକୁ ଆଣିବାକୁ ଶ୍ରୀ ବା ଲକ୍ଷ୍ମୀ ପୂଜା ପରମ୍ପରା ବ୍ୟାପକ ଭାବେ ପ୍ରସାରିତ ହୋଇଥିଲା। ସାମାଜିକ ଓ ସାଂସ୍କୃତିକ ସମନ୍ୱୟତା ଆଣିବାକୁ ଏହା ଏକ ପ୍ରକାର ସାମାଜିକ ବିପ୍ଳବ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହି ପରିପ୍ରେକ୍ଷୀରେ ଲକ୍ଷ୍ମୀ ପୂଜା ପରମ୍ପରାର ପ୍ରଚାର ପ୍ରସାର ସହିତ ସାମାଜିକ ସଂସ୍କାର ପାଇଁ ଲକ୍ଷ୍ମୀଙ୍କ ଚାରଣ ଭାବେ ଦେବଗୁଣିଆ ସମ୍ପ୍ରଦାୟକୁ ଦାୟିତ୍ୱ ନ୍ୟସ୍ତ କରାଯାଇଥିବା ଗବେଷକମାନେ ମତବ୍ୟକ୍ତ କରନ୍ତି। ସାମ୍ପ୍ରତିକ କାଳରେ ମଧ୍ୟ ଆମେ ଦେଖିବାକୁ ପାଉଛେ ବ୍ରହ୍ମବୀଣା ବାଦନ କରି ଲକ୍ଷ୍ମୀଙ୍କ ମହିମା ଗାନ କରି ଦେବଗୁଣିଆମାନେ ଗ୍ରାମ ପରିକ୍ରମା କରିଥାନ୍ତି। ଗ୍ରାମର ଗୃହିଣୀମାନେ ବିଭିନ୍ନ ଅସିଦ୍ଧ ଖାଦ୍ୟ ସାମଗ୍ରୀର ସଞ୍ଚା ସେମାନଙ୍କୁ ଅର୍ପଣ କରିଥାନ୍ତି, ଯେମିତି ଚକୁଳିଆ ପଣ୍ଡାଙ୍କ କ୍ଷେତ୍ରରେ ହୋଇଥାଏ। କିନ୍ତୁ ଅତୀତରେ ଦେବଗୁଣିଆମାନେ ସେହି ସଞ୍ଚାର ପ୍ରତିବଦଳରେ ଗୃହିଣୀମାନଙ୍କୁ ଧାନରେ ସ୍ୱହସ୍ତ ପ୍ରସ୍ତୁତ ଲକ୍ଷ୍ମୀମୂର୍ତ୍ତି, ଖଟୁଳି, ମାଣ ବା ହାତୀ ଭଳି ସାମଗ୍ରୀ ଉପହାର ସ୍ୱରୂପ ଦେଉଥିଲେ, କାରଣ ଭିକ୍ଷା ଗ୍ରହଣ ସେମାନଙ୍କ ପରମ୍ପରାରେ ନାହିଁ। ଆଜିକାଲି ଯତ୍ ସାମାନ୍ୟ ପାରିଶ୍ରମିକ ଦେଇ ସେମାନଙ୍କଠାରୁ ଗୃହିଣୀମାନେ ଏସବୁକୁ ଲକ୍ଷ୍ମୀ ପୂଜା ପାଇଁ ଗ୍ରହଣ କରୁଛନ୍ତି। ବ୍ରହ୍ମବୀଣା ବାଦନ କରି ମହାଲକ୍ଷ୍ମୀଙ୍କ ମହିମା ପ୍ରଚାର ଓ ଧାନରେ ବିଭିନ୍ନ କଳାକୃତି ପ୍ରସ୍ତୁତି ଦେବଗୁଣିଆଙ୍କ ସଂସ୍କୃତି ସହିତ ଜୀବନ ଜୀବିକାର ମୁଖ୍ୟ ଆଧାର। ଲକ୍ଷ୍ମୀଙ୍କ ସାମଗ୍ରିକ ଚରିତ୍ରକୁ ନେଇ ଏମାନେ ସାତ ଖେନ୍ଦା ବା ସାତ ଭାଗରେ ବିଭକ୍ତ କରି ଗାନ କରିଥାନ୍ତି। ପ୍ରଥମ ତିନୋଟି ଖେନ୍ଦା ଆଦିଜନ୍ମ ନାମରେ ପରିଚିତ। ଏଥିରେ ସୃଷ୍ଟି ପ୍ରକ୍ରିୟା, ସମୁଦ୍ର ମନ୍ଥନରୁ ଲକ୍ଷ୍ମୀଙ୍କ ଜାତ ଓ ବିଭିନ୍ନ ଶସ୍ୟାଦିର ଜନ୍ମ ବୃତ୍ତାନ୍ତ ରହିଛି। ଶେଷ ଚାରି ଖେନ୍ଦାରେ ଲକ୍ଷ୍ମୀ ନାରାୟଣ ବିବାହ, ନଗର ବୁଲା, ଉଡ଼ି ପୁରା ଓ ଅଏଲା ବୁଲା ଆଦି ପ୍ରକରଣ ରହିଛି, ଯାହାକି ଲକ୍ଷ୍ମୀ ପୁରାଣ ଭାବେ ପରିଚିତ। ଆଦିଜନ୍ମ ଖେନ୍ଦାର କଥାବସ୍ତୁ ବିଭିନ୍ନ ପୁରାଣ, ଲୋକସଂସ୍କୃତି ଓ ପରମ୍ପରା ଦ୍ୱାରା ପ୍ରଭାବିତ। ଲକ୍ଷ୍ମୀ ପୁରାଣ ଅଂଶ ବଳରାମ ଦାସଙ୍କ ବିରଚିତ ଲକ୍ଷ୍ମୀ ପୁରାଣର କଥାବସ୍ତୁ ସହ ସମାନତା ରହିଛି, କିନ୍ତୁ ଏହି ସାତଖଣ୍ଡ ଗାଥାରେ ଲୋକସଂସ୍କୃତି, ପରମ୍ପରା, ସଂସ୍କାର ଓ ଓଡ଼ିଆ ସହିତ ଆଞ୍ଚଳିକ ଭାଷାର ପୁଟ ରହିଛି। ବ୍ରହ୍ମବୀଣା ସହ ସ୍ୱତନ୍ତ୍ର ଗାୟନ ଶୈଳୀ ଏହାକୁ ଆକର୍ଷକ କରିଥାଏ। ଲକ୍ଷ୍ମୀ ପୁରାଣ ପାଠ କାଳରେ ଆଞ୍ଚଳିକ ଓ ଓଡ଼ିଆ ଭାଷାର ମିଶ୍ରଣରେ ସର୍ବପ୍ରଥମେ ଲକ୍ଷ୍ମୀଙ୍କୁ ସମ୍ବୋଧନ କରି ଏମାନେ ଗାଆନ୍ତି। ଶୁଣୁଥିବୁ ମହାଲକ୍ଷ୍ମୀ ଗୋ ତୁଷା ନିରି ଭୁଲେ, ନବଲକ୍ଷ ବାଦ୍ୟ ତାଳେ ବାଜେ ମା ତମର ତାହା ତଲେ, ଚାହଲେ ସୁନ୍ଦରୀ ଲକ୍ଷ୍ମୀ ଗୋ ହସଲେ ସୁନ୍ଦର, ବସିଥିଲେ ମହାଲକ୍ଷ୍ମୀ ଗୋ ତୁଇ କେଡ଼େ ଉଭାଗର। ମାର୍ଗଶିର ମାସ ଗୁରୁବାର ଦିନ ଗୁରୁସ୍ୱାମୀଙ୍କ ଦ୍ୱାରା ନିମନ୍ତ୍ରିତ ହୋଇ ଏକ ବେଦୀରେ ଦେବଗୁଣିଆ ଲକ୍ଷ୍ମୀଙ୍କ ପ୍ରାଣ ପ୍ରତିଷ୍ଠା କରି ଲକ୍ଷ୍ମୀ ପୂଜା କରନ୍ତି। ଏହି କାଳରେ ସମ୍ପୃକ୍ତ ପରିବାରର ମଙ୍ଗଳ କାମନା କରି ଲକ୍ଷ୍ମୀଙ୍କୁ ଜଣାଣ କରି ସେମାନେ ଗାଇଥାନ୍ତି। ଆଞ୍ଚଳିକ ଭାଷାରେ ଏହି ଜଣାଣର କେଇ ପଦ ଏମିତି, ଛିନ୍ ଛିନ୍ ମା ଗୋ ଅର୍ଘ୍ୟ ବନ୍ଦାପନା, ଭଣାରେ ତୁଇ ଖଟ ମା ଗୋ ନୂଆ କି ପୁରୁଣା, ଗୋଟେ ବୁନି ଦେଲେ ମା ଗୋ କୁଟେ ତୁଇ ବର୍ଲିବୁ, ତାସ କଲେ ତୁଷା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 meter ତଥା 1206 kHz ଯୋଗେ, FM-ରେ 100.3 MHz ଯୋଗେ ଏବଂ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ହିଁ ଆପଣଙ୍କ ବାଣୀ, ସୂଚନା ଓ ମନୋରଞ୍ଜନର ପରସ୍ପର।
1: ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ଚାଷର କଥା। ଉପସ୍ଥାପନା ପ୍ରଣତି ମିଶ୍ର। ବିଷୟବସ୍ତୁ ହେଉଛି ମେ ମାସର ପରିବା ଚାଷ।
2: ଆମର ଚାଷୀ ଭାଇ ଭଉଣୀ ମାନେ ଆଗ୍ଲି ଠାନୁ ଚାଷ ନେଇ ଖୁବ୍ ଉନ୍ନତି କଲେ ନା। ଆର୍ ଯାର ପାନ୍ କ୍ୟାନ୍ର ସୁବିଧା ଅଛେ ତ, ସେ ଖରା ବର୍ଷା ଶୀତ ସବୁ ସମୟାନେ ବିନେ ବିନେ କିଲସ ପତର ଶାଗ ଡାଲ କମେଇକରି ଅଧିକ ପଇସା ବି କମଉଛନ୍ ନା। ତ ଚାଷୀ ଭାଇ ଭଉଣୀ ମାନେ ଖରା ମାସେ କେନ୍ କେନ୍ ଶାଗ ଡାଲ ପନିପରିବା ଚାଷ କଲେ ଆମେ ବର୍ଷା ଦିନ ଆଗ୍ନୁ ତାକେ ବିକି କରି ଅଧିକ ପଇସା ପାଇପାର୍ମା, ସେ ବିଷୟରେ ଆଜି ଭଲ କରି ଜାଣି ରଖ୍ମା। ପ୍ରଥମ ପରିବା ହେଲା ଭେଣି। ଭେଣି ଗଛ ଖରା ଆରୁ ତାପ୍ନେ ଭଲ କରି ବଢ଼ିପାର୍ସି, ତ ହେଥିଲାଗି ଏ ସମୟାନେ ଇତାର ଚାଷ କଲେ ଖୁବ୍ ଲାଭ ହେବା। ଭେଣିର୍ ଲାଗି ଯଦି ଭଲ ବିହନ ମାନେ ମୁଦୁଲୁନ୍ ନେମା ବେଲେ ଆଗ୍କେ ଖୁବ୍ ଭେଣି ଫଲ୍ବା। ହେନ୍ତା କେତେଟା ଭଲ କିସମ ମାନେ ହେଲା ରାଧିକା, ଯେନ୍ଟା 40-45 ଦିନ ଭିତରେ ପ୍ରଥମ ଫଲ ଦେସି। NS 7755, VVH 11, ଇଟା ମାନକେ ବି 40-50 ଦିନ ଭିତରେ ଆମେ ଅମଲ କରିକରି ବଜାରରେ ବିକିପାର୍ମା। ଭେଣି ଗଛ ପୁଣି ଖୁବ୍ ଗୁଡ଼ା ରୋଗ ପୋକ ଲାଗିକରି ଫସଲକେ ନୁକସାନ କରିପକାସି। ସେ ଭିତରୁ ମୂଲ ରୋଗ ମାନେ ହଉଛେ ସାହେବି ରୋଗ ଆରୁ ପତରମୁଡ଼ା ରୋଗ। ଇଟା ମାନକେ କରଉଥିବାର ମୂଲ ପୋକ ହଉଛେ ଧଲା ମାଛି। ତ ଆମେ ଯଦି ଇ ଧଲା ମାଛିକେ ମାରିଦେଇ ପାରିଲୁ ବେଲେ ଭେଣି ଗଛ କେୟାର ଇଟା ମାନେ ନେଇ ଧରି ପାରେ ନା। ତ ଏମାନକେ କମାବାର ଲାଗି ଆମକେ ଏକରେକ ଜମିନ ଲାଗି 20 ଲେଖା ହଲଦିଆ ଅଠାକାର୍ଡ ମାନେ ଲଗାବାକେ ପଡ଼ବା। ଆରୁ ବି ଲିମ୍ ତେଲ 1500 PPM କେ ଆମେ ଗଛ ଛୋଟ ଛୋଟ ଥିଲା ବେଲେ ଏକା ଗୋଟେ ଡ୍ରମ୍କେ 30 ml ହିସାବନେ ଗୁଲି କରି ସ୍ପ୍ରେ କର୍ମା ବେଲେ ବି ବଢ଼ିଆ କାମ ଦେସି। କାଁକେର କେବେ ଯଦି ଇ ମାସେନେ ଆମେ ଚାଷ ହିସାବନେ କର୍ମା ବେଲେ ମାସେ ଦେଢ଼ ମାସ ଭିତରେ ନେ ଫଲ ତୁଲବାର ଲାଗି ରହିଯାଇସି। ଭଲ ବିହନ ନେଲେ ଭଲ ଅମଲ ମିଳିଥିସି ବୋଲି ତ ଆମେ ସବୁ ଜାଣିଛୁ। ହେଥିର୍ଲାଗି ଏ କାଁକେର ଚାଷ କରବାର ଆଗ୍ନୁ କେନ୍ କେନ୍ ବିହନ ନେଲେ ଭଲ ଅମଲ ମିଳିପାର୍ବା ଜାଣି ରଖ୍ମା। ପ୍ରଥମ ବିହନ ହେଲା ମାଲିନୀ। ଏ ବିହନ ନେଲେ 40-45 ଦିନ ଭିତରେ ଅମଲ କରିପାର୍ମା। ବାକି ବିହନ ମାନେ ହେଲା କ୍ରିସ, NS 404। ଏବେ ଆଇଲା ବାଇଗନ ଚାଷ। ଇତାକେ ପୁଣି ଖରା ମାସେ କଲେ ଖୁବ୍ ଅମଲ ହେସି। ଇତାର ଭଲ ଅମଲ ହଉଥିବାର କିସମ ମାନେ ହେଲା JK 801, VNR 212 ଆରୁ ଧବନ। ଏ ବିହନ

ଆପଣ ମାନେ ଶୁଣୁଛନ୍ତି କେତୋଟି ଆଧୁନିକ ଗୀତ। ଗାଇଛନ୍ତି ରାତ୍ରି ଘୋଷ। ଗୀତଗୁଡ଼ିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜାଇଛନ୍ତି ସ୍ୱରୂପ ନାୟକ।

ଆପଣ ମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ। ଶିଳ୍ପୀ ଥିଲେ ରାତ୍ରୀ ଘୋଷ। ଗୀତଗୁଡ଼ିକୁ ଲେଖିଥିଲେ ଏବଂ ସଙ୍ଗୀତରେ ସଜେଇଥିଲେ ସ୍ୱରୂପ ନାୟକ। ଆକାଶବାଣୀ ଭବାନୀପାଟଣା, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 মিটর ତଥା 1206 কিলোহার্টজ ଯୋଗେ, FM ১০.৩ মেগাহার্টজ ଯୋଗେ ଏବଂ ନ୍ୟୁଜ୍ ଅନ୍ AIRF ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

ଏଥର ପ୍ରଚାର କରୁଛୁ ସମାଚାର ପ୍ରଭାତ ଏବଂ ପରେ ପରେ ଶୁଣିବେ ମର୍ଣ୍ଣିଂ ନ୍ୟୁଜ୍ ରେଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ଏଥର ଶିଳ୍ପୀ ନମିତା ଅଗ୍ରୱାଲ ଗୀତଟିକୁ ଲେଖିଛନ୍ତି ବସନ୍ତରାଜ ସାମଲ। ଗୀତଟିକୁ ସଙ୍ଗୀତରେ ସଜାଇଛନ୍ତି ମନ୍ମଥ ମିଶ୍ର।

ଆପଣମାନେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣୁଛନ୍ତି କେତୋଟି ଭକ୍ତି ଗୀତ। ଏଥର ଶିଳ୍ପୀ ହେଲେ ମହମ୍ମଦ ଅଜିଜ। ଗୀତଟିକୁ ଲେଖିଛନ୍ତି ଅଲେଖ ବିଶ୍ୱାଳ ଏବଂ ସଙ୍ଗୀତରେ ସଜେଇଛନ୍ତି ମନ୍ମଥ ମିଶ୍ର।

ଆପଣମାନେ ଶୁଣୁଥିଲେ କାର୍ଯ୍ୟକ୍ରମ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ରଚନା। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ।

ଏକାଦଶ ଛାନ୍ଦର 11-20 ପଦକୁ ନେଇ ଏହି ଭାଗରେ ସୀତାଙ୍କର ଶୋଭା ଦର୍ଶନରେ ମର୍ଯ୍ୟାଦାବନ୍ତ ପ୍ରଭୁ ଶ୍ରୀରାମ ଉଲ୍ଲସିତ। ଏହି ସମୟରେ ବ୍ରିଡ଼ା ବା ଲଜ୍ଜାଯୁକ୍ତା ଅତି ଆଗ୍ରହ ଓ ଉତ୍କଣ୍ଠାରେ ଉତ୍କଣ୍ଠିତ ତଥା ସୁକଣ୍ଠି ସୀତା ରାମଙ୍କର ଗଳାରେ ବରଣମାଳା ଲମ୍ବାଇଲେ। ଜନକ ବିଶ୍ୱାମିତ୍ରଙ୍କୁ କହିଲେ କାଲି ବିବାହ କରିବା। ବିରୋଧ କରି ଲକ୍ଷ୍ମଣ କହିଲେ ଆମ ଜନକ ଦଶରଥ ନ ଜାଣି କି ବିବାହ। ଲକ୍ଷ୍ମଣଙ୍କ ମତ ଅନୁସାରେ ସତାନନ୍ଦ ଋଷିଙ୍କୁ ବହତୁ ବା ଦୂତ ରୂପେ ଅଯୋଧ୍ୟାକୁ ପଠାହେଲା ଦଶରଥଙ୍କୁ ସନ୍ଦେଶ ଦେବା ପାଇଁ। ଶେଷ ବା ଅନନ୍ତ ଓ ଶେଷ ଶଯ୍ୟାରେ ସାଇତ ବିଷ୍ଣୁ ରୂପୀ ରାମ ଲକ୍ଷ୍ମଣଙ୍କୁ ଚିନ୍ତା କଲେ ଭଞ୍ଜ। ଏଇଠି ଶେଷ ହୋଇଛି କାବ୍ୟର 11 ଛାନ୍ଦ।

ଆପଣମାନେ ଶୁଣୁଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ରଚନା। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେବ୍ରେ 248 ମିଟର ତଥା 1206 କିଲୋହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଏଥର ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଏୟାର ଲିଫ୍ଟ ଗୀତଟିକୁ ଗାଇଛନ୍ତି ଅମଲ ମଲ୍ଲିକ, ଅର୍ଜିତ ସିଂ ଏବଂ ତୁଲସୀ କୁମାର। ଗୀତଟିକୁ ସଙ୍ଗୀତରେ ସଜେଇଛନ୍ତି ଅମଲ ମଲ୍ଲିକ ଏବଂ ଗୀତଟିକୁ ଲେଖିଛନ୍ତି କୁମାର।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ୟୋଗିସ୍ତାନ ଗୀତଟିକୁ ଗାଇଛନ୍ତି ଅର୍ଜିତ ସିଂ, ଗୀତଟିକୁ ଲେଖିଛନ୍ତି କୌଶର ମୁନିର ଏବଂ ସଙ୍ଗୀତରେ ସଜେଇଛନ୍ତି ଜିତ୍ ଗାଙ୍ଗୁଲି।

0: 90.
1: ଏଥର ଚଳଚ୍ଚିତ୍ର ତୁମ୍ବିନ୍ ଗୀତଟିକୁ ଗାଇଛନ୍ତି ଚିତ୍ରା, ଗୀତଟିକୁ ଲେଖିଛନ୍ତି ଫୈଜ ଅନୱର ଏବଂ ସଙ୍ଗୀତରେ ସଜେଇଛନ୍ତି ନିଖିଲ ବିନୟ।

ଏଥର ଚଳଚ୍ଚିତ୍ର ପଦ୍ମାବତ୍। ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ ଏବଂ ସ୍ୱରୂପ ଖାନ। ଗୀତଟିକୁ ଲେଖିଛନ୍ତି ଏଏମ୍ ତୁରାଜ ଏବଂ ସଙ୍ଗୀତରେ ସଜେଇଛନ୍ତି ସଞ୍ଜୟ ଲୀଳା।

ଆପଣମାନେ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଆକାଶବାଣୀ ଭବାନୀପାଟଣା, ଏଥର ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଚଳଚ୍ଚିତ୍ର ଲଭ୍ ମାଷ୍ଟର ଗୀତଟିକୁ ଗାଇଛନ୍ତି ଶାନ୍ ଏବଂ ତପୁ ମିଶ୍ର। ଗୀତଟିକୁ ଲେଖିଛନ୍ତି ନିଜାମ ଏବଂ ସଙ୍ଗୀତରେ ସଜେଇଛନ୍ତି ଅଭିଜିତ ମଜୁମଦାର।

ଏଥର ଚଳଚ୍ଚିତ୍ର ମାଇ ଫର୍ଷ୍ଟ ଲଭ୍ ଗୀତଟିକୁ ଗାଇଛନ୍ତି ଶୈଳଭାମା ଏବଂ ଚିତ୍ରଭାନୁ। ଗୀତଟିକୁ ଲେଖିଛନ୍ତି ଏବଂ ସଙ୍ଗୀତରେ ସଜେଇଛନ୍ତି ମିତ୍ରଭାନୁ।

ଆପଣମାନେ ଶୁଣୁଛନ୍ତି କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ଏଥର ଚଳଚ୍ଚିତ୍ର ରୁମ୍କୁ ଝୁମାନା, ଗୀତଟିକୁ ଗାଇଛନ୍ତି ରତିକାନ୍ତ ଶତପଥୀ, ଗୀତଟିକୁ ଲେଖିଛନ୍ତି ଅରୁଣ ମନ୍ତ୍ରୀ ଏବଂ ସଙ୍ଗୀତରେ ସଜେଇଛନ୍ତି ବୈଦ୍ୟନାଥ ଦାସ।

ଆପଣମାନେ ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ ଯୋଗେ ଏବଂ ନ୍ୟୁଜ୍ ଅନ୍ ଏଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ।

0: ଆକାଶବାଣୀ ବିକଳ୍ପ ନାହିଁ। ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ିବା ପାଇଁ।
1: ଆକାଶବାଣୀ ଭବାନୀପାଟଣା ଏଥର ପ୍ରଚାର କରୁଛୁ ହିନ୍ଦୀ ଏବଂ ପରେ ପରେ ଶୁଣିପାରିବେ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।

ସୁମଧୁର ଗୀତ ସହ ସ୍ଥାନୀୟ ଖବରକୁ ନେଇ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକାର ଏହି ସୁନ୍ଦର ଅଧ୍ୟାୟକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଏବଂ ଶୁଭେଚ୍ଛା। ଆଜିର ଉପସ୍ଥାପନାରେ ମୁଁ ଲିପ୍ସା ମହାରଣା। ଆଜି ହେଉଛି ଜ୍ୟେଷ୍ଠ ଶୁକ୍ଳ ତୃତୀୟା ମଇ ମାସର 19 ତାରିଖ 2026 ମସିହା ରାଷ୍ଟ୍ରୀୟ ବୈଶାଖ 29 ଦିନ 1948 ଶତାବ୍ଦ ବିକ୍ରମ ସମ୍ବତ 2083। ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଆରମ୍ଭରେ ଶୁଣିନେବା ଏକ ସୁନ୍ଦର ମନପସନ୍ଦର ଗୀତ।

ମାସ ବୋଲି କୁହାଯାଏ। ମଳମାସ ସମୟରେ ବିବାହ, ଗୃହପ୍ରବେଶ, ନୂତନ ବ୍ୟବସାୟ ଆରମ୍ଭ ଭଳି ଶୁଭ କାର୍ଯ୍ୟ ସାଧାରଣତଃ କରାଯାଏ ନାହିଁ, କିନ୍ତୁ ଏହି ସମୟରେ ଜପ, ତପ, ଦାନ, ଭଗବତ ଗୀତା ପାଠ, ଭଗବତ ଗୀତା ଶ୍ରବଣ ଓ ଭଜନ କୀର୍ତ୍ତନର ବିଶେଷ ମହତ୍ତ୍ୱ ରହିଛି। ଲୋକମାନେ ଏହି ମାସରେ ଉପବାସ ରଖି ଆତ୍ମଶୁଦ୍ଧି ଓ ମନଶାନ୍ତି ପାଇଁ ପ୍ରାର୍ଥନା କରିଥାନ୍ତି। ଓଡ଼ିଶା ସହ ସମଗ୍ର ଭାରତରେ ମଳ ମାସରେ ମନ୍ଦିରମାନେ ବିଶେଷ ପୂଜା ଓ ଧାର୍ମିକ କାର୍ଯ୍ୟକ୍ରମର ଆୟୋଜନ କରିଥାନ୍ତି। ଅନେକ ଭକ୍ତ ପୁରୀ ଶ୍ରୀ ଜଗନ୍ନାଥ ଧାମକୁ ଯାଇ ପ୍ରଭୁଙ୍କର ଦର୍ଶନ କରନ୍ତି ଏବଂ ଭକ୍ତିରସରେ ମଗ୍ନ ହୁଅନ୍ତି। ମଳ ମାସ ବା ପୁରୁଷୋତ୍ତମ ମାସ ଆମକୁ ଶିଖାଏ ଯେ ଜୀବନରେ କେବଳ ଭୌତିକ ସଫଳତା ନୁହେଁ, ଆଧ୍ୟାତ୍ମିକ ଚିନ୍ତନ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ମନକୁ ପବିତ୍ର କରି ଭଲ କାମ କରିବା ଓ ଭଗବାନଙ୍କ ସ୍ମରଣରେ ରହିବା ହିଁ ଏହି ମାସର ପ୍ରକୃତ ସନ୍ଦେଶ। ଶ୍ରୋତାବନ୍ଧୁ, ଆହୁରି ମଧ୍ୟ ଶୁଣିବା ତା ପୂର୍ବରୁ ଏହି ଗୀତଟି।

ଶ୍ରୋତାବନ୍ଧୁ, ଆସନ୍ତୁ ଜାଣିବା କିଛି ଇତିହାସର ଘଟଣାବଳୀ ସମ୍ପର୍କରେ। 1897 ମସିହା ମଇ ମାସର 19 ତାରିଖ ପ୍ରସିଦ୍ଧ ଆଇରିଶ ଲେଖକ ଓ ନାଟକକାର ଅସ୍କାର ୱାଇଲ୍ଡସ୍ ଜେଲର୍କୁ ଜେଲ୍ରୁ ମୁକ୍ତି ପାଇଥିଲେ। ସେ ତାଙ୍କର ସାହିତ୍ୟ ଓ ଦାର୍ଶନିକ ରଚନା ପାଇଁ ବିଶ୍ୱବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ। 1925 ମସିହା ମଇ ମାସର 19 ତାରିଖ ଆମେରିକାର ପ୍ରସିଦ୍ଧ ମାନବାଧିକାର ନେତା ମାଲକସ୍ ଏକ୍ସଙ୍କର ଜନ୍ମ ହୋଇଥିଲା। ସେ ଜାତିଗତ ସମାନତା ଓ ନ୍ୟାୟ ପାଇଁ ତାଙ୍କର ଜୀବନ ସମର୍ପିତ କରିଥିଲେ। ତାଙ୍କର ଚିନ୍ତାଧାରା ଆଜି ମଧ୍ୟ ବିଶ୍ୱକୁ ପ୍ରେରଣା ଦେଇଆସୁଛି। 1950 ଦଶକ ମଧ୍ୟଭାଗ ଆଜିର ଦିନରେ ବିଶ୍ୱର ଚିକିତ୍ସା ବିଜ୍ଞାନରେ ଅନେକ ନୂତନ ଗବେଷଣା ଓ ଟିକା ବିକାଶର ଯୁଗ ଆରମ୍ଭ ହୋଇଥିଲା, ଯାହା ଅନେକ ମାରାତ୍ମକ ରୋଗ ନିୟନ୍ତ୍ରଣରେ ସାହାଯ୍ୟ କରିଥିଲା। 1536 ମସିହା ଇଂଲଣ୍ଡର ରାଣୀ ଆନ୍ନା ବୋଲେନ୍ଙ୍କୁ ରାଜଦ୍ରୋହ ଅଭିଯୋଗରେ ମୃତ୍ୟୁଦଣ୍ଡ ଦିଆଯାଇଥିଲା। ଏହି ଘଟଣା ଇଂରାଜୀ ଇତିହାସରେ ବଡ଼ ରାଜନୈତିକ ପରିବର୍ତ୍ତନର ସୂଚନା ଦେଇଥିଲା। 1899 ମସିହା ଆଜିର ଦିନରେ ବିଶ୍ୱର ଶିଳ୍ପ ବିକାଶ ଯୁଗରେ ବିଭିନ୍ନ ଦେଶରେ ନୂତନ ଯନ୍ତ୍ରପାତି ଓ ରେଳପଥ ବିସ୍ତାର ଦ୍ରୁତ ଗତିରେ ଆରମ୍ଭ ହୋଇଥିଲା, ଯାହା ବ୍ୟବସାୟ ଓ ଯାତାୟତକୁ ବଡ଼ ପରିବର୍ତ୍ତନ ଆଣିଥିଲା। ଶ୍ରୋତାବନ୍ଧୁ, ଆହୁରି ମଧ୍ୟ କଥା ହେବା, ତା ପୂର୍ବରୁ ଶୁଣିନେବା ଏହି ସୁନ୍ଦର ଗୀତଟି।

ଶ୍ରୋତାବନ୍ଧୁ, ସମୟ ଆମକୁ ହାତ ଠାରିଲାଣି। କାର୍ଯ୍ୟକ୍ରମଟିକୁ ଏଇଠି ରଖିବାକୁ ପଡ଼ିବ। କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେଇ ଜଣାଇବେ ନିଶ୍ଚୟ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏହି ନମ୍ବରରେ ଆପଣ ଆମକୁ ହ୍ୱାଟ୍ସଆପ୍ କରିପାରିବେ। ଏହି କାର୍ଯ୍ୟକ୍ରମକୁ ସମ୍ପାଦନା ଏବଂ ପ୍ରଯୋଜନା କରିଥିଲେ ସଚ୍ଚିଦାନନ୍ଦ ମଲ୍ଲିକ ଏବଂ ଉପସ୍ଥାପନାରେ ମୁଁ ଥିଲି ଲିପ୍ସା ମହାରଣା। ପୁଣି ନେଇ ଆସିବି ଆଉ ଏକ ସୁନ୍ଦର ଅଧ୍ୟାୟ। ସେତେବେଳେ ଯାଏ ବିଦାୟ ଦିଅନ୍ତୁ, ରହିଲି, ନମସ୍କାର।

ଶୁଣୁଥିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା, ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ 11:10। ପ୍ରଥମ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12ଟାରେ ପ୍ରଚାର କରିବୁ କେତୋଟି ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। ଗାଁର ମାର୍କ କଥା ଶୁଣିପାରିବେ ଦିନ 12:30। ଦିନ 2:10 ରହିଛି ଚାଷର କଥା। ଦିନ 2:20 ପ୍ରଚାର କରିବୁ କାର୍ଯ୍ୟକ୍ରମ ଶକ୍ତି ରୂପା। ଦିନ 2:45 ରହିଛି କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ଏ ଥିଲା ଆଜିର ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଇଠି ଶେଷ କରୁଛୁ ପ୍ରଥମ ଅଧିବେଶନକୁ। ଦ୍ୱିତୀୟ ଅଧିବେଶନ ସହିତ ପୁଣି ଉପସ୍ଥିତ ହେବୁ ଦିନ 12ଟାରେ। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆକାଶବାଣୀ ଭବାନୀ ପାଟଣା ପ୍ରିୟ ଶ୍ରୋତାବନ୍ଧୁଙ୍କୁ ଆଜିର ଦ୍ୱିତୀୟ ଅଧିବେଶନକୁ ସ୍ୱାଗତ ଏବଂ ଅଭିନନ୍ଦନ। ଶ୍ରୋତାବନ୍ଧୁ, ଆପଣ ଆମ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡିୟମ୍ ୱେଭ୍ରେ 248 meter ତଥା 1206 kHz ଯୋଗୀ FM ମାଧ୍ୟମରେ 100.3 MHz ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ ଆମ କାର୍ଯ୍ୟକ୍ରମ ଶୁଣିପାରିବେ। ସମୟ ଦିନ 12 ହେବାକୁ ଯାଉଛି। ଅଧିବେଶନର ପ୍ରାରମ୍ଭରେ ନେଇ ଆସିଛୁ କେତୋଟି ସୁଗମ ସଙ୍ଗୀତ। ପ୍ରଥମେ ଶୁଣନ୍ତୁ ଶିଳ୍ପୀ ଧୀରଜ ମହାନ୍ତିଙ୍କ କଣ୍ଠରେ ଗୀତ ରଚନା ବାସୁଦେବ ପ୍ରଧାନ।

0: ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀ ପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ କାର୍ଯ୍ୟକ୍ରମ ଗାଁର ମାର କଥା। ପ୍ରଯୋଜନାରେ ସଚ୍ଚିଦାନନ୍ଦ ମଲ୍ଲିକ, ଉପସ୍ଥାପନରେ ଅଛନ୍ତି ଶିବ ପ୍ରଧାନ।
1: ଗାଁରେ ଯେନ୍ମାନେ ବସବାସ କରୁଛନ୍, ତାକର ଚାଲି ଚଲନ୍, ତାକର ସଂସ୍କୃତି ପରମ୍ପରାକେ ବଞ୍ଚେଇ କରି ସେମାନେ ମାଇଟ୍କେ ଆବରି କରି ଅଛନେ। ଆରୁ ସେ ଗାଁର ସ୍ଥିତି ସବୁ ଆଜି କେନ୍ ପ୍ରକାର ନେ ଅଛି, ସେନ ଆମର ଯେନ୍ ଲୋକବାକ ସବୁ ରହିଲେ ସେମାନେ କେନ୍ତା କରି ଅଛନ୍, ତାକର ପରମ୍ପରା ଆଜି କେତେ ଦୂର ବିକଶିତ ହେଇଛି, ଇ ସବ୍କେ ଆଜି ଲୋକମାନଙ୍କର ପାଖେ ପହଞ୍ଚାବାର କାଜେ ବୋଲିକରି ଆଜି ଆମେ ଗାଁ ମାର କଥା ବୋଲିକରି ଗୋଟେ କାର୍ଯ୍ୟକ୍ରମ ଆମେ ଆଗ୍କେ ବଢ଼େଇଛୁ। ତ ଶ୍ରୋତାବନ୍ଧୁ ଚାଲନ୍, ଆଜି ଆମେ ଭବାନୀପାଟଣା ଠାନୁ 5 କିଲୋମିଟର ଥିବାର ଗୋଟେ ଗାଁ, ସେ ଗାଁ କେନ୍ଟା, କେନ୍ ପ୍ରକାର ନେ ତାର ସ୍ଥିତି ଅଛେ, ସେ ବାବଦକେ ଆଜି ଆମେ କଥାବାର୍ତ୍ତା ହେବାକେ ଆଜି ଆମେ ସେ ଗାଁକେ ପହଞ୍ଚିଛୁ। ଇନ ଆମେ ଅନେକ ଗୁଡ଼େ ଲୋକମାନକେ ନିଜର ଭାଇ ବନ୍ଧୁ କୁଟୁମ୍ବ ଭଳିଆ ଲୋକମାନକେ ଦେଖିଛୁ, ସେମାନେ ଆମକେ ଖୁବ୍ ଆଦର ସହିତ ଆମକେ ଗ୍ରହଣ କରିଛନ୍। ତ ଚାଲନ୍ ଆଜି ଏ ଗାଁର ଗୋଟେ ପୁରୁଖା ବାବା ଗୁଡ଼ିକ ସଙ୍ଗେ ଆଜି ଆମେ କଥାବାର୍ତ୍ତା ହେମା, ଗାଁର ସ୍ଥିତି, ଗାଁର ଇତିହାସ ଆରୁ ଗାଁର ବର୍ତ୍ତମାନର ଅବସ୍ଥିତି ବିଷୟ ନେ ତାଙ୍କେ ପଚାରିକରି ଜାନ୍ମା।
2: ଆଜ୍ଞା ନମସ୍କାର।
3: ନମସ୍କାର।
2: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନଙ୍କୁ ଦେବେ।
3: ମୋର ନାଁ ହଉଛେ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗ୍ରାମ ହଉଛେ ଲକ୍ଷ୍ମୀପୁର, ବ୍ଲକ ହଉଛେ ଭବାନୀପାଟଣା, ଜିଲ୍ଲା ହଉଛେ କଳାହାଣ୍ଡି।
2: ଆପଣଙ୍କ ବର୍ତ୍ତମାନ କେତେ ବର୍ଷ ହେବା?
3: ମୋତେ ଏବେ 66 ବର୍ଷ ହେଇଛି।
2: ଆଜ୍ଞା, ଏବେ କହନ୍ ଯେ ଭବାନୀପାଟଣା ଠାନୁ ଆପଣଙ୍କର ଗାଁକେ ଆସିବା ଲାଗି ମାନେ କେନ୍ତା ସବୁ ସୁବିଧା ଅଛି ଆଉ କେତେ କିଲୋମିଟର ହେବା?
3: ଆମର ଗାଁରୁ ଭବାନୀପାଟଣା ବସ୍ ଷ୍ଟାଣ୍ଡ ହଉଛେ 5 କିଲୋମିଟର, ତାପରେ ଆସବାରଟା ହଉଛେ ନାକି କିଏ ମୋଟରସାଇକେଲ କିଏ ସାଇକେଲ କିଏ ଚାଲିକରି ଆସବାକୁ ପଡୁଛି।
2: ଆଗର କଥା ଟିକେ କହିବେ, ଏବର କଥା ଟିକେ କହିବେ, ଆଗେ କେନ୍ତା ସୁବିଧା ଥିଲା, ଏବେ କେନ୍ତା ରାସ୍ତା ସଡକ ରାସ୍ତା ସବୁ ହେଇଛି, ସେ ବିଷୟରେ ଟିକେ କହିବେ।
3: ଆଗ ଯେତେବେଳେ ଆମେ ନାକି ପଡ଼ି ଯାଉ

0: ଚାଲି କରି ଯଦି ହେତ୍କି ବେଲ୍କେ ଲାଲ ବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍ ବନା ଚାଲିଥିଲା, ଚାଲି କରି ଆମେ ଯିମୁ ଯେ ନେଇକି ଆମକେ ନେଇକି ଯାଇକରି ଫିରିଲା ବେଳକେ 5 ବାଜୁଥିଲା। ବର୍ତ୍ତମାନ ଏବେ ସୁବିଧା ହେଇଛେ, 10 ଥର ବି ଭବାନୀପାଟଣା ଯାଇକରି ଚାଲି କରି ବି ଆସିହେବା। ରାସ୍ତାଘାଟ ଇଲେକ୍ଟ୍ରିକ ବି ସୁବିଧା ଅଛେ।
1: ଏବେ କହନ୍ ଯେ ଆପଣଙ୍କର ମାନେ ଏତେ ସୁନ୍ଦର ଗାଁ ଚାରିଆଡେ କାଣା କାଣା ସବୁ ପାହାଡ଼ ପର୍ବତ ଝରଣା ସବୁ ଅଛି, ସେ ବିଷୟଟି କହିବେ।
0: ଆମର ଗାଁ ନେଇକି ଆଗ ତ ଥିଲା ଆମର ଗିରି ଗୋବର୍ଦ୍ଧନ ପାହାଡ଼, ସେ ପାହାଡ଼ ସିଆଡ଼େ 1967 ସାଲରେ ନେଇକି ଭୁସଲି ଗଲା, 13 ଜଣ ମରିଗଲେ, ଗାଈ ଗୋରୁ ସବୁ ମରିଗଲେ। ତାରପରେ ଆମେ ଇନେ ଘାସିକରି ଅଛୁ। ବର୍ତ୍ତମାନ ଆମର ସେ ପାହାଡ଼ରେ ନେଇକି ଗିରି ଗୋବର୍ଦ୍ଧନ ପୂଜା ବି ପ୍ରତ୍ୟେକ ବର୍ଷ କରାଯାଉଛି, ଜଙ୍ଗଲ ବି ଅଛି। ନଦୀ ନାଲା ବୋଲେ ଆମର ପାହାଡ଼କେ ନେଇକରି ପିପଲ ନାଲା ଯାଇଛେ, ତାରପରେ କେନାଲ ଗୋଟେ ହେଇଛେ, ନେଇକି ଧାନ ଚାଷ କାଜେ ସୁବିଧା ଗଭର୍ଣ୍ଣମେଣ୍ଟ କରିଦେଇଛେ। ରାସ୍ତାଘାଟ ତ ସବୁ ରେଡ଼ି ଅଛେ ନା ବୁଝିପାରିଲେ କି?
1: ଏବେ କହନ୍ ଯେ ଆପଣ ତ ଗାଁର ଜଣେ ପୁରୁଣା ଲୋକ, ଇଏ ଗାଁର ନାଁ ଲକ୍ଷ୍ମୀପୁର ବୋଲିକରି କେନ୍ତା କରି ହେଲା, ସେ ବିଷୟରେ ଟିକେ କହିବେ।
0: ଦେଖୁନ୍ ଆଜ୍ଞା, ଇନେ ନେଇକି ଯେତେବେଳେ ଆମର ନେଇକି ପ୍ରଜମ ନେକା ଦେଇଥିଲେ ନେଇକି ନା ବୋଲନ୍ତ ବୁଢ଼ା ରଜା ପିପଲ ନାଲ ଯେତେବେଳେ ପାଣି ଆସୁଥିଲା ବୋଇଲେ ବଡ଼ି ନେଇକି ଗାଁର ନେଇକି ଜମିକେ ସବୁ ଚାପି କରି ଯାଉଥିଲା। ତାପରେ ସେନେ ନେଇକି ଆପଣ ଗିଦେକ ଦାନ ପିନ୍ଧେ ବୋଲି ପୁଟେ ଖୁଥିଲା ବୁଢ଼ା ମାନଙ୍କର କହିବାର ହିସାବେ। ସେ ହିସାବେ ନେଇକି ଅଧିକ ଚାଷ ନେଇକି ହଉଥିଲା ଧାନ ଚାଷ ବୋଲି ତାହେଲେ ଲକ୍ଷ୍ମୀପୁର ବୋଲି ନା ଦେଇଛେ। ଲୋକ ମାନେ ମାତ୍ର ଲକ୍ଷ୍ମୀପୁର ଲକ୍ଷ୍ମୀପୁର ବୋଲସନ୍, ମାତ୍ର ପ୍ରକୃତ ନାଁ ହଉଛେ ଲକ୍ଷ୍ମୀପୁର। ଏଇଟା ବୁଢା ମନଙ୍କ ଠାରୁ ଆମେ ଶୁଣିବା କଥା ବୋଲନ୍ତୁ, ଆମେ ତ ଆର ଖେଟେଇ ଯୁ।
1: ଗାଁରେ ବେଶି କରି କେନ୍ କେନ୍ ପର୍ବପର୍ବାଣି ସବୁ ପାଳନ କରସନ୍, କେନ୍ କେନ୍ ଜାଣିଯାତ୍ରା ସବୁ ହେସି, ସେ ବିଷୟ ଟିକେ କହିବେ।
0: ଗାଁରେ ଆମର ନେଇକି ଦଶହରା, ଚୈତ୍ରା, ନୂଆଖାଇ, ଆର ଗୋଟେ ଅଛେ ଆମର ନେଇକି ପ୍ରଥମ ପାଇନ ପଡ଼ିଲା ରୁଗୀ ବୁଲା ବୋଲି ଗୋଟେ ଅଛେ, ଏଇଟା ହଉଛେ ସେମି ଯାତ୍ରା ଅଛେ। ତାପରେ ଏବେ ଆମର ପିଲାମାନେ କେତେ ଗିରି ଗୋବର୍ଦ୍ଧନ ପୂଜା ବି ପ୍ରତ୍ୟେକ ବର୍ଷ ହଉଛେ। ତାପରେ ପିଲାମାନେ ଏବେ କେତେ ବର୍ଷ ଲାଗିଛନ୍ ଲକ୍ଷ୍ମୀ ପୂଜା ଗୋଟେ ଆରମ୍ଭ କରିଛନ୍ ଧୁମଧାମ ଭାବରେ। ତାପରେ ଆମର କାର୍ତ୍ତିକ ପୁରାଣ ବସୁଛେ, ଯେତେ ଆମର ହିନ୍ଦୁ ଧର୍ମ ଲେଡ଼ିଜ ମାନଙ୍କର ବ୍ରତ, ରବି ନାରାୟଣ ବ୍ରତ, ସୁଦଶା ବ୍ରତ, କାର୍ତ୍ତିକ ପୂର୍ଣ୍ଣିମା ସବୁ ନେଇକି ହିନ୍ଦୁ ଧର୍ମର ଯେତେ ପୂଜା ପାଠ ସବୁ ଚାଲିଛି।
1: ଗାଁରେ ମାନେ ଜନବସତି ଅନୁମାନିକ କେତେ ପାଖାପାଖି ହେବା, ଆଉ କେତେ ଘର, ଆଉ କେନ୍ କେନ୍ ଇନେ ସବୁ ଆମର ଭାଇ ଭଉଣୀ ମାନେ ରହୁଛନ୍, ସେ ବିଷୟଟି କହିବେ।
0: ଏବେ ଆମ ଗାଁରେ କିଛି ନେଲେ ବି 150 ଘର କ'ଣ ହେବେ, ତାପରେ ଜନସଂଖ୍ୟା ବି 1500 ହେବେ ଛୋଟ ବଡ଼ ହେଇକରି। ତାପରେ ଜାତି ବୋଇଲେ ଆମର ବ୍ରାହ୍ମଣ ଅଛନ୍, କୁଲଦା ଅଛନ୍, ଗୁଡ଼ିଆ ଅଛନ୍, ଗଣ ଅଛନ୍, ବଗା ପାଇଗ ଅଛନ୍, କନ୍ଦ ଅଛନ୍, ଗୌଡ଼ ଅଛନ୍, ତାପରେ ଆମର ଏଇଟା ST SC ଏସବୁ ସମସ୍ତେ ଅଛନ୍।
1: ଆଜ୍ଞା, ଏବେ କହନ୍ ଯେ ଗାଁର ମାନେ ପାଠପଢ଼ା ବ୍ୟବସ୍ଥା ଉପରେ ଟିକେ କହିବେ, କେନ୍ତା ପିଲାମାନଙ୍କର ପାଠପଢ଼ା ସବୁ ଚାଲିଛି, ଶିକ୍ଷା ବ୍ୟବସ୍ଥା ଉପରେ ଟିକେ କହିବେ।
0: ଆମ ଗାଁ ତ ପ୍ରଥମ ୟୁପି ସ୍କୁଲ ହେଇଥିଲା, ନେଇକି ଘର ନେଇଥିଲେ ଦ୍ୱାର ନେଇଥିଲି, କାହାର ଘରେ ପଢ଼ଉଥିଲେ କେନ୍ ଘର ତଲେ ବି। ତାପରେ ମୁଇଁ ହାଇସ୍କୁଲ ଟାଇମ୍ରୁ ମୁଇଁ ଏକା ନେଇକି ଆର ଆମ ଲଳିତ ଭବନ ସାହେବ ଆମର ମାମୁଁ ଲାଗ୍ବେ ଜାଗା କିଣିଲୁ, ଗୋଟେ ଗୋଟା କିରା ବିଫିସିଆଲଟା ବନେଇ କରି ଆମର ଥିଲେ ପୁରୁଣା ମାଷ୍ଟରମାନେ ଥିଲେ ଶାରଦା ପ୍ରଧାନ, ତାପରେ 2-4 ଲୋକ ଥିଲେ ଏମାନଙ୍କର, ଆଉ ମନୋରଞ୍ଜନ ମିଶ୍ର ଥିଲେ ଏମାନଙ୍କର ସହଯୋଗରେ ତେନକେ ଏମ୍ ଇ ସ୍କୁଲ ଗୋଟେ କଲୁ ୟୁପି ସ୍କୁଲରୁ। ଆରୁ ଏବେ ତ ପାଠ ପଢ଼ା ଚାଲିଛେ, ଆଗର ପାଠ ପଢ଼ା ଏବର ପାଠ ପଢ଼ା ଭିତରେ ଟିକେ ଫରକ ଅଛେ। ଆଗ ଯେନ୍ ମାଷ୍ଟରମାନେ ଥିଲେ ନେଇକି ଗାଁ ଲୋକର ସାଙ୍ଗେ ମିଶିକରି ଘର ଘର ଡାକିକି ଆଣିକରି ଭଲ ପଢ଼ଉଥିଲେ, ଏବେ ବି ଚାଲିଛେ ବୋଲନ୍ତ ସରକାର। ଏବେ ଯେନ୍ ମାଡ଼ ଉଠିଗଲାକେ ପାଠ ପଢ଼ା ଢିଲା ହେଇଗଲା, ବୁଝିଲେ କି ନାଇଁ?
1: ସେ ଆମର ଯେନ୍ ଗାଁର ଯେନ୍ ନୂଆ ପିଢ଼ିକେ ଆପଣ କାଣ ମାନେ କହିବା ଲାଗି ଚାହୁଁଛନ୍?
0: ବର୍ତ୍ତମାନ ନେଇକି ମୁଇଁ ଚାହୁଁଛେ ଆମେ ଆର ବୁଢ଼ା ମାନେ ଯେନ୍ତା ନେଇକି ସମସ୍ତଙ୍କେ ମାନି ଗୁନି କରି ଚଲିକରି ଆସିକରି ମିଲିମିଶି କରି କାମ କରୁଥିଲେ, ଆମର ଟାଇମ୍ ବି ଅଧା ଭାଇ ଗଲା ନା। ପିଲାମାନଙ୍କେ ଗାଁର ପ୍ରତ୍ୟେକ ମା ଭଏନ୍ ନେଇକି ଛୁଆ ପିଲାକେ ମୁଇଁ କହୁଛେ, ଆମର ପୂର୍ବପୁରୁଷ ଯେନ୍ ହିସାବରେ ନେଇକି ଚଲି ଆସୁଥିଲେ, ଗାଁର ଯେତେ ପର୍ବ ପର୍ବପର୍ବାଣି ନେଇ ଛାଡ଼ୁଥିଲେ, ତମମାନେ ବି ଗାଁରେ ମିଲିମିଶି କରି ସମସ୍ତେ ସେ କାମକେ ବଜେଇ କରି ରଖବାକେ ପଡ଼ବା।
1: ଯା ହଉ ଆଜ୍ଞା, ଆଜି ଆମକେ ଆପଣ ସମୟ ଦେଲେ, ତ ଏତିକି ସମୟ ଆମର ଆକାଶବାଣୀକେ ଆପଣ ଦେଇଥିବାର କାରଣରୁ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ଆରୁ ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
1: ଶ୍ରୋତା ବନ୍ଧୁ, ଆମେ ଲକ୍ଷ୍ମୀପୁର ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର ଜଣେ ମାଟିର ମଣିଷ, ସେନର ଜଣେ ପ୍ରତିଭାବାନ ଖେଳାଳି ଯିଏକି ଲକ୍ଷ୍ମୀପୁର ଭଳିଆ ଗୋଟେ ଛୋଟ ଗାଁରେ ଜନ୍ମ ହୋଇକରି ସେ ଆମର ଜିଲ୍ଲାସ୍ତରୀୟ, ରାଜ୍ୟସ୍ତରୀୟ ଆରୁ ଜାତୀୟ ସ୍ତରରେ ବି ନିଜର ନାଁ କରବାର ସନେ ସନେ ନିଜର ଅଞ୍ଚଳର ନାଁ, ନିଜର ରାଜ୍ୟର ନାଁ ଆଉ ନିଜର ଗାଁର ନାଁକେ କେନ୍ତା କରି ଗୌରବାନ୍ୱିତ କରିଛନ୍, ଚାଲନ୍ ତାଙ୍କୁ ପଚାରି କରି ଜାନ୍ମା ତାଙ୍କର ଖେଲ ଜୀବନର କଥା ଆଉ ଗାଁରେ କେନ୍ତା ଖେଲର ମାନେ ପ୍ରଭାବ ଅଛି, ଗାଁରେ କେନ୍ତା ପିଲାମାନେ ଖେଲ ପ୍ରତି ଆଗ୍ରହ ଅଛି, ସେ ବିଷୟରେ ତାଙ୍କୁ ପଚାରି କରି ଜାନ୍ମା। ଆଜ୍ଞା ନମସ୍କାର।
2: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା।

0: ଗୋଟେ ଅଛି କ୍ଲବ ରେ ଏକ୍ସରସାଇଜ କରବାର ଲାଗି କିଛି ଟାଇମ ବି ଦିଅନ୍।
1: ଯାହା ହଉ ଆଜ୍ଞା, ଆଜି ଆପଣ ଆମକେ ସମୟ ଦେଲେ, କେନ୍ତା କରି ଆପଣ ସମୟ ଦଉଛନ୍ ନିଜର ଶରୀର ଲାଗି, କେନ୍ କେନ୍ ସ୍ତରରେ ଆପଣ ସବୁ ପ୍ରାଇଜ ମାନେ ପାଇଛନ୍, ସେ ବିଷୟରେ ସୁନ୍ଦର କଥା ସବୁ କହିଗଲେ। ତ ଏତିକି ମୂଲ୍ୟବାନ ସମୟ ଆଜି ଆପଣ ଆମର ଆକାଶବାଣୀ କେ ଆରୁ ଆମର କାର୍ଯ୍ୟକ୍ରମ କେ ଦେଇଥିବା କାରଣରୁ ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା।
1: ଆମେ ଲକ୍ଷ୍ମୀପୁର ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର ଜଣେ ଚାଷୀ ଦଦାକେ ଆମେ ଭେଟମା, ତାଙ୍କୁ ପଚାରିକରି ଜାଣମା ସେ ଗାଁର ଚାଷବାସ କଥା, ତାଙ୍କର ଜୀବନର କିଛି ସୁଖ ଦୁଃଖ କଥା। ଦଦା ନମସ୍କାର।
2: ନମସ୍କାର।
1: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନଙ୍କେ ଦେବେ।
2: ମୋର ନାଁ ପ୍ରଶାନ୍ତ କୁମାର ବିଶ୍ୱାଳ, ଲକ୍ଷ୍ମୀପୁର ପଞ୍ଚାୟତ ଲକ୍ଷ୍ମୀପୁର।
1: ଏବେ କହନ୍ ଯେ ଆପଣଙ୍କର କେତେ ଜମି ଅଛି ଆରୁ ଆପଣ ମାନେ କେନ୍ କେନ୍ ସବୁ ଚାଷ ମାନେ ଏତିକି ଦିନ ହେଲା କରି ଆସୁଛନ୍?
2: ଆମର ତ ବେଶୀ ଜାଗା ନାହିଁ ନା, 2 ଏକର ଅଛି। ଆମେ ଧାନ ଚାଷ ବି ହଉଛେ, ପନିପରିବା ଚାଷ ବି ହଉଛେ।
1: ବରଷ ସାରା ତ ଆପଣ ଧାନ ଚାଷ କରୁଛନ୍ ଏକା, ପନିପରିବା ଭିତରେ କାଣା କାଣା ସବୁ ଆମେ ଦେଖିପାରୁଛୁ ଯେ ଆପଣଙ୍କର ମାନେ ଛୋଟ ଜାଗାନେ ବି ଆପଣ ଖୁବ୍ ଗୁରା ଜିନିଷ କରିଛନ୍, ସେଠି କାଣା ସବୁ କରିଛନ୍ ସେ ବିଷୟଟି କହିବେ।
2: ଆମେ ତ ଗୁଆରସେମିଟା ଅଧିକା ପରିମାଣରେ କରୁଛୁ ଆରୁ ସେନେ ଟମାଟୋ, ବାଇଗନ, ଭେଣ୍ଡି, ମିର୍ଚା ଏସବୁ ଜିନିଷ କରୁଛୁ ଟିକେ ଟିକେ।
1: ତ ଗୋଟେ କଥା ହଉଛେ ଯେ ଚାଷ ଯେତେବେଳେ ଆମେ କର୍ମା, ତ ସେନର୍ ଲାଗି ପାଏନ୍ ଗୋଟେ ଅତି ଜରୁରୀ ଜିନିଷ, ସେଥିର୍ଲାଗି ଆପଣ ପାଣିର ବ୍ୟବସ୍ଥା ସବୁ କେନ୍ତା କରୁଛନ୍?
2: ଆମର କେନାଲ ପାଣି ବି ଯାଇଛେ ଆରୁ ଆମର ଜାଗାରେ ବଡ଼ କୁଆ ଗୋଟେ ବି କୁଡ଼ା ଯାଇଛେ, ସେନୁନ୍ ଚାଷବାସ ହଉଛେ ସେ ପାଣିରେ।
1: ଏବେ କହନ୍ ଯେ ଚାଷବାସ ମାନେ ଆମେ ଯେତେବେଳେ କରୁଛୁ, ତ ରୋଗ ପୋକର ସମସ୍ୟା ଗୋଟେ ରହିଛି ଏକା, ତ ସେନର୍ ଲାଗି ଆପଣ କେନ୍ କେନ୍ ସାର ସବୁ ବ୍ୟବହାର କରସନ୍ ସେ ବିଷୟରେ ଟିକେ କହିବେ।
2: ଦେଖନ୍, ଆମେ ପନିପରିବା ଚାଷରେ ଯଦି ପତର ହଲଦିଆ ହେଇଯାଉଛେ ଏସବୁ ଜିନିଷ ରହୁଛେ ବୋଇଲେ ଆମେ ମେଡିସିନ ଦୋକାନକେ ସାଙ୍ଗେ ସାଙ୍ଗେ ଯାଉଛୁ, ଯଦି ନେଇ ଚିହ୍ନି ପାରିଲେ ନେଇକି ସେ ଗଛ ମୂଲକେ ମରସଡ଼ା ଲାଗିଲେ ଗଛକୁ ଫାଡ଼ିକରି ନେଉଛୁ ଆରୁ ଦୋକାନ ବାଲାକେ ଦେଖଉଛୁ, ସେ ହିସାବରେ ମେଡିସିନ ପତର ଆଣିକରି ଆମେ।
1: ଆମର ଇନେ ତ କୃଷି ବିଜ୍ଞାନ କେନ୍ଦ୍ର ଅଛି, କୃଷି ବିଜ୍ଞାନ କେନ୍ଦ୍ର ଆଡ଼େ ଯାଇକରି ଆଜ୍ଞାମାନଙ୍କର ସହିତ ମାନେ କିଛି ପରାମର୍ଶ ମାନେ କରସନ୍?
2: ହଁ କରସୁଁ, ହେଟା ତ ଆମର ଯିବା ଜରୁରୀ, ଆମେ ତ ଜାଣବାର ଅଛେ, ଆମେ ଯାଇସୁଁ ହେନେ କରସୁଁ।
1: ଆର ଗୋଟେ କଥା ହେଲା ଯେ ଆମେ ଦେଖିବାକେ ପାଉଛୁ ଯେ ଆପଣଙ୍କର ଗାଁରେ ଅଲଗା ଚାଷୀ ଦଦା ମାନେ କିଏ ଆପଣଙ୍କର ଛେଲ, ମେଢ଼ା, କୁକୁରା, ଚେମ୍ରା, ପରୁଆ ଏସବୁ ବି ରଖିଛନ୍, ପ୍ରାଣୀ ପାଳନ ବି ମାନେ କରୁଛନ୍, ତ ଆପଣ ବି ଆପଣଙ୍କର ଘରେ କିଛି ମାନେ ପ୍ରାଣୀ ପାଳନ କରିଛନ୍, ତ ଏଥିଲାଗି ଆପଣ ମାନେ କେନ୍ତା ସମୟ ଦଉଛନ୍ ଆଉ କାଣା କାଣା ସବୁ ଆପଣ ଘରେ ରଖିଛନ୍?
2: ଏବେ ଛେଲ ଚାଷ କଲେ ତ ଆମେ ତାକେ ଗୁହାଳ ଗୋଟେ କରୁଛୁ, ତାପରେ କୁକୁଡ଼ା ଚାଷ କଲେ ତାର ଲାଗି ଆମେ ଭାଡ଼ି କରୁଛୁ ଆରୁ ତାକେ ଖାଦ୍ୟ ଏଇଟା ଇଏ କରୁଛୁ। ଆରୁ
1: ଗୋ ଖାଦ୍ୟ ଲାଗି ସବୁ କାଣା?
2: ଗୋ ଖାଦ୍ୟ ଲାଗି ବୋଇଲେ ଦେଖନ୍, ଏବେ ଆମେ ଗୋ ଖାଦ୍ୟର ଆମେ ଚାରା ନେଇ କିଣି ପାରବାର, ଆମେ ଘାସ ହଉ କିମ୍ବା ପାଳ ହଉ ଏସବୁ ଜିନିଷ ଆମେ କୁଣ୍ଡା ଏସବୁ ଜିନିଷ ଦଉଛୁ, ନ୍ୟାଚୁରାଲ ଜିନିଷ, ହଁ ସେ ଜିନିଷ ଆମେ ଦଉଛୁ
1: ଯେନ୍ଟାକି ଅତି ମାନେ ସହଜରେ ମିଳିପାରୁଛି।
2: ଏଟା କାଣା କି ଦେଖନ୍, ଏବେ 2 ସିଜନ୍ ଧାନ ଚାଷ ହଉଛେ, ଆମକେ ପାଳ ଅଭାବ ନାହିଁ, ତାପରେ କୁଣ୍ଡା ଅଭାବ ନାହିଁ, ଘାସ ଅଭାବ ନାହିଁ।
1: ଏବେ ବିକ୍ରି ବଟା କଥା ଉପରେ ଟିକେ ପଚାରିବି ଯେ ଆପଣଙ୍କର ପନିପରିବା ହେଲା କି ଯେନ୍ ପ୍ରାଣୀ ମାନେ ଆପଣ ମାନେ ପାଳନ କରୁଛନ୍, ତ ବିକ୍ରି ବଟା ଲାଗି ଆପଣ ମାନେ କେନ୍ତା ସବୁ ବ୍ୟବସ୍ଥା କରିଛନ୍? କାହିଁକି ପାଖେ ତ ଆମର ଭବାନୀପାଟଣା ଅଛି, ଆଉ କେନ୍ କେନ୍ ବଜାରରେ ସବୁ ଆପଣ ଏଇଟା ସବୁ କିଣା ବିକା ସବୁ କରସନ୍?
2: ଭବାନୀପାଟଣା ବଜାରରେ ଏକା ଆମର ସବୁ ସେଲିଂ ହଉଛେ, ଆମେ ସେନୁ ଆମର ଇଏ ମାନେ ଆସୁଛନ୍, ଘରକୁ ଆସୁଛନ୍, ପନିପରିବା ନେଇକି ଯାଉଛନ୍, ନେଇ ତ ଆମେ ନିଜେ ନେଇ ଦଉଛୁ, ସେମାନେ ନପେ ଦଉଛୁ, ସେମାନେ ବିକୁଛନ୍। ଆଉ
1: ଆର ଗୋଟେ କଥା ହେଲା ଯେ ବିଭିନ୍ନ ପର୍ବପର୍ବାଣୀ ସମୟରେ, ଏବେ ଦଶହରା ହେଲା କି ନୂଆଖାଇ ହେଲା କି ଚୈତ ପର୍ବ ହେଲା, ସେ ସମୟରେ ଆମର ଯେନ୍ ଚାଷୀ ଦାଦା ମାନେ ସବୁ ରଖିଛନ୍ ପ୍ରାଣୀ ମାନେ, ସେ ସମୟରେ ବି ଭଲ ବିକ୍ରି ବଟା ବି ହେସି?
2: ହଁ, ସେ ସମୟରେ ବହୁତ ଦାମ ହେଇଯାଇଛି, ଏବେ ପଟେ କୁକୁଡ଼ାକେ 700-800 ନେଇଦେଲେ ନେଇ ମିଲେ, ପରୁଆ ଗୋଟେ 300-400 ନେଇଦେଲେ ନେଇ ମିଲେ, ଛେଲ ଗୋଟେ ନେଇକେ 10,000-7,000-8,000 ଏନ୍ତା ଦେଲେ ଏକା ମିଲ୍ବା, ନହେଲେ ନାଇଁ ମିଲେ। ବେଶୀ ଲାଭ ହେସି, ପ୍ଲସ୍ ରଖ୍ଲାଟା ନେଇକେ ସେମାନଙ୍କର ଲାଭବାନ ହେସି, ଆଉ ଆଗରୁ ଯଦି ବିକିଦେବେ ବୋଇଲେ ନେଇକେ ସେମାନଙ୍କର କ୍ଷତି ହେସି କମ୍ ରେଟ୍ରେ।
1: ଏବେ ଆମର କୃଷି ବିଜ୍ଞାନୀ ଆଜ୍ଞା ମାନେ ବି କହୁଛନ୍ ଯେ ପ୍ରକୃତିରୁ ଯେନ୍ଟା ଆମେ ପାଉଛୁ ସେ ଖତ ଏକା ବ୍ୟବହାର କର, ଜୈବିକ ଖତ ବୋଲିକରି, ଯେନ୍ତା ଗାଈ ଗୋବର ହେଲା, ନିମ୍ ପତର ହେଲା, ତୁଳସୀ ପତର ହେଲା, ଅମୃତଭଣା ପତର ହେଲା, ତାପରେ ଛେଲେଣି ହେଲା, ତ ସେ ଭଳିଆ ଆମେ ଦେଖୁଛୁ ଯେ ଆପଣ କିଛି ଗୋବର ବି ଆପଣଙ୍କର ଘର ସାମ୍ନାରେ ଅଛି, ଛେଲେଣି ବି ଅଛି, ତ ତାର ବ୍ୟବହାର କରୁଛନ୍ କି?
2: ହଁ,

0: ଚାନ୍ସରେ ବହୁତ କାମ ଦଉଛେ। ଆମେ ବର୍ଷକ ବର୍ଷ ସେଟା ନେଇକି ଠୁଲେଇକି ନେଇକି ଜମିକି ନେଇ ନଉ, ତାପରେ ହଁ ତାକୁ ଇଏ କରୁ। ଆମର ଯେନ୍ଟାକି ଦୋକାନୀ ସାର ସେଟା କମ ପରିମାଣ ଏଇଟା ହୁଏ, ଆମର ଜୈବିକ ସାର ଟିକେ ଅଧିକା ଏଇଟା ରାସାୟନିକ ସାରଟା ଅଧିକା
1: ଜୈବିକ ସାରଟା
0: ବେଶୀ ହଉଛେ।
2: ଆଜିକାଲି ଛେଲନେଡ଼ିର ବି ବେଶୀ ମାନେ ଡିମାଣ୍ଡ ହେଇଗଲା
0: ନାଇଁ ଦେଖବେ ବୋଲେ ଆମର ଗୋ ଖତରୁ ନେଇକି ଛେଲେଣୀଟା ନେଇକି ବେଶୀ ତାର ପାୱାରଫୁଲ ଜିନିଷ। ସେ ଛେଲେଣୀଟା 15 ଦିନ ଏଇଟା କଲେ ଗୋରୁ ଖତଟା ନେଇକି 5 ଦିନ କି 7 ଦିନ ପାୱାର ରହିଛି।
2: ଯାହା ହଉ ଆଜ୍ଞା, ଆଜି ଆପଣ ଆମର କାର୍ଯ୍ୟକ୍ରମ କେ ସମୟ ଦେଲେ, ଆପଣ ଆମର କାର୍ଯ୍ୟକ୍ରମ କେ ଏତିକି ଆପଣଙ୍କର ମୂଲ୍ୟବାନ ସମୟ ଦେଇଥିବା କାରଣରୁ ଆପଣଙ୍କୁ ଆମର ଆକାଶବାଣୀ ତରଫରୁ ଆର ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ ଆର ଜୁହାର ଆଜ୍ଞା।
0: ଜୁହାର ଆଜ୍ଞା, ଜୁହାର।
2: ଆମେ ଲକ୍ଷ୍ମୀପୁର ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର୍ ଜଣେ ଜାନିବାବା ସଙ୍ଗେ କଥା ହେମା, ଜାନ୍ମା ସେ ଗାଁରେ ଯେନ୍ ବିଭିନ୍ନ ପ୍ରକାର ଦେବୀ ଦେବତା ସବୁ ଅଛନ୍, ସେନର୍ ପୂଜା ପାଏଟ, ସେନର୍ ପରମ୍ପରା, ପୁରୁଣା ପରମ୍ପରା କେନ୍ତା କରି ଆଜି ପତେ ସେ ବଞ୍ଚେଇ କରି ରଖି ଆସିଛନ୍, ତାଙ୍କୁ ପଚାରି କରି ଜାନ୍ମା। ବାବା ନମସ୍କାର।
3: ନମସ୍କାର।
2: ଆପଣଙ୍କର ପରିଚୟ ଟିକେ ଦେବେ?
3: ମୋର ନାଁ ଝାଟି ମାଝି।
2: ଆପଣଙ୍କ କେତେ ବର୍ଷର ହେବା?
3: 65 ବର୍ଷ।
2: 65 ବର୍ଷ ହେବା ନେଇ କେ। ଏବେ କହନ୍ ଯେ ଆପଣଙ୍କର ଗାଁରେ କେନ୍ କେନ୍ ଦେବୀ ଦେବତା ସବୁ ଅଛନ୍, ସେ ବିଷୟରେ ଟିକେ କହିବେ?
3: ଦେବୀ ଦେବତା ବୋଇଲେ ଆଜ୍ଞା, ଏଇଟା ତ ଠାକୁରାଣୀ ମା, ବାବୁରା, ଡୁଗୁରୀ ବୁଢ଼ୀ, ଗଙ୍ଗାଦି ବୁଢ଼ୀ, ରଖାମ ଦେଇ, ତାପରେ ଡଙ୍ଗର ଦେଇ, ଏଇଟା ମାନେ ସବୁ ଅଛନ୍ତି।
2: ଏବେ କହନ୍ ଯେ କେନ୍ କେନ୍ ସମୟାନେ ତାଙ୍କ ସବୁ ପୂଜାପାଠ ସବୁ ପରବ ସବୁ ଆପଣ ପାଳନ କରସନ୍, ସେ ବିଷୟରେ ଟିକେ କହିବେ?
3: ଏଇଟା ତ ଆଜ୍ଞା, ଏବେ ଆମର ଚୈତ ଯାତ୍ରା ସବୁ, ଏଇଟା ଆମର ଠାକୁରାଣୀ ପୂଜା ତ ଏଇଟା ହଉଛି ନା କି ନି, ଦଶହରା ପୂଜା ଏଇଟା ସବୁ ହେସି, ନୂଆଖାଇ, ତାପରେ ଗଲା ସେମି ଯାତ୍ରା, ଏଇଟା ରୋଗୀ ବୁଗୁଲା ବୋଲି କରି ଏଇଟା ଅଛି କି ନି ଆଜ୍ଞା।
2: ଇ ଚୈତ ଯାତ୍ରା ସମୟରେ କେନ୍ତା କରି ସେ ପୂଜା ମାନେ ସବୁ ହେସି, ସେ ପୂଜା ବିଧି ଟିକେ ଆମ କହିବେ ଟିକେ?
3: ଏଇଟା ବୋଲେ ତ ଆଜ୍ଞା, କୁକୁଡ଼ା ପରୁଆ ଛେଲ ବୁକା ମୁରେ ଏଇଟା ସବୁ ନିଆ ହେସି କି ନି, ସେଟା କୁକୁଡ଼ା ଚିମଡ଼ା ଏକା ଛେଲ ବୁକା ଦିଆ ହେସି ନା କି ନି, ପରୁଆ ପୁରି ମାନେ ସବୁ ଚୈତ ଯାତ୍ରା ନେ ଏଇଟା ନେଇକି ଘଣ୍ଟ ବି ବୁଲା ହେସି ଗାଁ ଯାକ, ଗାଁ ସାରା ଯେତେ ଆମର ଗାଁ ଅଛନ୍ ପଡ଼ା ସବୁ ଚୈତ ଏଇଟା ଘଣ୍ଟ ବୁଲା ହେସି, ଏନ୍ତା ତ ଚାଲିଛି।
2: ଆପଣଙ୍କର ଗାଁରେ କେନ୍ କେନ୍ ମନ୍ଦିର ସବୁ ଅଛି, କେନ୍ କେନ୍ ଦେବାଦେବୀଙ୍କର, ସେ ବିଷୟରେ ଟିକେ କହିବେ?
3: ଆମର ଇନେ ବୋଇଲେ ତ ଠାକୁରାଣୀ ମା ମନ୍ଦିର ଗୋଟେ ତ ମନ୍ଦିର ଅଛେ ନା ଆଜ୍ଞା, ଗିରି ଗୋବର୍ଦ୍ଧନ ଡଙ୍ଗର ଉପରେ।
2: ଏ ମନ୍ଦିର କେତେ ମାନେ ବର୍ଷର ପୁରୁଣା ହେବା, କେତେ ବର୍ଷ ହେବା?
3: ଆମର ଜଲମ ହେବା ଆଗରୁ ତ ଅଛି ଆଜ୍ଞା, ଏଇଟା ତ ପରମ୍ପରା ଚାଲିଛି ନା କି ନି,
2: ମାନେ ଇ ରଜା ରାଜଗୁଡ଼ା ସମୟ ନୁ ଏକା?
3: ହଁ, ରଜା ରାଜଗୁଡ଼ା ସମୟରୁ ଏଇଟା ଅଛି।
2: ପୂଜାପାଠ ପରବ ସମୟାନେ ଆମର ଗାଁର ସବୁ ଯେତେ ଲୋକମାନେ ଅଛନ୍, ସେମାନେ କେମିତି ଇନେ ମାନେ ଭାଗ ନେସନ୍, ସେ ବିଷୟରେ ଟିକେ କହିବେ?
3: ଭାଗ ନେବାରଟା ବୋଇଲେ ଆଜ୍ଞା, ଏଇଟା ଯେନ୍ କୁକୁଡ଼ା ଚିମଡ଼ା ଆନବେ ତ ସେଟା ଦେବେ, ଯେନ୍ଟା ପାଞ୍ଚରେ ବୁକା ଗଡ଼ରା ଦିଆ ହେବା ସେଟା ପ୍ରସାଦ ବଣ୍ଟା ହେସି।
2: ଯାହା ହଉ ବାବା, ଆଜି ଆପଣ ଆପଣଙ୍କର ଗାଁର ଯେନ୍ ବିଭିନ୍ନ ପ୍ରକାର ଯେନ୍ ମନ୍ଦିର ଅଛି, ଦେବୀ ଦେବତା ସବୁ ପୂଜା ପାଉଛନ୍, ସେମାନଙ୍କର ବିଷୟରେ ଖୁବ ବଢ଼ିଆ କଥା ସବୁ ଆମକେ କହିଗଲେ, ଆମକେ ଆପଣଙ୍କର ମୂଲ୍ୟବାନ ସମୟ ଦେଲେ। ଗାଁରେ ପୂଜାପାଠ ସବୁ କେନ୍ତା କରି ହେସି, ସେ ସମୟାନେ କେନ୍ତା ସମସ୍ତେ ମିଳିମିଶିକି ରହେସନ୍, ସେ ବିଷୟରେ କହିଲେ। ଏତିକି ସୁନ୍ଦର କଥା ଆମର ଆକାଶବାଣୀକେ ଆପଣ କହିଥିବାର କାରଣରୁ ଆପଣଙ୍କେ ଆମର କାର୍ଯ୍ୟକ୍ରମ ତରଫରୁ ଆରୁ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ବାବା।
3: ଜୁହାର।
2: ଶ୍ରୋତା ବନ୍ଧୁ, ଆମେ ଲକ୍ଷ୍ମୀପୁର ଗାଁକେ ଯେତେବେଳେ ଆସିଛୁ, ଚାଲନ୍ ସେନର୍ ଜଣେ ଆମେ ଆଶାକର୍ମୀ ଆଶା ଦିଦିଙ୍କେ ଭେଟମା, ତାଙ୍କୁ ଭେଟିକରି ପଚାରମା ଯେ ତାଙ୍କର ଗାଁନେ ସରକାରଙ୍କର ଯେନ୍ ଭିନ୍ନ ଭିନ୍ନ ପ୍ରକାର ଯୋଜନା ସବୁ ଚାଲିଛେ, ସେଟା ମାନେ କେନ୍ କେନ୍ ଯୋଜନା ଉପରେ ସେ କାମ କରୁଛନ୍, ଆର୍ ତାର ଦ୍ୱାରା ସେ ଗାଁର ପିଲାଠାନୁ ବୁଢ଼ାପତ୍କେ କେନ୍ତା ଉପକୃତ ହଉଛନ୍, ସେ ବିଷୟରେ ଟିକେ ତାଙ୍କୁ ପଚାରିକରି ଜାନମା। ଦିଦି ନମସ୍କାର।
4: ଆଜ୍ଞା ନମସ୍କାର।
2: ଆପଣଙ୍କର ପରିଚୟ ଟିକେ ଆମର ଶ୍ରୋତା ବନ୍ଧୁ ମାନଙ୍କେ ଦେବେ?
4: ମୋର ନାଁ ପଦ୍ମତୁଲା ଦୁର୍ଗା, ମୋର ଗାଁ ଲକ୍ଷ୍ମୀପୁର, ଲକ୍ଷ୍ମୀପୁର ପଞ୍ଚାୟତ, ଲକ୍ଷ୍ମୀପୁର ପୋଷ୍ଟ।
2: ଆପଣ କେତେ ବର୍ଷ ହେଲା ଏ ଆଶାକର୍ମୀ ହିସାବରେ କାମ କରି ଆସୁଛନ୍?
4: 2006 ଆଜ୍ଞା, ଆଜି 17-18 ବର୍ଷ ହେଲା।
2: 17-18 ବର୍ଷ ହେଇଗଲା ମାନେ ଆପଣ ଖୁବ ଦିନ ହେଲା ମାନେ ସେବା ଦେଇ ଆସୁଛନ୍। ଏବେ କହନ୍ ଯେ ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଚାଲିଛି, କେନ୍ କେନ୍ ସବୁ ଯୋଜନା ମାନେ ଚାଲିଛି ଆଉ ସେ ଉପରେ ଆପଣ କାଣା କାଣା କରୁଛନ୍, ସେ ବିଷୟରେ ଟିକେ କହିବେ?
4: ଆଜ୍ଞା, ଆମେ ମା ଛୁଆର ସ୍ୱାସ୍ଥ୍ୟ ବିଷୟରେ କାମ କରୁଛୁ। ଗୋଟେ ମା ଗର୍ଭବତୀ ହେଲା, ଆମେ ଯେତେବେଳେ ଜାଣିଲୁ ସେ ମା କେ ଅଙ୍ଗନବାଡ଼ି ସେଣ୍ଟର କେ ଡାକୁଛୁ, ANM ଦିଦି ସାଙ୍ଗେ ଯୋଗାଯୋଗ କରି ତାର ସବୁ ପଞ୍ଜୀକରଣ କରାଯାଉଛି। ପଞ୍ଜୀକରଣ କଲା ପରେ ତାର ସବୁ ସ୍ୱାସ୍ଥ୍ୟ ପରୀକ୍ଷା ଯେନ୍ଟାକି

0: ମାସର ଶୁକ୍ରବାର ମଙ୍ଗଳବାର ହେସି, ସେ ସ୍ୱାସ୍ଥ୍ୟ ପରୀକ୍ଷା ସବୁ ସବୁ ମାସରେ କରାଯାଉଛି। ତାପରେ ଆମେ ଡେଲିଭରି ଲାଗି ସେ ମା ମାନକେ ହସ୍ପିଟାଲ ନଉଛୁ, ଯେନ୍ତାକି ବିନା ମୂଲ୍ୟରେ ଯେନ୍ ଚେକଅପ୍ ହଉଛେ, ବିନା ମୂଲ୍ୟରେ ଯେନ୍ ରକ୍ତ ପରୀକ୍ଷା, ଯେନ୍ ଖାନା ପିନା ଯାହା ହଉଛେ ସବୁ କରା ହଉଛେ। ତାପରେ
1: ଦରକାର ପଡିଲେ ଆମ୍ବୁଲାନ୍ସ,
0: ହଁ ଆମ୍ବୁଲାନ୍ସ ବି ନଉଛେ ସେନେ ମା ମାନଙ୍କର ସବୁ, ହଁ କରା ହଉଛେ ସବୁ। ପରୀକ୍ଷା ସରିଲା ପରେ ଯେନ୍ ମାର ଡେଲିଭରି ଟାଇମରେ ସେ ମା ଯାଉଛେ, ତାର ସେନେ ଦୁଇ ଦିନ ରହୁଛନ୍। ସେ ମା ମାନେ ରହିଲା ପରେ ଘରକେ ଆସୁଛନ୍, ତାର ଇଞ୍ଜେକ୍ସନ ପତର ଯେନ୍ତାକି ହସ୍ପିଟାଲରେ ହେଲେ ଯେନ୍ ପଇସା ମିଳିଛି, ସେ ପଇସାର କାଗଜ ପତର ଯେ ସୁଆଇ ଯେନ୍ ଜନନୀ ଶିଶୁ ସୁରକ୍ଷାର କାର୍ଯ୍ୟକ୍ରମ ଯେନ୍ ଅଛେ ସେଟା ଆମେ ସହଯୋଗ କରୁଛୁ, ଯେନ୍ଟା କାଗଜ ପତର ବାବଦରେ କରୁଛୁ। ତାପରେ ଯେନ୍ ମା ଘରକେ ଆସିଲା, ତାର ଆମେ ସାତଟା ଗୃହ ପରିଦର୍ଶନ କରୁଛୁ କି ମା ଛୁଆର, ମା ଛୁଆର ବିଷୟରେ ଆମେ ସେ ମାର କେନ୍ତା ପାଣି ଗୁଧା ଗୁଧି କରୁଛେ କି କେନ୍ତା ଅଛେ କି, ଛୁଆର ଆଉ ମାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଉଛେ, ଯେନ୍ଟା କି ଆମେ ତିନ ଦିନରେ ଥରେ ଯାଇଛୁ। ପ୍ରଥମ ଦିନ ତ ମେଡିକାଲରେ କରା ହଉଛେ, ତିନ ଦିନରେ, ସାତ ଦିନରେ, ଚଉଦ ଦିନରେ, ଏକୋଇଶ ଦିନରେ, ଅଠେଇଶ ଦିନରେ, ବୟାଲିଶ ଦିନରେ ଆମେ ସେନ୍ତା କରି ସାତଟା ଚେକଅପ୍ କରୁଛୁ ମା ଘରକେ ଯାଇକିନା। ତାପରେ ଦେଢ଼ ମାସ ଗଲା ପରେ ସେ ଛୁଆର ଇଞ୍ଜେକ୍ସନ ଯେନ୍ ଦିଆ ହେସି ଆମେ ସେ ମାକେ ଦେଢ଼ ମାସରେ ଥରେ ରଖୁଛୁ, ଅଢେଇ ମାସରେ ଥରେ, ସାଢେ ତିନ ମାସରେ ଥରେ, ତାର ତିନିଟା ଡୋଜ୍ ଦିଆଯାଇଛି। ତା ନଅ ମାସ ପୁରୀ କରି ଦଶ ମାସ ହେଲେ, ତାପରେ ପନ୍ଦର ପୁରୀ ଷୋହଳ ମାସରେ ଥରେ ଗୋଟେ ଇଞ୍ଜେକ୍ସନ ଦିଆଯାଉଛି। ହେନ୍ତା ଆଜ୍ଞା ସବୁ ଇଞ୍ଜେକ୍ସନ ଛୁଆ ବିଷୟରେ କରାଯାଇସି। ତାପରେ କିଶୋରୀ ବାଲିକା ମାନଙ୍କର ବି ଯେନ୍ ଇଞ୍ଜେକ୍ସନ ମାନେ ଦିଆଯାଇସି, ସେମାନଙ୍କର ଟି ଡି ଯେନ୍ ଷୋହଳ ବର୍ଷ ଦଶ ବର୍ଷ, ସେଟା ବି ଆମେ ଛୁଆ ମାନଙ୍କର ବିଷୟରେ କରୁଛୁ।
1: କିଶୋରୀ ବାଳିକା ମାନଙ୍କର ଲାଗି କାଣା କାଣା ସବୁ ସୁବିଧା ଅଛି ସେ ବିଷୟଟି କହିବେ
0: ସାର? ଅଙ୍ଗନବାଡ଼ି ସେଣ୍ଟରରେ ତ ସେ ଛୁଆ ମାନଙ୍କେ ଖାଦ୍ୟ ଦିଆଯାଉଛେ, ତାର ବାବଦରେ ଆମକେ ଯେନ୍ ଦିଆଯାଉଛେ ପେଡ୍, ଯେନ୍ଟା କି ଝିଅମାନେ ୟୁଜ୍ କରୁଛନ୍ ସେଟା ଆମେ ବଣ୍ଟନ କରୁଛୁ, ଯେନ୍ଟା କି ଆମେ ସରକାର ନୁ ଆଣୁଛୁ। ପାଞ୍ଚ ଟଙ୍କାରେ ଆମେ ଛଅ ଟଙ୍କାରେ ବିକ୍ରି କରୁଛୁ। ହଁ, ତାପରେ ସେମାନଙ୍କେ ଆମେ ଏଟା ବୁଝଉଛୁ କେନ୍ତା କରି ୟୁଜ୍ କରବ, କେନ୍ଟା ୟୁଜ୍ କରବ, ସେ ବିଷୟରେ ମିଟିଂ କରି ଆମେ ବୁଝଉଛୁ ଝିଅ ମାନକେ। ସେମାନଙ୍କେ ଆଇ ଏଫ୍ ଟାବଲେଟ୍ ଖାଇବାର ଲାଗି କହୁଛୁ, ସେ ପେଡ୍ ୟୁଜ୍ କରବାର ଲାଗି କହୁଛୁ, ସବୁ ବିଷୟରେ ଝିଅ ମାନଙ୍କେ ବୁଝଉଛୁ, ହାତ ଧୋଇବା ବିଷୟରେ ବୁଝଉଛୁ, ବାହାରେ ଲେଟ୍ରିନ୍ ନେଇଯିବ ବୋଲି ମନା କରୁଛୁ, ସବୁ ବିଷୟରେ ଝିଅ ମାନଙ୍କେ ବି ବୁଝେଇଛୁ। ତାପରେ ଭି ଏଚ୍ ଏନ୍ ଡି ଯେନ୍ ହେସି, ଯେନ୍ ବୟସ୍କ ଲୋକମାନଙ୍କେ ଡାକିକରି ବିପି ସୁଗର ବି ଚେକ୍ କରା ହେସି, ସେଥିରେ ଯାହାର ବିପି ସୁଗର ଥିବା ସେମାନଙ୍କେ ମେଡିକାଲ ନିଆଯାଇଛି, ଯେନ୍ଟାକି ଫ୍ରିରେ ମେଡିସିନ୍ ଦିଆ ହଉଛେ, ସେ ବିଷୟରେ ବି ଆମେ କାମ କରୁଛୁ ସାର୍। ଯେନ୍ଟାକି ଆମର ଦ୍ୱାରା ଯାହା ହଉଛେ ଗାଁରେ ସବୁ ଆମେ ମେଡିସିନ୍ ପତର, ଯେନ୍ଟାକି ଅଧିକା ତ ନେଇ ଦେଇପାରୁ, ଯେନ୍ଟାକି ଓଆର୍ଏସ୍ ଟିକେ ଯେନ୍ ମେଟ୍ରୋନ୍ ପାରାସିଟାମଲ୍ ସେତ୍କି ଆମେ ଯାଇକରି ଝାଡ଼ା ଜ୍ୱର ହଉଥିବା ସେ ବିଷୟରେ ଆମେ ଟିକେ କରୁଛୁ। ଆମେ ସର୍ଭେ କଲୁ, ପ୍ରତ୍ୟେକ ଘରର ସଦସ୍ୟ ହିସାବରେ ଆମେ ସର୍ଭେ କଲୁ, ସେ ହିସାବରେ ମଶାରୀ ବଣ୍ଟା ଗଲା। ମଶାରୀ ବଣ୍ଟା ଗଲା ପରେ ଆମେ ରାତିରେ ଯାଇକରି ବି ବୁଝଉଛୁ ମା ମାନଙ୍କେ ଯେ ତମେ ମଶାରୀ ଦିଅ, କହୁଛୁ ଯେ ତମର ଘର ଚାରିପାଖେ ସଫା ସୁତୁରା ରଖ, ମଶାରୀ ବ୍ୟବହାର କର, ପାଣି ଜମ୍ବାକେ ନେଇ ଦିଅ, ଏନ୍ତା ସବୁ ମଶାରୀ ବିଷୟ ସବୁ ବିଷୟରେ ଆମେ ବୁଝଉଛୁ ସାର୍।
1: ଇନେ ଗୋଟେ ମୁଖ୍ୟ କଥା ଆସୁଛି, ମାନେ ପରିଷ୍କାର ପରିଚ୍ଛନ୍ନ ରଖବାରଟା, ନିଜର ଘରକେ ବି ଆଉ ନିଜେ ବି ପରିଷ୍କାର ମାନେ ଯେନ୍ତା ଆମେ ରଖମା, ତାର ଦ୍ୱାରା ଆମର ହିଁ ଉନ୍ନତି ହେବା, ସେ ଉପରେ ବି ଆପଣ କହୁଛନ୍ କି?
0: ଆଜ୍ଞା, ଆମର ଗୋଟେ ଚାଲସି, ଏଟା ମାସେ ଦେଢ଼ ମାସର ପ୍ରୋଗ୍ରାମ ଚାଲସି, ଯେନ୍ତା କି ଆମେ ଡେଲି ଘର ଘର ବୁଲିକିନା ଆମେ ସର୍ଭେ କରସୁଁ, ଡେମୋ ଦେଖେଇସୁଁ ଯେ ହାତ ଧୋଇବ, ତାପରେ ଏଟା ଛୁଆକେ ବି ଧରବ, ପଶୁ ପକ୍ଷୀକେ ଛୁଇଁଲା ପରେ ବି ହାତ ଧୋଇବ, ଏନ୍ତା ଆମେ ସବୁ ମିଟିଂରେ ଆମେ ହାତ ଧୁଆ ବିଷୟରେ ବି ବୁଝଉଛୁ। ତାପରେ ଏଇଟା ଓଆର୍ଏସ୍ ପିଇବ, ଡାଇରିଆ ନେଇ ହେବା, ବାହାରର ପାଣି ନେଇ ପିଇବ, ଫୁଟା ପାଣି ପିଇବ, ହଁ ଗରମ ଖାଦ୍ୟ ଖାଇବ, ଏନ୍ତା ସବୁ ବିଷୟରେ ଆମେ ଯେନ୍ତା ମିଟିଂ ହେସି ଆମର ତ ଡେଲି ଯେନ୍ତା ଘର ବୁଲି ବୁଲି କରି କରସୁଁ, ଆମେ ଦଶ ପନ୍ଦର ଘର ଗଲା ପରେ ଗୋଟେ ଗୋଟେ ମିଟିଂ କରି କରି ଆମେ ଡେମୋ ଦେଖେଇ ଦେଖି କରି ଆମେ ଫଟୋ କରି ବି ଛାଡୁଛୁ। ଆଜ୍ଞା,
1: ମାସକେ ଯେନ୍ ଥରେ କ୍ୟାମ୍ପ ହଉଛେ ସେନେ ଆପଣ ଯେନ୍ ଗର୍ଭବତୀ ମା ମାନଙ୍କେ ନେଇକରି ଯାଉଛନ୍, ସେ ବିଷୟଟି କହିବେ?
0: ସେନେ ମାସର ନଅ ତାରିଖ ଦିନ କରା ହଉଛି, ଯେନ୍ଟା କି ଆମର ପ୍ରଧାନମନ୍ତ୍ରୀ ଯୋଜନା ଅଛି ସେନେ। ଆଜ୍ଞା, ଆମେ ମା ମାନଙ୍କେ ନେଇକରି ଯାଉଛୁ, ସେନେ ସେମାନଙ୍କର ବିନା ମୂଲ୍ୟରେ ସବୁ ଚେକଅପ୍ ହଉଛେ। ଚେକଅପ୍ ହେଲା ପରେ ପ୍ରତ୍ୟେକ

0: ଦେଖିକରି ଆମେ ଫଟୋ କରିବି ଛାଡୁଛୁ ଆଜ୍ଞା।
1: ମାସକେ ଯେନ୍ ଥରେ କ୍ୟାମ୍ପ ହଉଛେ ସେନେ ଆପଣ ଯେନ୍ ଗର୍ଭବତୀ ମା ମାନକେ ନେଇକରି ଯାଉଛନ୍ ସେ ବିଷୟରେ ଟିକେ କହିବେ।
0: ସେନେ ମାସର ନଅ ତାରିଖ ଦିନ କରା ହଉଛି ଯେନ୍ତା କି ଆମର ପ୍ରଧାନମନ୍ତ୍ରୀ ଯୋଜନା ଅଛି ସେନେ ଆଜ୍ଞା ଆମେ ମା ମାନକେ ନେଇକରି ଯାଉଛୁ ସେନେ ସେମାନଙ୍କର ବିନା ମୂଲ୍ୟରେ ସବୁ ଚେକଅପ୍ ହଉଛେ। ଚେକଅପ୍ ହେଲା ପରେ ପ୍ରତ୍ୟେକ ମାସର ନଅ ତାରିଖ ଦିନ ହଉଛି ସେନେ ଯଦି ନଅ ତାରିଖ ଛୁଟି ଥିବା ଆଗର ଦିନ ସେନେ ଦଶ ତାରିଖ ଦିନ ଚେକଅପ୍ ଚାଲିଛି ଆଜ୍ଞା ସେନେ।
1: ଯା ହଉ ଦିଦି, ଆଜି ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଆଜି ଆପଣ ଆମକେ ଦେଲେ। ସରକାରଙ୍କର ଯେନ୍ ବିଭିନ୍ନ ପ୍ରକାର ଯୋଜନା ଆପଣଙ୍କର ଗାଁରେ ଚାଲିଛି ସୁନ୍ଦର ଭାବରେ, ସେ ବିଷୟରେ ଆପଣ ଟିକି ନିଖି କରି ବୁଝେଇ ଗଲେ। ଆପଣଙ୍କର ଏତିକି ମୂଲ୍ୟବାନ ସମୟ ଆମକେ ଦେଇଥିବାର କାରଣରୁ ଆମର ଆକାଶବାଣୀ ତରଫରୁ ଆରୁ ଆମର କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଆରୁ ଜୁହାର ଦିଦି।
0: ନମସ୍କାର ଆଜ୍ଞା।
2: তো শ্রোতা বন্ধু, আজি তো সমিয়া হইগলা না, ই কার্যক্রমকে ইন রখবাকে পড়বা। আজির ই কার্যক্রমকে নিকরি আপনকর সঙ্গে মুই থিলি উপস্থাপক শিবপ্রধান। জুহার।

0: ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଆନ୍ତୁ। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଓ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସାଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12ଟାରୁ ଦିନ 3ଟା ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ବେକକୁ ଘୋଡ଼ାଇ ରଖନ୍ତୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ ଗୋଟାଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: नमस्कार, आकाशवाणी समाचार के साथ मैं कनकलता। प्रधानमंत्री नरेंद्र मोदी नॉर्वे यात्रा के दूसरे दिन आज तीसरे भारत नॉर्डिक शिखर सम्मेलन में हिस्सा लेंगे। ये विभिन्न क्षेत्रों में भारत नॉर्डिक सहयोग की दिशा में एक और कदम होगा। और ब्यौरा हमारी संवाददाता से।
2: भारत और पांच नॉर्डिक देशों के प्रधानमंत्रियों की उपस्थिति में आज तीसरा भारत नॉर्डिक शिखर सम्मेलन आयोजित किया जाएगा। यह शिखर सम्मेलन भारत और नॉर्डिक देशों के बीच बढ़े हुए क्षेत्रीय सहयोग को और मजबूत करेगा। 2022 में डेनमार्क के कोपेनहेगन में पिछला सम्मेलन आयोजित हुआ था। इस सम्मेलन में प्रौद्योगिकी और नवाचार, नवीकरणीय ऊर्जा और डिजिटलीकरण यह चर्चा के मुख्य क्षेत्र हैं। प्रधानमंत्री मोदी डेनमार्क, आइसलैंड और फिनलैंड के प्रधानमंत्रियों के साथ विपक्षीय बैठक भी करेंगे। संगीता गोडबोले, आकाशवाणी न्यूज, ओस्लो, नॉर्वे।
1: प्रधानमंत्री आज शाम इटली के रोम पहुंचेंगे। श्री मोदी का दो दिन का दौरा व्यापार, निवेश और तकनीकी नवाचार के क्षेत्रों में द्विपक्षीय सहयोग को मजबूत करेगा।

0: ଟିକେ ହଲଦିଆ ବାଦାମୀ ରଙ୍ଗର ଇଟା ମାନେ ଗୋଟେ ଜାଗାନେ 5-6 ମାସ ତକା ରହିଥିସନ୍, ତାଠାନୁ ଅତକା ରହି ନେଇ ପାରନ୍। ହେଥିର୍ଲାଗି ଇମନ୍କେ ବାକ୍ସନେ ପୁଷ୍ବାରଟା ମୁସ୍କିଲ୍ ଏ। ବିଞ୍ଛଣି ମୌମାଛି ଦେଖ୍ବାକେ ବାଦାମୀ ଆରୁ ଧଲା ଗାର ମିଶା ହେଇଥିସି। ଇମାନେ ବି ଏନେ ତେନେ ବୁଲି ବୁଲ୍ସନ୍ ବୋଲି ମହୁ ଚାଷର୍ ଲାଗି ଇମନ୍କେ ବ୍ୟବହାର ନେଇ କରି ହିଏ। ଏବେ ଆମେ ଜାନ୍ମା ନିକୁଟି ମହୁମାଛି ବିଷେନେ। ଇମନ୍କର ଦେହି ବାଦାମୀ ରଙ୍ଗର, ଇମାନେ ଗୋଟେକ ଜାଗାନେ ଖୁବ୍ ଦିନ ରହେସନ୍। ଇମନ୍କର ମହୁ ଓଷ ଭଳିଆ କାମ ଦେସି। ମାତର୍କ ଇମାନେ ମାତ୍ର 200-500 ଗ୍ରାମ ପୁରା ମହୁ ଦେସନ୍। ହେଥିର୍ଲାଗି ଇଟା ମନ୍କେ ବି ଚାଷ୍ ହିସାବରେ ନେଲେ ଜହ ଲାଭ ନେଇ ହିଏ। ଇମନ୍କେ ଛାଡ଼ିଦେଲେ ଇଟାଲିଆନ୍ ମହୁମାଛି ବୋଲି ବି ମାଛିଟେ ଅଛେ, ଯେନ୍ଟାକେ ନିକରି ନୂଆ ଚାଷୀ ମହୁ ଚାଷ ନେଇ କରିପାରେ। 10-15 ବରଷ ଲେଖା ଯେନ୍ ଚାଷୀ ଭାଇମାନେ ମହୁମାଛି ଚାଷ କରିଥିବେ ନା, ସେମାନେ ଏକା ଇମନ୍କେ ନିକରି ଚାଷ କରିପାରିବେ। ସପ୍ତଫେଣୀ ମହୁମାଛି ହଲଦିଆ ବାଦାମୀ ରଙ୍ଗର ଦିଶି। ଇମାନେ ଗଛର କୁରଡ଼ ଉଇହୁଙ୍କା ମନ୍କେ ଫେଣା ବାନ୍ଧିଥିସନ୍। ଆମର୍ ଆଡ଼େ ଇ ମହୁମାଛି ମନ୍କେ ଛତର୍ ମହୁମାଛି ବୋଲି ବି କହେସନ୍। ଇ ଜାତିର ମାଛିମାନେ ସବୁଠାନୁ ଅଧିକ ମହୁ ଠୁଲେଇ ଥିସନ୍। ହେଥିର୍ଲାଗି ସପ୍ତଫେଣୀ ମହୁମାଛିକେ ଆମେ ମହୁ ଚାଷର୍ ଲାଗି ବାଛିଲେ ଅଧିକ ମହୁ ପାଇପାର୍ମା। ପାହାଡ଼ିଆ ଜଙ୍ଗଲିଆ ଜାଗାମାନ୍କେ ଇମାନେ ବରଷକେ 15-20 କେଜି ତକ୍ ମହୁ ବନାସନ୍। ଆମର୍ ଦେଶେ 2 ପ୍ରକାରର ସପ୍ତଫେଣୀ ମହୁମାଛି ଅଛନ୍। ଗୋଟେ ଖେଲା ସମାନ ଜାଗାଥି ରହୁଥିବାରଟା ଆର୍ ଗୋଟେ ଖେଲା ପାହାଡ଼ିଆ ଅଞ୍ଚଳରେ ରହିବାରଟା। ଇ ମହୁମାଛିକେ ଡରବାର୍ ନେଇ ନା, ଇମାନେ କିଛୁ ନେଇ କରନ୍। ତ ଏବେ ଆମେ ଇ ସପ୍ତଫେଣୀ ମହୁମାଛିର ବିଷୟରେ ଅଧିକ କିଛି ଜାନ୍ମା। ଇମାନଙ୍କର ଦଲ୍ନେ 3 ପ୍ରକାରର ମାଛି ରହେସନ୍, ରାଣୀ ମହୁମାଛି, ଏରା ମହୁମାଛି ଆରୁ କର୍ମୀ ମହୁମାଛି। ମହୁମାଛି ଚାଷର୍ ଲାଗି ISI ବାକ୍ସ ବ୍ୟବହାର କଲେ ଭଲ୍। ଇଟା 2 ପ୍ରକାରେ ମିଲ୍ସି, ଗୋଟେ 8 ଫ୍ରେମ୍ ବାଲା ଆର୍ ଗୋଟେ 10 ଫ୍ରେମ୍ ବାଲା ବାକ୍ସ। ମହୁମାଛି ଧରିଲା ଉତାରୁ ବାକ୍ସକେ ଛାଇ ଜାଗାନେ ରଖ୍ମା। ହୋଲହାଲ ହଉଥିବାର ଜାଗା କି ଗନ୍ଧୁଥିବାର ଜାଗା, କୁହୁଲା ହଉଥିବାର ଜାଗା କି ଓଲ୍ ଜାଗା ମାନ୍କେ ବାକ୍ସକେ ନେଇ ରଖ୍ମା। ଖୁବ୍ ଖରା କି ଖୁବ୍ ଶୀତ ନୁ ଇମାନ୍କେ ସବୁବେଳେ ବଞ୍ଚେଇକରି ରଖ୍ବାକେ ପଡ଼୍ବା। ମହୁମାଛି ମାନେ ଯେତେ ଆରାମନେ ରହିବେ ସେତେ ଭଲ ମହୁ ଦେବେ। ଆମେ ବାକ୍ସ ଯେନ୍ ଜାଗାନେ ରଖ୍ମା ତାର 1-2 କିଲୋମିଟର ଭିତରେ ନେ ରସ ଥିଲା ଫୁଲ ଗଛ ମାନେ ଥିବାର ଅଛେ। ବାକ୍ସ ଭିତରକେ ଚାଟି ଝିଟପିଟି କୀଟାଣୁକୁ ନେଇ ସମ୍ବେ ତାର ବ୍ୟବସ୍ଥା ବି କରବାକେ ପଡ଼ବା ଆମକେ। ଉନ୍ନତ ଉପେନେ ମହୁମାଛି ଚାଷ କରବାକେ ଚାହୁଁଛୁ ବେଲେ ଆମେ କେତେଟା କଥା ମନେ ରଖବାକେ ପଡ଼ବା। ବାକ୍ସ ISI ବାଲା ନାମା, ନର୍ସରୀନୁ ମହୁମାଛି ଦଲ ଆନ୍ମା, ଫେଣାନୁ ମହୁ ବାହାର କରବାର ଲାଗି ଯନ୍ତର୍ ବ୍ୟବହାର କଲେ ଫେଣା ଖରାପ ନେଇ ହେନା। ଥରେ ମହୁ ଭରବାର ଆରମ୍ଭ ହେଲା ବେଲେ ମାସ ମାସ ବରଷ ବରଷ ଧରି ଆର୍ ଖର୍ଚ୍ଚା କରବାକେ ନେଇ ପଡ଼େ ନା। ଡିସେମ୍ବର ନୁ ଫେବୃଆରୀ ମାସ ଭିତରେ ନେ ମହୁମାଛି ଚାଷ ଆରମ୍ଭ କର୍ମା। ରାଣୀମାଛି କମ୍ ବୟସର ବେଲେ 1 ବଛର ହେଇଥିବାର ଦରକାର। ଇତାକେ ଚିହ୍ନବାର୍ ଲାଗି ଆମେ ଜାଣି ରଖ୍ମା ଯେ ତାର ପେଟ ଫିକା ତମ୍ବା ରଙ୍ଗର ହେଇକରି ଚକଚକୁ ଥିବା। ଏବେ ଯେନ୍ ସବୁ କଥା ଆମେ ଜାଣିଲୁ ତାକେ ହେଜିକରି ମହୁମାଛି ଚାଷ କଲେ ଆମର ଅଧିକ ଲାଭ ହେବା।
1: ଶ୍ରୋତାବନ୍ଧୁ ଶୁଣିଥିଲେ ଚାଷର କଥା, ଉପସ୍ଥାପନରେ ଥିଲି ପ୍ରଣତି ମିଶ୍ର।

ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ପ୍ରଚାର କରୁଛୁ ମହିଳାଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ ଉପସ୍ଥାପନାରେ ସଂଘମିତ୍ର ଦାସ।

ଆକାଶବାଣୀର ପ୍ରେରଣାଦାୟକ କାର୍ଯ୍ୟକ୍ରମ ଶକ୍ତି ରୂପାକୁ ଆପଣମାନଙ୍କୁ ଜଣାଉଛୁ ଅନେକ ଅନେକ ଶୁଭେଚ୍ଛା। ଆପଣମାନଙ୍କ ସହିତ ମୁଁ ଅଛି ସଂଘମିତ୍ରା ଦାସ। ନମସ୍କାର।

ଶ୍ରେଷ୍ଠ କୃତି। ମାନବ ସମାଜର ଗଠନ, ପରିବାରର ସଂରକ୍ଷଣ ଓ ସଂସ୍କୃତିର ପରମ୍ପରାକୁ ଅବିକଳ ରଖିବାରେ ନାରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ କେବେ ମା ଭାବେ ସ୍ନେହ ଓ ମମତା ବାଣ୍ଟନ୍ତି ତ କେବେ ଭଉଣୀ ଭାବେ ସ୍ନେହର ସୂତା ବାନ୍ଧନ୍ତି, କେବେ ସ୍ତ୍ରୀ ଭାବେ ପରିବାରର ଦାୟିତ୍ୱ ନିଭାନ୍ତି ଓ କେବେ କନ୍ୟା ଭାବେ ଘରକୁ ଆନନ୍ଦରେ ଭରିଦିଅନ୍ତି। ନାରୀ ବିନା ସଂସାରର ଅସ୍ତିତ୍ୱ କଳ୍ପନା କରିବା ଅସମ୍ଭବ। ଭାରତୀୟ ସଂସ୍କୃତିରେ ନାରୀଙ୍କୁ ଦେବୀର ସ୍ଥାନ ଦିଆଯାଇଛି। ମା ଦୁର୍ଗା ଶକ୍ତିର ପ୍ରତୀକ, ମା ସରସ୍ୱତୀ ଜ୍ଞାନର ପ୍ରତୀକ ଓ ମା ଲକ୍ଷ୍ମୀ ସମୃଦ୍ଧିର ପ୍ରତୀକ। ଏହା ନାରୀର ମହତ୍ତ୍ୱକୁ ପ୍ରକାଶ କରେ।

0: ପରିବାର ହେଉଛି ମାନବ ଜୀବନର ସବୁଠୁ ବଡ଼ ଆଧାର। ଏଠାରେ ମଣିଷ ସ୍ନେହ, ଭଲ ପାଇବା, ସମ୍ମାନ ଓ ନିରାପତ୍ତା ପାଇଥାଏ। ବିବାହ ପରେ ଜଣେ ଝିଅ ନିଜ ଜନ୍ମଦାତା ପିତାମାତାଙ୍କ ଘର ଛାଡ଼ି ନୂଆ ଘରେ ପ୍ରବେଶ କରେ। ସେହି ଘରଟି ହେଉଛି ତାଙ୍କର ଶାଶୁଘର। ଗୋଟିଏ ନୂଆ ପରିବେଶରେ ନିଜକୁ ଖାପ ଖୁଆଇବା ଜଣେ ବୋହୂ ପାଇଁ ସହଜ କଥା ନୁହେଁ। ଏହି ସମୟରେ ଯଦି ଶାଶୁଘରର ସମସ୍ତେ ତାଙ୍କୁ ଆପଣାର ଭାବନ୍ତି, ତେବେ ସେହି ଘରଟି ତାଙ୍କ ପାଇଁ ସ୍ୱର୍ଗ ସମାନ ହୋଇଯାଏ। ବୋହୂ କେବଳ ଘରକୁ ଆସୁଥିବା ଜଣେ ନୂଆ ସଦସ୍ୟ ନୁହେଁ, ସେ ଘରର ଲକ୍ଷ୍ମୀ। ଘରର ସମସ୍ତ ସୁଖ ଦୁଃଖରେ ସେ ନିଜକୁ ସାମିଲ କରିଥାଏ। ପରିବାରର ଶାନ୍ତି, ସମୃଦ୍ଧି ଓ ସଂସ୍କାର ରକ୍ଷା କରିବାରେ ଜଣେ ବୋହୂଙ୍କର ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତେଣୁ ତାଙ୍କୁ ସମ୍ମାନ ଓ ସ୍ନେହ ଦେବା ପରିବାରର ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ। ଜଣେ ଝିଅ ବିବାହ ପରେ ଯେତେବେଳେ ଶାଶୁଘରକୁ ଆସେ, ସେତେବେଳେ ତାଙ୍କ ମନରେ ଅନେକ ସ୍ୱପ୍ନ ଓ ଆଶା ଥାଏ। ସେ ଚାହେଁ ଯେ ନୂଆ ପରିବାର ତାଙ୍କୁ ନିଜ ଝିଅ ପରି ଗ୍ରହଣ କରନ୍ତୁ, ତାଙ୍କର ଭାବନାକୁ ବୁଝନ୍ତୁ ଓ ସମ୍ମାନ ଦିଅନ୍ତୁ। ଯଦି ଶାଶୁଘରର ଲୋକମାନେ ତାଙ୍କୁ ଭଲ ପାଇବା ଓ ସହଯୋଗ ଦିଅନ୍ତି, ତେବେ ସେ ମଧ୍ୟ ନିଜ ସମସ୍ତ ଭଲ ପାଇବା ସେହି ପରିବାର ପାଇଁ ଉତ୍ସର୍ଗ କରିଥାଏ। ଏହି ପରିପ୍ରେକ୍ଷୀରେ ଆସନ୍ତୁ ଶୁଣିବା ଏକ ଆଲୋଚନା, ଶାଶୁଘର ବୋହୂ ପାଇଁ ଆପଣାର। ଆଲୋଚିକା ହେଉଛନ୍ତି ଅନୁପମା ମହାପାତ୍ର।
1: ଭଗବାନଙ୍କ ସୃଷ୍ଟି ସର୍ଜନା ମଧ୍ୟରେ ନାରୀ ଏକ ବିସ୍ମୟ ଚରିତ୍ର। ଏକାଧାରରେ କନ୍ୟା, ଭଗିନୀ, ଜାୟା, ଜନନୀ, କୁଳବଧୂ, ଗୃହଲକ୍ଷ୍ମୀ ଭାବରେ ଭୂମିକା ଗ୍ରହଣ କରିଥାଏ ନାରୀ। ସର୍ବନିୟନ୍ତା ଭଗବାନଙ୍କ ସୃଷ୍ଟି ପରବର୍ତ୍ତୀ ସର୍ଜନାର ମୂଳ ଆଧାର ହେଉଛି ନାରୀ। ବାପା ମା' କୋଳରେ ଶିଶୁକନ୍ୟା ରୂପେ ଜନ୍ମଗ୍ରହଣ କରି ପିତୃକୁଳକୁ ମହିମା ମଣ୍ଡିତ କରିଥାଏ। ଶଶିକଳା ପରି ମା' କୋଳରେ ସ୍ନେହ ଶ୍ରଦ୍ଧା ବାତ୍ସଲ୍ୟ ମମତା ଭିତରେ ତାହାର ଶୈଶବ କଟିଥାଏ। ସେତେବେଳ ଯାଏଁ ପୁତ୍ର ସନ୍ତାନ ଓ କନ୍ୟା ସନ୍ତାନର ପ୍ରଭେଦ ସେ ଅନୁଭବ କରିପାରିନଥାଏ। ଭାଇ ଭଉଣୀ, ବାପା ମା', ସାଥୀ ସମ୍ପର୍କୀୟମାନଙ୍କ ଠାରୁ ସ୍ନେହ ଓ ଆଦର ପାଇ ତାର ଶୈଶବ ଅତି ଆନନ୍ଦରେ କଟିଥାଏ। ତେବେ ସବୁ ଶିଶୁ କନ୍ୟାଙ୍କ ଭାଗ୍ୟରେ ଏଭଳି ସୌଭାଗ୍ୟ ଜୁଟେ ନାହିଁ। ଯଦି ବାପା ମାଆଙ୍କ ଆର୍ଥିକ ପରିସ୍ଥିତି ଅଭାବଗ୍ରସ୍ତ ଥାଏ, ତେବେ ସେହି ପରିବାରର ଶିଶୁକନ୍ୟାଟିର ଶୈଶବ ଯନ୍ତ୍ରଣାଦାୟକ ଥାଏ। ତେବେ ପରିବାରର ଆର୍ଥିକ ସ୍ଥିତି ଯାହା ଥାଉନା କାହିଁକି, ପରିବାରରୁ ହିଁ ସେ ସଂସ୍କାର।

ଶିଖିଥାଏ, ଜୀବନ ଜିଇଁବାର କଳା ଶିଖିଥାଏ। ଶୈଶବରୁ ଯୌବନ ପର୍ଯ୍ୟନ୍ତ କନ୍ୟା ସନ୍ତାନଟି ତା ଭବିଷ୍ୟତ ଭୂମିକା ସମ୍ପର୍କରେ ପରିବାର ତଥା ସମାଜରୁ ଜାଣିପାରେ। ଜ୍ଞାନ ପରିପକ୍ୱ ହେବା ସହ କନ୍ୟା ସନ୍ତାନଟି ନିଜ ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ହୁଏ। ଝିଅ ଜନମତ ପର ଘରକୁ, ଏହି ଉକ୍ତିକୁ ସେ ବୁଝି ସାରିଥାଏ। ମା ମଧ୍ୟ ଝିଅଟିକୁ ଘର କରଣା ସମ୍ପର୍କୀୟ ଅନେକ ବ୍ୟବହାରିକ ଜ୍ଞାନ ଦେଇଥାନ୍ତି। ପ୍ରାପ୍ତ ବୟସ୍କା ହୋଇଗଲା ପରେ ଭଲ ପାତ୍ରଟିଏ ଖୋଜିବାରେ ବାପା ମା ଲାଗି ପଡ଼ନ୍ତି। ସମୟ ଆସିଗଲେ ଝିଅଟିର ବିବାହ କରାଯାଏ। ବିବାହ ସହିତ ଝିଅଟିର ପିତ୍ରାଳୟର ଭୂମିକା ପ୍ରାୟତଃ ଶେଷ ହୋଇଥାଏ। ଏକ ଅପରିଚିତ ଯୁବକ ସହ ଅପରିଚିତ ପରିବାରକୁ ସେ ବହୁ ବେଶରେ ଯାଏ। ସେହିଦିନଠାରୁ ତା ସ୍ୱାମୀ ତା ପାଇଁ ଇହ ଓ ପରକାଳର ଦେବତା ହୋଇଯାଏ। ଶ୍ୱଶୁର ଘର ଝିଅଟିର ନିଜ ସ୍ଥାୟୀ ଠିକଣା ସାଜେ। ଦାମ୍ପତ୍ୟ ଜୀବନର ଆରମ୍ଭ ସହ ନାରୀର ଦାୟିତ୍ୱବୋଧ ଓ କର୍ତ୍ତବ୍ୟବୋଧ ଆସିଯାଏ। ସ୍ୱାମୀଙ୍କ ମନଲାଖି ସେବା ସହିତ ଶାଶୁ ଶ୍ୱଶୁର ଦିଅର ଦେଢ଼ଶୁର ନଣନ୍ଦ ସଭିଙ୍କୁ ଆପଣାର କରିବାକୁ ପଡ଼େ। ଅଜଣା ସ୍ଥାନ, ଅଜଣା ପରିବାର, ଅଜଣା ପରିବେଶ ସହ ତାକୁ ଖାପ ଖୁଆଇ ସମସ୍ତଙ୍କୁ ନିଜର କରିବାକୁ ପଡ଼େ। ଶ୍ୱଶୁର ଘରକୁ ଏକ ମନ୍ଦିର ଭଳି ଗଢ଼ି ତୋଳିବାର ଦାୟିତ୍ୱ ବହନ କରିବାକୁ ପଡ଼େ। ନିଜର ଆଚାର ବ୍ୟବହାର ଓ ଗୁରୁଜନଙ୍କୁ ଭକ୍ତି, ଛୋଟମାନଙ୍କୁ ସ୍ନେହ ଆଦରରେ ନିଜର କରିବାକୁ ପଡ଼େ। ବହୁଟିର ତ୍ୟାଗ ଓ ତପସ୍ୟା ଆରମ୍ଭ ହୋଇଯାଏ ବିବାହ ପରେ। ନିଜ ବାପା ମାଆଙ୍କ ସମ୍ମାନ ରକ୍ଷା ସହ ଶ୍ୱଶୁର ଘରର ମର୍ଯ୍ୟାଦା ରକ୍ଷା କରିବା ତା ପାଇଁ ଜୀବନର ଲକ୍ଷ୍ୟ ହୋଇଯାଏ। ନବବଧୂଟିର ଆଚାର ବ୍ୟବହାର ଶାଳୀନତା କର୍ତ୍ତବ୍ୟବୋଧ ଏବଂ ଦାୟିତ୍ୱବୋଧ ତାଙ୍କୁ ଗୃହଲକ୍ଷ୍ମୀର ପରିଚୟ ଆଣିଦିଏ। ଶ୍ୱଶୁର ଘର ଆନନ୍ଦରେ ହସି ଉଠେ। ନିଜର କର୍ତ୍ତବ୍ୟ ପରାୟଣତା ଯୋଗୁଁ ବହୁଟି ସମସ୍ତଙ୍କର ସ୍ନେହ ଆଦର ସାଉଁଟି ଥାଏ। ଯେଉଁ ବହୁଟି ଶ୍ୱଶୁର ଘରକୁ ଆପଣାର କରିନିଏ, ଏକ ମନ୍ଦିର ଭଳି ଶ୍ୱଶୁର ଘରକୁ ନିର୍ମାଣ କରେ ଓ ଶ୍ୱଶୁର ଘରକୁ ସ୍ୱର୍ଗରେ ପରିଣତ କରିଦିଏ। ସେହି ବହୁ ଶାଶୁ ଶ୍ୱଶୁର ଦିଅର ନଣନ୍ଦ ଓ ସମ୍ପର୍କୀୟମାନଙ୍କ ଶ୍ରଦ୍ଧାଭାଜନ ହେବା ସହ ଗୃହଲକ୍ଷ୍ମୀର ମର୍ଯ୍ୟାଦା ପାଇଥାଏ। ଏହାଦ୍ୱାରା ନିଜ ପିତୃକୁଳର ମଧ୍ୟ ମର୍ଯ୍ୟାଦା ବୃଦ୍ଧି ହୋଇଥାଏ। ନାରୀକୁ ଦୁହିତା କୁହାଯାଏ। ନିଜ ଜନ୍ମିତ ବାପା ମାଆଙ୍କ କୁଳ ଓ ଶ୍ୱଶୁରଙ୍କ କୁଳ ଏହି ଦୁଇଟି କୁଳର ହିତ କରିଥାଏ ବୋଲି ତାକୁ ଦୁହିତା କୁହାଯାଏ। ବହୁଟି ପତ୍ନୀ ହେବା ପରେ ଜନନୀ ହେବାର ସୌଭାଗ୍ୟ ଅର୍ଜନ କରେ। ଶ୍ୱଶୁର କୁଳର ବଂଶ ରକ୍ଷା କରିଥାଏ। ଶ୍ୱଶୁର ପରିବାରରେ ସୌଭାଗ୍ୟ ଲକ୍ଷ୍ମୀ ସାଜିଥାଏ। ପରିବାର ଗଠନର ଗୁରୁ ଦାୟିତ୍ୱ ବହନ କରିଥାଏ ନାରୀ। ପିତ୍ରାଳୟର କନ୍ୟା ସନ୍ତାନ ଯେବେ ଶ୍ୱଶୁରାଳୟରେ ଜନନୀ ହୋଇଯାଏ, ମାତୃତ୍ୱର ସନ୍ଧାନ ପାଏ, ସେତେବେଳେ ତାଠାରେ ଆପେ ଆପେ ବାତ୍ସଲ୍ୟ ମମତାର ଫଲ୍ଗୁ ପ୍ରବାହିତ ହୁଏ, ସୃଷ୍ଟି ସର୍ଜନାର ଅଧିକାରିଣୀ ହୋଇଯାଏ। ଏତେବେଳକୁ ଶାଶୁଘର ତାର ଅତି ଆପଣାର ହୋଇଯାଏ। ଶାଶୁଘର ଆନନ୍ଦ ଉଲ୍ଲାସରେ ଭରି ଉଠେ। ଯେଉଁ ପରିବାରରେ ନାରୀକୁ ସମ୍ମାନ ଦିଆଯାଏ, ସେହି ପରିବାରଟି ମନ୍ଦିର ସାଜିଯାଏ, ସ୍ୱର୍ଗ ବନିଯାଏ। ମନୁସ୍ତୁତିରେ କୁହାଯାଇଛି, ଯସ୍ୟ ନାର୍ଯ୍ୟସ୍ତୁ ପୂଜନ୍ତେ ରମନ୍ତେ ତତ୍ର ଦେବତା। ଅର୍ଥାତ୍ ଯେଉଁ ଘରେ ନାରୀଙ୍କୁ ସମ୍ମାନ ଦିଆଯାଏ, ସେଠାରେ ଦେବତାମାନେ ବାସ କରନ୍ତି। ଗୋଟିଏ ଘର ବା ପରିବାରର ଶୁଭ ଓ ସଂସ୍କାରର କେନ୍ଦ୍ର ଭାବେ ବହୁର ସ୍ଥାନ। ତେଣୁ ବହୁଟିଏ ଶାଶୁଘରକୁ ନିଜର କରିପାରିଲେ, ଆପଣାର କରିପାରିଲେ, ସେ ସେହି ପରିବାରର ଶୁଭ ମଙ୍ଗଳ ଓ ସଂସ୍କାରର କେନ୍ଦ୍ର ପାଲଟିଯାଏ। ଋଗ୍ବେଦର ବିବାହ ସୂକ୍ତରେ କୁହାଯାଇଛି, ସମ୍ରାଜ୍ଞୀ ଶ୍ୱଶୁରେ ଭବ, ସମ୍ରାଜ୍ଞୀ ଶୁଶ୍ରିୟାଂ ଭବ, ନନାନ୍ଦରୀ ସମ୍ରାଜ୍ଞୀ ଭବ, ସମ୍ରାଜ୍ଞୀ ଅଧି ଦେବ୍ରସୁ। ଏହି ଶ୍ଳୋକଟିର ଅର୍ଥ ହେଉଛି, ହେ ବଧୂ, ତୁମେ ଶ୍ୱଶୁରଙ୍କ ଘରେ ସମ୍ମାନିତ ହୁଅ, ଶାଶୁଙ୍କ

0: ଝିଅଟିକୁ ବୋହୂ କରି ଆଣିବ। ଭାରତୀୟ ସାମାଜିକ ଜୀବନରେ ଭାରତର ମହାନ ସଂସ୍କୃତିରେ ନାରୀକୁ ସବୁବେଳେ ଉଚ୍ଚ ସ୍ଥାନ ଓ ମର୍ଯ୍ୟାଦା ଦିଆଯାଇଛି। ଏହି ପରମ୍ପରାରେ ଶାଶୁଘର ବୋହୂର ଅତି ଆପଣାର ଏହି ଉକ୍ତିର ଗୁରୁତ୍ୱ ଓ ମହତ୍ୱ ରହିଛି। ତେଣୁ ପ୍ରତ୍ୟେକ ବୋହୂମାନେ ଶାଶୁଘରକୁ ନିଜର ଆପଣାର କରି ନିଜ ଘରକୁ ଏକ ମନ୍ଦିରରେ ପରିଣତ କରନ୍ତୁ ଏବଂ ନାରୀ ଜୀବନକୁ ଧନ୍ୟ କରନ୍ତୁ। ଶେଷରେ ସମସ୍ତ ବିବାହିତା ନାରୀମାନଙ୍କୁ ଏତିକି କହିବି, ସ୍ୱର୍ଗଠୁ ସୁନ୍ଦର ଆହା ଅଟେ ସେହି ଘର, ଜଇଁଥାଏ ସ୍ନେହ ପ୍ରେମ ସଦା ନିରନ୍ତର।
1: ଶେଷରେ କୁହାଯାଇପାରେ ଯେ ଶାଶୁଘର ବୋହୂ ପାଇଁ ଆପଣାର ହେବା ଅତ୍ୟନ୍ତ ଆବଶ୍ୟକ। ସ୍ନେହ, ସମ୍ମାନ, ବିଶ୍ୱାସ ଓ ବୁଝାମଣା ଥିଲେ ଘର ସ୍ୱର୍ଗ ସମାନ ହୋଇଯାଏ। ଶାଶୁଘର ଯଦି ବୋହୂଙ୍କୁ ନିଜ ଝିଅ ପରି ଗ୍ରହଣ କରେ ଓ ବୋହୂ ଯଦି ସେହି ଘରକୁ ନିଜ ପରିବାର ଭଳି ମନେ କରେ, ତେବେ ସେହି ପରିବାର ସଦା ସୁଖୀ, ଶାନ୍ତିମୟ ଓ ସମୃଦ୍ଧ ରହିବ। ଶୁଣୁଥିଲେ ଆଲୋଚନା ଶାଶୁଘର ବୋହୂ ପାଇଁ ଆପଣାର। ଆଲୋଚିକା ଥିଲେ ଅନୁପମା ମହାପାତ୍ର।

ସମୟ ଇସାରା କରୁଛି ଶକ୍ତିରୂପା କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ମତାମତ ଦେବା ପାଇଁ ଆମ ନମ୍ବରଟି ହେଲା 8895994143। ଆପଣମାନେ ଆମକୁ ଚିଠି ବି ଦେଇପାରିବେ। ଆମ ଠିକଣା ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍କୋଡ଼୍ 7660001। ଏତେ ସମୟ ପର୍ଯ୍ୟନ୍ତ ଆପଣମାନଙ୍କ ସହିତ ମୁଁ ଥିଲି ସଂଘମିତ୍ରା ଦାସ। ନମସ୍କାର।

କ୍ଷେତ୍ରରେ ନର୍ଡିକ୍ ରାଷ୍ଟ୍ରଗୁଡ଼ିକ ସହିତ ଭାରତର ରଣନୈତିକ ସହଭାଗିତାକୁ ସୁଦୃଢ଼ କରିବା ଏହି ସମ୍ମିଳନୀର ଲକ୍ଷ୍ୟ ରହିଛି। ଏହି ସମ୍ମିଳନୀରେ ଭାରତ ସମେତ 5ଟି ନର୍ଡିକ୍ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଯୋଗ ଦେଉଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମିଳନୀ ଅବସରରେ ନର୍ଡିକ୍ ସଦସ୍ୟ ରାଷ୍ଟ୍ର ଡେନମାର୍କ, ଆଇସଲ୍ୟାଣ୍ଡ ଏବଂ ଫିନଲାଣ୍ଡର ପ୍ରଧାନମନ୍ତ୍ରୀଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ। ବିଶ୍ୱରେ ଦେଖାଦେଇଥିବା ଅନିଶ୍ଚିତତା ସମୟରେ ପରସ୍ପର ମଧ୍ୟରେ ସହଯୋଗ, ସହଭାଗିତା ସମୃଦ୍ଧି ଏବଂ ଏକ ସ୍ଥାୟୀ ଭବିଷ୍ୟତ ପାଇଁ ମାର୍ଗ ପ୍ରସ୍ତୁତ କରିବା ଉପରେ ଭାରତ ଏବଂ ସ୍ୱିଡେନ୍ ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱିଡେନ୍ ପ୍ରଧାନମନ୍ତ୍ରୀ ଉଲ୍ଫ କ୍ଲିଷ୍ଟରସନ୍ଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧରେ ଉଲ୍ଲେଖ କରାଯାଇଛି ଯେ ବିଶ୍ୱରେ ବୃଦ୍ଧି ପାଉଥିବା ଭୂ ରାଜନୈତିକ ଅନିଶ୍ଚିତତା, ଶକ୍ତି ସଙ୍କଟ ଏବଂ ଅର୍ଥନୈତିକ ବିଭାଜନ ସମୟରେ ସଂକୀର୍ଣ୍ଣ ଜାତୀୟ ଆଭିମୁଖ୍ୟକୁ ଦୂରେଇ ରହି ସହଭାଗୀ ସମୃଦ୍ଧିକୁ ମଜବୁତ କରିବାର ଆବଶ୍ୟକତା ଦେଖାଦେଇଛି। ଏକ ଜାତୀୟ ଦୈନିକ ସମ୍ବାଦପତ୍ରରେ ଆଜି ପ୍ରକାଶିତ ଏହି ଆଲେଖ୍ୟରେ ଉଭୟ ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ମିଳିତ ଜାତିସଂଘ ଏହାର 80ତମ ବାର୍ଷିକୀ ପାଳନ କରୁଥିବା ବେଳେ ଅନ୍ତର୍ଜାତୀୟ ସହଯୋଗ ଏବଂ ବହୁପକ୍ଷୀୟ ମୂଲ୍ୟ ଅଧିକ ସ୍ପଷ୍ଟ ହୋଇଛି। ଏଥିସହିତ ସମସାମୟିକ ବାସ୍ତବତାକୁ ରୂପାୟନ କରିବା ପାଇଁ ବୈଶ୍ୱିକ ଶାସନ ସଂସ୍ଥାଗୁଡ଼ିକରେ ସଂସ୍କାର ଆଣିବାର ଆବଶ୍ୟକତାକୁ ଅଣଦେଖା କରାଯାଇପାରିବ ନାହିଁ ବୋଲି ଉଭୟ ନେତା ଗୁରୁତ୍ୱ ଆରୋପ କରିଛନ୍ତି। ଅନ୍ତର୍ଜାତୀୟ ଆଇନ ଏବଂ ସାର୍ବଭୌମ ସମାନତା ଭିତ୍ତିରେ ପ୍ରତିଷ୍ଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଦଶନ୍ଧି ଦଶନ୍ଧି ଧରି ବିଶ୍ୱରେ ସ୍ଥିରତା ଏବଂ ବିକାଶ ସୃଷ୍ଟି କରିବାରେ ସାହାଯ୍ୟ କରିଛି। 2047 ସୁଦ୍ଧା ବିକଶିତ ଦେଶ ମାନ୍ୟତା ଏବଂ 2070 ସୁଦ୍ଧା ଶୂନ୍ୟ ନିର୍ଗମନ ହାସଲ କରିବା ପାଇଁ ଭାରତ ଓ ସ୍ୱିଡେନ୍ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଉପରେ ଗୁରୁତ୍ୱ ଦିଆଯାଇଛି। ଉଭୟ ନେତା 2030 ମସିହା ସୁଦ୍ଧା ଭାରତ ସ୍ୱିଡେନ୍ ମେଣ୍ଟକୁ ବ୍ୟାପକ ଏବଂ ସମୃଦ୍ଧ କରିବା ଲାଗି ଆହ୍ୱାନ ଦେଇଛନ୍ତି। ଏହି ପ୍ରୟାସରେ ଦୃଢ଼ ନବୋନ୍ମେଷ ପରିବେଶ ଏବଂ ସ୍ୱଚ୍ଛ ପ୍ରଯୁକ୍ତି ନେତୃତ୍ୱ ସହିତ ସକ୍ରିୟ ଯୋଗଦାନ ଲାଗି ନର୍ଡିକ୍ ଅଂଶୀଦାରଙ୍କ ସମେତ ଅଧିକ ଦେଶକୁ ଉଭୟ ନେତା ନିବେଦନ କରିଛନ୍ତି। ଛତିଶଗଡ଼ର ଜଗଦଲପୁରଠାରେ କେନ୍ଦ୍ରୀୟ ଜୋନାଲ ପରିଷଦର ଉଚ୍ଚସ୍ତରୀୟ ବୈଠକ ଆରମ୍ଭ ହୋଇଛି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ତଥା ସମବାୟ ମନ୍ତ୍ରୀ ଅମିତ ଶାହା ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ ଏବଂ ଛତିଶଗଡ଼ର ମୁଖ୍ୟମନ୍ତ୍ରୀମାନେ ଏହି 26ତମ କେନ୍ଦ୍ରୀୟ ଜୋନାଲ ପରିଷଦରେ ଯୋଗ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ, ଗୁଇନ୍ଦା ବ୍ୟୁରୋ ନିର୍ଦ୍ଦେଶକ, ଚାରି ରାଜ୍ୟର ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ପୁଲିସ୍ ଅଧିକାରୀ ଓ ପ୍ରଶାସନିକ ଅଧିକାରୀମାନେ ବୈଠକରେ ଉପସ୍ଥିତ ଅଛନ୍ତି। ପେଟ୍ରୋଲ ଓ ଡିଜେଲ ଦର ଆଜି ଲିଟର ପ୍ରତି 90 ପଇସା ବୃଦ୍ଧି ଘଟିଛି। ଚଳିତ ସପ୍ତାହରେ ଏହା ଦ୍ୱିତୀୟ ଦର ବୃଦ୍ଧି। ଏହି ଦର ବୃଦ୍ଧି ପରେ ରାଜଧାନୀ ଦିଲ୍ଲୀରେ ଆଜି ପେଟ୍ରୋଲ ଲିଟର ପିଛା 98.64 ପଇସା ଏବଂ ଡିଜେଲ ଲିଟର ପିଛା 91.58 ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା 107.69 ପଇସା ହୋଇଥିବା ବେଳେ ଡିଜେଲ ଲିଟର ପ୍ରତି 94.08 ପଇସା ହୋଇଛି। କୋଲକାତାରେ ପେଟ୍ରୋଲ ଲିଟର ପିଛା 109.70 ପଇସା ଏବଂ ଡିଜେଲ ଲିଟର ପିଛା 96.07 ପଇସା ହୋଇଥିବା ବେଳେ ଚେନ୍ନାଇରେ ଏହି ଦର ଯଥାକ୍ରମେ 104.49 ପଇସା ଏବଂ 96.11 ପଇସା ରହିଛି। 4 ବର୍ଷର ବ୍ୟବଧାନ ପରେ ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା 3 ଟଙ୍କା ବୃଦ୍ଧି କରାଯାଇଥିଲା। ହର୍ମୁଜ୍ ପ୍ରଣାଳୀରେ ତୈଳ ପରିବହନରେ ଅବ୍ୟବସ୍ଥା ଏବଂ ଅଶୋଧିତ ତୈଳ ଆମଦାନୀ କ୍ଷେତ୍ରରେ ଦେଖାଦେଇଥିବା ବୈଶ୍ୱିକ ଅସ୍ଥିରତା ଯୋଗୁଁ ଏହି ଦର ବୃଦ୍ଧି ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜନ ହେଉଛି। କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି। କୃଷି କ୍ଷେତ୍ରର ସାମଗ୍ରିକ ବିକାଶକୁ ପ୍ରୋତ୍ସାହିତ କରିବା, କୃଷକଙ୍କ ଆୟ ବୃଦ୍ଧି ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସମନ୍ୱୟକୁ ସୁଦୃଢ଼ କରିବା ହେଉଛି ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ। ସମ୍ମିଳନୀରେ ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର କୃଷିମନ୍ତ୍ରୀ, ବରିଷ୍ଠ ଅଧିକାରୀ, ବୈଜ୍ଞାନିକ, କୃଷି ପ୍ରତିନିଧି, କୃଷି ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରମାନେ ଯୋଗଦେଇ ଏ କ୍ଷେତ୍ରର ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନିଜର ସୁଚିହ୍ନିତ ମତାମତ ବ୍ୟକ୍ତ କରିଛନ୍ତି। ସମ୍ମିଳନୀ ପରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଗଣମାଧ୍ୟମକୁ ସମ୍ବୋଧିତ କରିବାର କାର୍ଯ୍ୟସୂଚୀ ରହିଛି। ଅପରେସନ୍ ସିନ୍ଦୁର ସାମରିକ ସଠିକତା, ସୂଚନା ନିୟନ୍ତ୍ରଣ, କୂଟନୈତିକ ସଙ୍କେତ ଏବଂ ଆର୍ଥିକ ସଂକଳ୍ପକୁ ଏକ ସୁସଂଗଠିତ ଜାତୀୟ କାର୍ଯ୍ୟ ଭାବରେ ପ୍ରମାଣିତ କରିଛି ବୋଲି ସେନାମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି।
ଜାତୀୟ ରାଜଧାନୀ ଦିଲ୍ଲୀରେ ସୁରକ୍ଷାରୁ ସମୃଦ୍ଧି ନିରନ୍ତର ଜାତୀୟ ଅଭିବୃଦ୍ଧି ପାଇଁ ସ୍ମାର୍ଟ ପାୱାର ଶୀର୍ଷକ ଏକ ସମ୍ମିଳନୀରେ ଉଦ୍ବୋଧନ ଦେଇ ସେନାମୁଖ୍ୟ ଶ୍ରୀ ଦ୍ୱିବେଦୀ କହିଛନ୍ତି, ଅପରେସନ୍ ସିନ୍ଦୁର ଶତ୍ରୁ ରାଷ୍ଟ୍ରକୁ ଗଭୀର ଭାବରେ ଆଘାତ ଦେବା ସହ ଆତଙ୍କବାଦ

ଭିତ୍ତିଭୂମିକୁ ନଷ୍ଟ କରିଦେଇଥିଲା। ଜମ୍ମୁ ଶ୍ରୀମାତା ବୈଷ୍ଣୋଦେବୀ କାତ୍ରା ସେକ୍ସନରେ 238 କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ରକଳ୍ପକୁ ଭାରତୀୟ ରେଳବାଇ ମଞ୍ଜୁରୀ ପ୍ରଦାନ କରିଛି। ଏହି ପ୍ରକଳ୍ପ ଅଧୀନରେ ଟନେଲ ରକ୍ଷଣାବେକ୍ଷଣ, ସେତୁ ସୁରକ୍ଷା ଏବଂ କ୍ରିଟିକାଲ ସ୍ଲୋପ ସ୍ଥାପନ ଆଦି କାର୍ଯ୍ୟ କରାଯିବ। ଏ ସମ୍ପର୍କରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଦେଶର ଅତି ସମ୍ବେଦନଶୀଳ ଅଞ୍ଚଳରେ ସୁରକ୍ଷିତ ରେଳ ଯୋଗାଯୋଗ ବ୍ୟବସ୍ଥା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭିଏତନାମ ସହ ପ୍ରତିରକ୍ଷା ସହଯୋଗକୁ ଅଧିକ ସମୃଦ୍ଧ କରିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଭିଏତନାମ ରାଷ୍ଟ୍ରପତି ଟୋ ଲାମ୍ଙ୍କ ସହ ତାଙ୍କର ହୋଇଥିବା ଆଲୋଚନା ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ଶ୍ରୀ ସିଂ କହିଛନ୍ତି, ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ

0: ଏହି ସହଯୋଗ ଦୁଇ ଦେଶ ମଧ୍ୟରେ ବର୍ଦ୍ଧିତ ବ୍ୟାପକ ରଣନୀତିକ ସହଭାଗିତାର ଏକ ପ୍ରମୁଖ ସ୍ତମ୍ଭ। ଭାରତ ଏବଂ ଭିଏତନାମ ପାରସ୍ପରିକ ବିଶ୍ୱାସ, ସମାନ ମୂଲ୍ୟବୋଧ ଏବଂ ଆଞ୍ଚଳିକ ସ୍ଥିରତା ସ୍ଥାପନ କରିବା ପାଇଁ ଘନିଷ୍ଠ ସହଯୋଗର ମୂଳଦୁଆ ପକାଇଛନ୍ତି। ଉଭୟ ପକ୍ଷ ଭାରତ ଭିଏତନାମ ପ୍ରତିରକ୍ଷା ସହଭାଗିତା ବୃଦ୍ଧିର ସମୀକ୍ଷା କରିଥିଲେ ଏବଂ ସାମୁଦ୍ରିକ ସୁରକ୍ଷା, ପ୍ରତିରକ୍ଷା ଶିଳ୍ପ, ତାଲିମ ଓ ଆଞ୍ଚଳିକ ସ୍ଥିରତାରେ ସହଯୋଗକୁ ଆହୁରି ଘନିଷ୍ଠ କରିବା ପାଇଁ ଉପାୟଗୁଡ଼ିକ ଉପରେ ଆଲୋଚନା କରିଥିଲେ।
1: यह एक ऐसा मील का पत्थर है जो हमारे द्विपक्षीय संबंधों की गहराई, परिपक्वता और दृढ़ता को दर्शाता है। मुझे खुशी है कि आपकी हाल की भारत यात्रा के दौरान इसे अब इनहांस्ड कॉम्प्रिहेंसिव स्ट्रेटेजिक पार्टनरशिप में अपग्रेड किया गया है। मुझे विश्वास है कि आज की हमारी चर्चा हमारे रक्षा सहयोग को और अधिक मजबूत करेगी तथा आने वाले वर्षों में सहयोग के लिए नए रास्ते भी खोलेगी।
0: ଦୁଇ ନେତା ମିଳିତ ଭାବରେ ଭିଏତନାମର ବାୟୁସେନା ଅଧିକାରୀ କଲେଜରେ ପ୍ରତିଷ୍ଠିତ ଭାଷା ପ୍ରୟୋଗଶାଳା ଉଦ୍ଘାଟନ କରିଥିଲେ। ଏହି ଅବସରରେ ଏଆଇ ଏବଂ କ୍ୱାଣ୍ଟମ୍ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କୁ ସାକ୍ଷାତ କରିବା ପାଇଁ ଚୀନ୍ ଯାତ୍ରା କରୁଛନ୍ତି। କ୍ରେମ୍ଲିନ୍ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ ଦୁଇ ନେତା ଆର୍ଥିକ ସହଯୋଗ ଏବଂ ପ୍ରମୁଖ ଆଞ୍ଚଳିକ ଓ ବୈଶ୍ୱିକ ପ୍ରସଙ୍ଗ ଉପରେ ଆଲୋଚନା କରିବେ। ଚୀନ୍ ରୁଷ ବନ୍ଧୁତ୍ୱ ଚୁକ୍ତିର 25 ବର୍ଷ ପୂରଣ ଅବସରରେ ପୁତିନ୍ଙ୍କ ଏହି ଗସ୍ତ ବିଶେଷ ମହତ୍ତ୍ୱ ରଖିଛି। ବିଶ୍ୱରେ ଦେଖାଦେଇଥିବା ବହୁ ରାଜନୈତିକ ଅସ୍ଥିରତା ମଧ୍ୟରେ ଚୀନ୍ ଉଭୟ ଆମେରିକା ଓ ରୁଷ ସହିତ ସମ୍ପର୍କର ସନ୍ତୁଳନ ରକ୍ଷା କରିବା ଦିଗରେ ପ୍ରୟାସ କରୁଛି। ୟୁକ୍ରେନ୍ ବିବାଦ ଉପରେ ପାଶ୍ଚାତ୍ୟ ପ୍ରତିବନ୍ଧକ ସତ୍ତ୍ୱେ ଚୀନ୍ ରୁଷର ସବୁଠାରୁ ବଡ଼ ବାଣିଜ୍ୟିକ ଅଂଶୀଦାର ଏବଂ ରୁଷୀୟ ତୈଳ ଓ ଗ୍ୟାସ୍ର ପ୍ରମୁଖ କ୍ରେତା ରହିଛି। କାତାର, ସାଉଦି ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସର ଶୀର୍ଷ ନେତୃତ୍ୱଙ୍କ ଅନୁରୋଧ କ୍ରମେ ଇରାନ ଉପରେ ସାମରିକ ଆକ୍ରମଣକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି। ସାମରିକ ଗଣମାଧ୍ୟମ ଟ୍ରୁଥ୍ ସୋସିଆଲରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଟ୍ରମ୍ପ କହିଛନ୍ତି, ଆଜିଠାରୁ ଆରମ୍ଭ ହେବାକୁ ଥିବା ଆକ୍ରମଣକୁ ଏହି ନେତାଙ୍କ ଅନୁରୋଧ କ୍ରମେ ସ୍ଥଗିତ ରଖାଯାଇଛି। ଆମେରିକା ଏବଂ ପଶ୍ଚିମ ଏସିଆ ରାଷ୍ଟ୍ରଗୁଡ଼ିକ ଦ୍ୱାରା ଗ୍ରହଣୀୟ ଏକ ଚୁକ୍ତି ସ୍ୱାକ୍ଷରିତ ହେବାର ଶ୍ରୀ ଟ୍ରମ୍ପ ଆଶାବ୍ୟକ୍ତ କରିଛନ୍ତି। ଏଥିପାଇଁ ଆଲୋଚନା ଜାରି ରହିଛି। ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଜୟପୁରଠାରେ ସନ୍ଧ୍ୟା 7:30 ଆରମ୍ଭ ହେବ। ପ୍ଲେଅଫ୍ରେ ଖେଳିବା ପାଇଁ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ଗୁଜରାଟ ଟାଇଟନ୍ସ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଯୋଗ୍ୟତା ଅର୍ଜନ କରିଥିବା ବେଳେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ପ୍ଲେଅଫ୍ରୁ ବାଦ୍ ପଡ଼ିଛନ୍ତି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ଓସ୍ଲୋରେ ଆଜି ହେବାକୁ ଥିବା ତୃତୀୟ ଭାରତ ନର୍ଡିକ୍ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ। ଜଗଦଲପୁରରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜାରି ରହିଛି କେନ୍ଦ୍ରୀୟ ଜୋନାଲ ପରିଷଦ ବୈଠକ। ପେଟ୍ରୋଲ ଓ ଡିଜେଲ ଦର ଲିଟର ପ୍ରତି 90 ପଇସା ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟରେ ଆଜି ରାଜସ୍ଥାନ ରୟାଲ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
2: Good afternoon. This is Akashvani and I am Valsa Williams with the midday news. The headlines. Prime Minister Narendra Modi to attend third India-Nordic summit in Oslo aimed at strengthening cooperation in technology, renewable energy, defence and trade. Prime Minister Modi and his Swedish counterpart Ulf Kristersson in a joint newspaper article stress on partnerships in times of global uncertainty. Supreme Court refuses to recall its earlier order of keeping sterilized or vaccinated stray dogs in shelters. IMD issues yellow alert for heat wave in national capital for next 3 days. And in IPL cricket, Rajasthan Royals to take on Lucknow Super Giants in Jaipur this evening. Prime Minister Narendra Modi will attend the third India-Nordic summit in Oslo this afternoon. The summit is aimed at strengthening the country's strategic partnership with Nordic nations in areas such as technology, renewable energy, defence, sustainability and trade. According to the Ministry of External Affairs, Prime Minister Modi will be joined by Prime Minister of Norway Jonas Gahr Støre, Prime Minister of Denmark Mette Frederiksen, Prime Minister of Finland Petteri Orpo, Prime Minister of Iceland Ms. Kristrun Frostadottir and Prime Minister of Sweden Ulf Kristersson for the summit. The ministry said this summit will impart a more strategic dimension to India's relationship with the Nordic countries, especially in technology

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଅନୁଷ୍ଠିତ ହେବ ଶ୍ରୀଜୀଉଙ୍କ ବନକ ଲାଗି ନୀତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି, ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳମ୍ ଛୁଇଁବା ସମ୍ଭାବନା। ଦେଶର ଅର୍ଥବ୍ୟବସ୍ଥାରେ କୃଷି କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ କେନ୍ଦ୍ର ସରକାର ବିଭିନ୍ନ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। ଭୁବନେଶ୍ୱରରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଛନ୍ତି, ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଆହୁରି ଅଧିକ ବୃଦ୍ଧି ପାଇବ। ଚଳିତ ବର୍ଷ ଓଡ଼ିଶା ଧାନ କ୍ରୟ କ୍ଷେତ୍ରରେ ରେକର୍ଡ ସୃଷ୍ଟି କରିଛି। ରାଜ୍ୟରେ 76 ଲକ୍ଷ ମେଟ୍ରିକ୍ ଟନ୍ରୁ ଅଧିକ ଧାନ କ୍ରୟ ସହ ଚାଷୀମାନଙ୍କୁ ସମ୍ପୂର୍ଣ୍ଣ ଅର୍ଥ ପ୍ରଦାନ କରାଯାଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି।
1: इस साल तो ओडिशा ने रिकॉर्ड बनाया है। धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बन गए। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका, आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକର ଉର୍ବର ଭୂମି, ଅନୁକୂଳ ଜଳବାୟୁ ଓ ଚାଷୀମାନଙ୍କ ପରିଶ୍ରମର ପ୍ରଶଂସା କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଏହି ଅଞ୍ଚଳଗୁଡ଼ିକ ଦେଶର କୃଷି ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର କୃଷକଙ୍କ ଆୟ ବୃଦ୍ଧି ଓ କୃଷିକ୍ଷେତ୍ରର ସାର୍ବଜନୀନ ଉନ୍ନତି ପାଇଁ ପ୍ରତିବଦ୍ଧ ବୋଲି ସେ କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଦେଶରେ ସ୍ଥାୟୀ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ଓ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତା ନେଇ ସରକାର ଗୁରୁତ୍ୱ ଦେଉଛନ୍ତି। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଯୋଗୁଁ ମାଟିର ଉର୍ବରତା ଓ କୃଷି ଉତ୍ପାଦନ ପ୍ରଭାବିତ ହେଉଛି। ଚାଷଜମି ସୁରକ୍ଷା ସହ ସନ୍ତୁଳିତ କୃଷି ପଦ୍ଧତି ଗ୍ରହଣ କରିବା ପାଇଁ ସମ୍ମିଳନୀରେ କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍ତି। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ସମ୍ପର୍କରେ ଶ୍ରୀ ଚୌହାନ କହିଛନ୍ତି, ଏହା ମାଧ୍ୟମରେ କୃଷକଙ୍କ ଜମି, ପରିବାର ଓ ଫସଲ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ ହେବ। ଏଥିସହ କୃଷକମାନେ ସହଜରେ ଋଣ ଓ ସରକାରୀ ସହାୟତା ପାଇପାରିବେ। କୃଷକ କଲ୍ୟାଣ ପାଇଁ ଅଧିକାରୀମାନେ ଦାୟିତ୍ୱବୋଧ ସହ କାର୍ଯ୍ୟ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ଦ୍ୱାରା ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷା ଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ଅନ୍ୟପକ୍ଷରେ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆବେଦନ ଫର୍ମ ପୂରଣ ପ୍ରକ୍ରିୟା ଚଳିତ ମାସ 25 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମାଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ପାଇଁ ଆବେଦନ ସମୟସୀମାକୁ ମଧ୍ୟ ବୃଦ୍ଧି କରାଯାଇଛି। ଚଳିତ ବର୍ଷ ମାଟ୍ରିକ୍ ରେଗୁଲାର ଓ ଏକ୍ସ ରେଗୁଲାର ପରୀକ୍ଷାରେ 8,000ରୁ ଉର୍ଦ୍ଧ୍ୱ ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଏବଂ 17,055 ଜଣ ଫେଲ୍ ହୋଇଥିଲେ। ସେମାନଙ୍କୁ ପୁଣି ଥରେ ସୁଯୋଗ ଦେବା ପାଇଁ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଉଛି। ଢେଙ୍କାନାଳ ଜିଲ୍ଲାସ୍ତରୀୟ ମେଧାବୀ ସମ୍ବର୍ଦ୍ଧନା ସମାରୋହରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ 77 ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏଥିସହ ଜାତୀୟ ସ୍ତରରେ କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା 20 ଜଣ କ୍ରୀଡ଼ାବିତ୍ଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକ ଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ

ମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6ଟାରୁ ରାତି 10ଟା ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କୋରାପୁଟ ଜିଲ୍ଲାରେ ଆସନ୍ତା ଗୁରୁବାର ଓ ଶୁକ୍ରବାର ସାଧାରଣ କର୍ମଚାରୀଙ୍କ ପାଇଁ ପେନ୍ସନ୍ ଅଦାଲତ ଅନୁଷ୍ଠିତ ହେବ। ପୂର୍ବାହ୍ନ 9ଟାରେ ସ୍ଥାନୀୟ ସଦ୍ଭାବନା ସଭାଗୃହରେ ପେନ୍ସନ୍ ସମ୍ବନ୍ଧୀୟ ଅଭିଯୋଗ ଥିବା ଅବସରପ୍ରାପ୍ତ କର୍ମଚାରୀ ଓ ଉତ୍ତରାଧିକାରୀମାନେ ଆବଶ୍ୟକ କାଗଜପତ୍ର ସହ ଉପସ୍ଥିତ ରହିବାକୁ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ କୁହାଯାଇଛି। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକରେ କୃଷି ବିଭାଗ ଓ ବିଭିନ୍ନ ଚାଷୀ ଫାର୍ମ ପକ୍ଷରୁ ରବି ଫସଲ ସଂଗ୍ରହ କାର୍ଯ୍ୟ ଆରମ୍ଭ ହୋଇଛି। କୃଷି ଅଧିକାରୀ ଯୋଗଦେଇ ଚାଷୀମାନଙ୍କୁ ନିର୍ଦ୍ଧାରିତ ମୂଲ୍ୟରେ ଫସଲ ବିକ୍ରି ବଜାର ସୃଷ୍ଟି କରିବା, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଧାର୍ଯ୍ୟ କରାଯାଇଥିବା ବିଭିନ୍ନ ଡାଲି ଜାତୀୟ ଫସଲର ମୂଲ୍ୟ ଚାଷୀମାନେ ସଠିକ୍ ଭାବେ ପାଇବା ସମ୍ପର୍କରେ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲାର ପୁରୁଷୋତ୍ତମପୁରସ୍ଥିତ ହିନ୍ଦୀ ପ୍ରଚାର ସଭା ସମ୍ମିଳନୀ କକ୍ଷରେ ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ପକ୍ଷରୁ ସୁରକ୍ଷିତ ଶୈଶବ ଓ ସୁରକ୍ଷିତ ଭବିଷ୍ୟତ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷା ସୁମିତା ଆଚାର୍ଯ୍ୟ ଯୋଗଦେଇ ଶିଶୁଙ୍କ ସୁରକ୍ଷା ଓ ନିର୍ଯାତନା ରୋକିବା ପାଇଁ ଉଦ୍ଦିଷ୍ଟ ବିଭିନ୍ନ ଆଇନ ସମ୍ପର୍କରେ ଆଲୋଚନା କରିଥିଲେ। ରାଜ୍ୟ କ୍ରାଇମବ୍ରାଞ୍ଚର ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖା ସିଏଡବ୍ଲ୍ୟୁ ଏବଂ ସିଡବ୍ଲ୍ୟୁ ପକ୍ଷରୁ ନିଖୋଜ ଶିଶୁଙ୍କୁ ଖୋଜିବା ପାଇଁ ଆସନ୍ତା ଗୁରୁବାରଠାରୁ 30 ତାରିଖ ପର୍ଯ୍ୟନ୍ତ ଅପରେସନ୍ ଅନ୍ୱେଷଣ ଆରମ୍ଭ ହେବ। ଏହି ଅଭିଯାନରେ ପୁଲିସ୍ ଅନ୍ୟ ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବ। ଏଥିଲାଗି ସମସ୍ତ ରେଞ୍ଜ ଆଇଜି ଓ ଡିଆଇଜିଙ୍କୁ ସିଏଡବ୍ଲ୍ୟୁ ଆଣ୍ଡ ସିଡବ୍ଲ୍ୟୁ ପକ୍ଷରୁ ଚିଠି ଲେଖି ଅବଗତ କରାଯାଇଛି। ରାଜ୍ୟ ପୁଲିସ୍ ସହ ସମନ୍ୱୟ ରକ୍ଷା ଲାଗି କମିଶନର ପୁଲିସ୍ ସମେତ 8ଟି ରେଞ୍ଜକୁ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସମେତ 13ଟି ରାଜ୍ୟକୁ ଯାଇ ନିଖୋଜ ଶିଶୁଙ୍କୁ ଖୋଜିବେ। ବୌଦ୍ଧ ଜିଲ୍ଲାରେ ଜନଭାଗିଦାରୀ ଅଭିଯାନ ଆରମ୍ଭ ହୋଇଛି। ଜିଲ୍ଲାର ବୌଦ୍ଧ, ହରଭଙ୍ଗା ଓ କଣ୍ଟାମାଳ ବ୍ଲକରେ ଆଦିମ ଜନଜାତି ଆଦିବାସୀ ବହୁଳ ଗ୍ରାମମାନଙ୍କରେ ଆସନ୍ତା 25 ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ଏହି ଅଭିଯାନ ଆୟୋଜିତ ହେବ। ଏହାର ମୂଳ ଲକ୍ଷ୍ୟ ହେଉଛି ଜନଜାତି ସମ୍ପ୍ରଦାୟଙ୍କ ସଶକ୍ତିକରଣ, ସେମାନଙ୍କ ଐତିହ୍ୟର ସୁରକ୍ଷା ଅଧିକାରୀ ସୁନିଶ୍ଚିତ କରିବା। ତୃଣମୂଳ ସ୍ତରରେ ଲୋକଙ୍କ ସକ୍ରିୟ ଭାଗିଦାରୀ ସହିତ ଏହାକୁ କାର୍ଯ୍ୟକାରୀ କରାଯାଉଛି। ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ 3 ରଥର 42 ଚକ ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭୋଇ ସେବକଙ୍କ ତତ୍ତ୍ୱାବଧାନରେ ସିଙ୍ଗଡ଼ା ବାଡ଼ିଆ କାର୍ଯ୍ୟ ଶେଷ ହୋଇଛି। ରଥଖଳାରେ ମହାରଣା ସେବକମାନେ ଧୂଳିଦଣ୍ଡା 2ଟି ତିଆରି କରୁଛନ୍ତି। ଗୋଟିଏ ଚାରି ପରୀକ୍ଷା ଶେଷ ହୋଇଥିବା ବେଳେ ଅନ୍ୟଟିର ହଣା କାର୍ଯ୍ୟ ଚାଲିଛି। ଦୋଳବେଦୀରେ ନିର୍ମାଣ କରାଯାଇଥିବା ଅସ୍ଥାୟୀ କମରାଶାଳରେ ଓଝା ସେବକମାନେ 3 ରଥର ଦଣ୍ଡାକଣ୍ଟା ନିର୍ମାଣ ଜାରି ରଖିଛନ୍ତି। ଦୋଳବେଦୀରେ ମହାପ୍ରଭୁଙ୍କ ସ୍ନାନଯାତ୍ରା, ରଥଯାତ୍ରାରେ ଶ୍ରୀଜୀଉଙ୍କ ପୂଜାନୀତି ଲାଗି କୁରୁମପିଢ଼ା, ବିଜେ ଡୋରି, ପଇତା ପ୍ରସ୍ତୁତି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଜିଲ୍ଲାପାଳ ଡକ୍ଟର ମହେଶ୍ୱର ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। ଆସନ୍ତା ସେପ୍ଟେମ୍ବର ମାସ 6 ତାରିଖ ସୁଦ୍ଧା ଏସ୍ଆଇଆର୍ କାର୍ଯ୍ୟ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି। କେନ୍ଦୁଝର ଜିଲ୍ଲାପାଳ ଏସ୍ଆଇଆର୍ ପ୍ରକ୍ରିୟାର ବିଭିନ୍ନ ବୈଷୟିକ ଓ ପ୍ରଶାସନିକ ଦିଗ ଉପରେ ଆଲୋଚନା କରିଛନ୍ତି। ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଯୋଗ୍ୟ ଭୋଟରଙ୍କ ନାମ ସାମିଲ କରିବା ଏବଂ ସାମଗ୍ରିକ ଭୋଟର ତାଲିକାର ଶୁଦ୍ଧତା ବଜାୟ ରଖିବାରେ ରାଜନୈତିକ ଦଳଗୁଡ଼ିକର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଛନ୍ତି। ବୌଦ୍ଧ ଜିଲ୍ଲାରେ ଏସ୍ଆଇଆର୍ କାର୍ଯ୍ୟକ୍ରମରେ ବିଭିନ୍ନ ରାଜନୈତିକ ଦଳର କର୍ମକର୍ତ୍ତାଙ୍କ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି। ମାଲକାନଗିରି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟିର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବନ୍ୟା ପୂର୍ବ ପ୍ରସ୍ତୁତି, ଜରୁରୀକାଳୀନ ଉଦ୍ଧାର କାର୍ଯ୍ୟ ଏବଂ ବିପର୍ଯ୍ୟୟ ପରବର୍ତ୍ତୀ ପୁନରୁଦ୍ଧାର ଯୋଜନା ଉପରେ ଆଲୋଚନା କରାଯାଇଥିଲା। ଜିଲ୍ଲାର ବିଭିନ୍ନ ନଦୀ ଓ କେନାଲ ବନ୍ଧରେ ପୂର୍ବରୁ ହୋଇଥିବା ଘାଇଗୁଡ଼ିକର ସ୍ଥାୟୀ ମରାମତି, ବନ୍ୟାଜଳର ମୁକ୍ତ ପ୍ରବାହ ପାଇଁ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ନାଳଗୁଡ଼ିକୁ ତୁରନ୍ତ ସଫା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବିପର୍ଯ୍ୟୟ ସମୟରେ ଟେଲିଫୋନ୍ ଲାଇନ୍ ସଚଳ ରଖିବା ଏବଂ ବିପର୍ଯ୍ୟୟ ପରେ ବିଦ୍ୟୁତ୍, ଟେଲି ଯୋଗାଯୋଗ, ରାସ୍ତାଘାଟ ଭଳି ଅତ୍ୟାବଶ୍ୟକ ସେବାକୁ ତୁରନ୍ତ ପୁନରୁଦ୍ଧାର କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ବୈଠକରେ ପରାମର୍ଶ ଦିଆଯାଇଛି। ପାଣିପାଗ, ରାଜ୍ୟର ଅଧିକାଂଶ ସ୍ଥାନରେ ଆଜି ମଧ୍ୟ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ପ୍ରାୟ ସବୁ ଅଞ୍ଚଳରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଗଞ୍ଜାମ, ଗଜପତି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ପ୍ରଭାବରେ ଝଡ଼ବର୍ଷାର ଅନୁମାନ

କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ଦିଗରେ କୃଷି ଓ କୃଷକମାନଙ୍କ ଗୁରୁତ୍ୱ ଆଗାମୀ ଦିନରେ ଅଧିକ ବୃଦ୍ଧି ପାଇବ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ ରାଜ୍ୟମାନଙ୍କ କୃଷିମନ୍ତ୍ରୀ ସମ୍ମିଳନୀକୁ କଲେ ସମ୍ବୋଧନ। ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ 2 ପରୀକ୍ଷା ଫଳ ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଗ୍ରୀଷ୍ମ ପ୍ରବାହ ଜାରି। ଚଳିତ ମାସ ଶେଷ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାବନ୍ଧୁ, ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଏଥର ଶୁଣନ୍ତୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ ବର୍ଡର ଟୁର ଚଳଚ୍ଚିତ୍ର ଗୀତ, ବିଶାଲ ମିଶ୍ର ଏବଂ ରୂପ କୁମାର ରାଠୋଡ଼ଙ୍କ କଣ୍ଠରେ ଶୁଣନ୍ତୁ। ଗୀତ ରଚନା ଜାଭେଦ ଅଖ୍ତର ଏବଂ ସଙ୍ଗୀତ ସଂଯୋଜନା ଅନ୍ନୁ ମଲ୍ଲିକ ଏବଂ ମିଥୁନ।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।

ଶ୍ରୋତାବନ୍ଧୁ ଶୁଣୁଥିଲେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 3 ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀ ଏବଂ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଆକାଶବାଣୀ ଭବାନୀ ବାଟଣା ସମୟ ଅପରାହ୍ନ 5:00। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋହର୍ଟ୍ସ ଯୋଗେ, ଏଫ୍ଏମ୍ରେ 100.3 MHz ଯୋଗେ ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ଏତେବେଳେ ଯାଏ କାର୍ଯ୍ୟକ୍ରମ ରେଲିକରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଯୁବବାଣୀ କ୍ରମରେ ଆଜି ରହିଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଏହାର ସିଧା ପ୍ରଚାର ପାଇଁ ଆମେ ଆପଣଙ୍କୁ ନେଇଯାଉଛୁ ଟକ୍ ଷ୍ଟୁଡ଼ିଓ।

0: ନମସ୍କାର, ଶୁଭ ସନ୍ଧ୍ୟା। ଜୀବନର ଏହି ବ୍ୟସ୍ତତା ଭିତରେ କିଛି ସମ୍ପର୍କ ଏମିତି ଥାଏ ଯେଉଁଥିରେ ନା ଦେଖା ହୁଏ ନା ସାକ୍ଷାତ ହୁଏ, ତଥାପି ହୃଦୟର ସହିତ ହୃଦୟର ଗୋଟିଏ ଅଦୃଶ୍ୟ ବନ୍ଧନ ଗଢ଼ିଉଠେ, ଆଉ ସେହି ବନ୍ଧନର ନାମ ହେଉଛି ଆପଣମାନଙ୍କର ଭଲ ପାଇବା ଓ ଆମର ଏହି ସୁନ୍ଦର ସାଥିତ୍ୱ। ଆଜିର ଏହି ମନୋରମ ସନ୍ଧ୍ୟାରେ କଥାରେ ଅନୁଭୂତିରେ ଆଉ ଟିକେ ନିକଟକୁ ଆସିବା ପାଇଁ ମୁଁ ଆପଣ ସମସ୍ତଙ୍କ ମିତ ନନ୍ଦିତାନନ୍ଦ ନେଇ ଆସିଛି ଆମ ସମସ୍ତଙ୍କ ପ୍ରିୟର କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଏଠାରେ ଆପଣମାନଙ୍କର ହସରେ ରହିବ ଖୁସିର ରଙ୍ଗ, ଆପଣଙ୍କର କଥାରେ ଥିବ ଅନୁଭୂତିର ଛୁଆଁ, ଆଉ ଆପଣମାନଙ୍କର ଭାବନାରେ କରି ଉଠିବ ଆଜିର ଏହି ସୁନ୍ଦର ଆଶରା। ତେବେ ଶ୍ରୋତାବନ୍ଧୁ, ଆଜିର ଏହି ସନ୍ଧ୍ୟାରେ ଆମ ପାଖରେ ରହିଅଛି କିଛି ହିନ୍ଦୀ ଚଳଚ୍ଚିତ୍ର, ସନମରେ, ଜୁଡ଼ବା, ମେନେ ପ୍ୟାର କିୟା, ଦିଲୱାଲେ, ଆସିକି ଟୁ, ହମ୍ନେ ଦିଲ ଦେ ଚୁକେ ହେଁ ସନମ, ଦବଙ୍ଗ, ଦୁଇଟି ଓଡ଼ିଆ ଚଳଚ୍ଚିତ୍ର, ଲଭ ମାଷ୍ଟର, ଗଙ୍ଗ ଶିଉଳି, ଏବଂ ତା ସହିତ କିଛି ଓଡ଼ିଆ ଭକ୍ତିପୂର୍ଣ୍ଣ ଭଜନ ରହିଅଛି। ତେବେ ଆସନ୍ତୁ, ଆଉ ବିଳମ୍ବ କାହିଁକି, ଫୋନ୍ ଉଠାନ୍ତୁ, ନମ୍ବର ଡାଏଲ୍ କରନ୍ତୁ 0667029562 8 ଏବଂ 0667029562 3 ଯୋଗାଯୋଗ କରନ୍ତୁ। ଲାଗୁଛି ଆମ ପ୍ରଥମ ମିତଙ୍କର କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ, ହ୍ୟାଲୋ, ଲାଗୁଛି ମିତଙ୍କର କଲ୍ଟି କଟିଯାଇଛି। ହ୍ୟାଲୋ,
1: ହ୍ୟାଲୋ,
0: ହ୍ୟାଲୋ ଭାଇ, ନମସ୍କାର।
1: ନମସ୍କାର ଆଜ୍ଞା,
0: କିଏ କହୁଥିଲେ? ପ୍ରଥମେ ଆପଣଙ୍କ ପରିଚୟ ଟିକେ ଜଣାଇ ଦିଅନ୍ତୁ।
1: ଲକ୍ଷ୍ମୀ ନାରାୟଣ ବାବା କହୁଥିଲେ, ସେଣ୍ଡଲ ସୁବର୍ଣ୍ଣପୁରରୁ।
0: ଭାଇ, ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଅଶେଷ ଅଶେଷ ସ୍ୱାଗତ।
1: ଧନ୍ୟବାଦ ଆଜ୍ଞା।
0: ପ୍ରଥମେ ଜଣାଇ ଦିଅନ୍ତୁ, ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ? ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ର ମଧ୍ୟରୁ ସନମରେ, ଜୁଡ଼ବା, ମେନେ ପ୍ୟାର କିୟା, ଦିଲୱାଲେ, ଆସିକି ଟୁ, ହମ୍ ଦିଲ ଦେ ଚୁକେ ସନମ, ଦବଙ୍ଗ, ଦୁଇଟି ଓଡ଼ିଆ ଚଳଚ୍ଚିତ୍ର, ଲଭ ମାଷ୍ଟର, ଗଙ୍ଗ ଶିଉଳି

0: ଏବଂ ତା ସହିତ କିଛି ଓଡ଼ିଆ ଭକ୍ତିପୂର୍ଣ୍ଣ ଭଜନ ରହିଅଛି। କଣ ଶୁଣିବା ପସନ୍ଦ କରିବେ? ହଁ, ନିଶ୍ଚିତ ଭାବରେ ଆପଣଙ୍କ ପାଇଁ ଗୋଟେ ଭକ୍ତିପୂର୍ଣ୍ଣ ଭଜନ ଶୁଣାଇ ଦେଉଛୁ। କଣ କରୁଥିଲେ ଭାଇ?
1: କଣ କରୁଥିଲେ? ଗରମ ଭଜନ ଗୋଟେ ଆମ ସ୍କୁଲ ପାଖରେ ଗୋଟେ ଅଛି, ବର ଗଛ ପିପଳ ଗଛ ଅଛି, ସେଠି ବସିଲା ଟିକେ ଭଲ ଲାଗେ। ଘରେ ଆସିକି ସ୍କୁଲ ଠାରେ ବର ଗଛରେ ବସିଛୁ ଆଜ୍ଞା।
0: ତାହେଲେ ବାହାରେ ବସିଛନ୍ତି, ସନ୍ଧ୍ୟା ସମୟରେ ଆନନ୍ଦ ନେଉଛନ୍ତି?
1: ହଁ ଆଜ୍ଞା।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
1: ଘରେ ସମସ୍ତେ ଗୋଟେ ଆକ୍ସିଡେଣ୍ଟ ଥିଲା, ତାର ହାତ ଟିକେ ଭଲ ଗଲାଣି, ସେ ତାର ହାତ ଟିକେ ଫ୍ରାକ୍ଚର ହେଇଥିଲା ଆଉ ଆଖି କୁଆଡ଼େ ଟିକେ ଖଣ୍ଡିଆ ଖବରା ହେଇଥିଲା। ଘରେ
0: ଏବେ କେମିତି ଅଛନ୍ତି?
1: ଭଲ ଅଛି ଆଜ୍ଞା। ଆଉ ବାବୁକୁ ମଧ୍ୟ ଟିକେ ଜ୍ୱର ଚାରି ପାଞ୍ଚ ଦିନ ହେଉଛି।
0: ହଁ, ଏବେ ତ ପାଗ ମଧ୍ୟ ବଦଳୁଛି, କେତେବେଳେ ବର୍ଷା ହେଉଛି, କେତେବେଳେ ଅଧିକ ଖରା ହେଇଯାଉଛି।
1: ଆଜ୍ଞା।
0: ଏ ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ଅଧିକ ଟିକେ ଧ୍ୟାନ ଦିଅନ୍ତୁ।
1: ଆଜ୍ଞା ନମସ୍କାର ଆଜ୍ଞା।
0: ଆଜ୍ଞା, ଆଉ କୁହନ୍ତୁ ଘରେ ସମସ୍ତେ କ'ଣ କରୁଥିଲେ? ହ୍ୟାଲୋ ଭାଇ, ଆପଣଙ୍କର ଭଏସ୍ଟା ଆସୁନି। ହ୍ୟାଲୋ
1: ହ୍ୟାଲୋ
0: ହଁ ଭାଇ, ଭାଇ ଆପଣଙ୍କର ଭଏସ୍ଟା କଟୁଛି। ତାହେଲେ ଏବେ ଚାଲନ୍ତୁ ଆପଣଙ୍କର ଭକ୍ତିପୂର୍ଣ୍ଣ ଭଜନଟି ଶୁଣିନେବା।
1: ନମସ୍କାର ଆଜ୍ଞା।
0: ନମସ୍କାର ଭାଇ, କଲ୍ କରିଥିବାରୁ ଅନେକ ଅନେକ ସ୍ୱାଗତ।

0: ଲାଗୁଛି ଆମ ଦ୍ୱିତୀୟ ମିତଙ୍କର କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ
1: ହଁ ମ୍ୟାଡ଼ାମ ନମସ୍କାର,
0: ଭାଇ ନମସ୍କାର, ଆପଣଙ୍କ ପରିଚୟ ଟିକେ ଜଣେଇ ଦିଅନ୍ତୁ।
1: ମୁଁ ଡୁମାଲ ଉଦିନ ନାଣପୁର କଲାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଭାଇ ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆଜିର କାର୍ଯ୍ୟକ୍ରମରେ।
1: ଆଜ୍ଞା ଧନ୍ୟବାଦ। ଆଜ୍ଞା
0: ପ୍ରଥମେ ଜଣେଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ।
1: ଆଜ୍ଞା, କେଉଁ ଗୀତ ଅଛି ଆଜି?
0: ଆଜି ଆମ ପାଖରେ କିଛି ହିନ୍ଦୀ ଚଳଚ୍ଚିତ୍ର ସନମ ରେ, ଜୁଡ଼ୱା, ମେନେ ପ୍ୟାର କିୟା, ଦିଲୱାଲେ, ଆଶିକି ଟୁ, ହମ୍ ଦିଲ ଦେ ଚୁକେ ସନମ, ଦବଙ୍ଗ, ଦୁଇଟି ଓଡ଼ିଆ ଚଳଚ୍ଚିତ୍ର ଲଭ୍ ମାଷ୍ଟର, ଗଙ୍ଗଶିଉଳି ଏବଂ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଅଛି। ନିଶ୍ଚିତ ଭାବରେ ଭାଇ, ଲଭ୍ ମାଷ୍ଟର ଆପଣ ଶୁଣିବା ମାନେ ଲଭ୍ ମାଷ୍ଟର ମୁଭିଟା ଆପଣ ଦେଖିଛନ୍ତି?
1: ହଁ ଦେଖିଛି ଟିକେ।

0: ମାନେ ସବୁ ଦେଖି ନାହିଁ, ଟିକେ କମ୍ ଦେଖିଛି,
1: ତାହେଲେ ଆପଣଙ୍କୁ
0: ଅଧାରୁ
1: ଜ୍ୟାଦା
0: ଦେଖିଛି।
1: ମୁଭି ଦେଖିବା ଭଲ ଲାଗେ ନା ଗୀତ ଶୁଣିବା ଭଲ ଲାଗେ?
0: ହଁ, ମୁଭି ଦେଖିବା ପାଇଁ ମଧ୍ୟ ଭଲ ଲାଗେ, ଆଉ ମାନେ ଗୀତ ଶୁଣିବା ପାଇଁ ମଧ୍ୟ ଭଲ ଲାଗେ ଆଉ।
1: କି ଭଳିଆ ଗୀତ ଶୁଣିବା ଆପଣ ବେଶୀ ପସନ୍ଦ କରନ୍ତି?
0: ଆଜ୍ଞା, ପ୍ୟାଥେଟିକ୍ ସଙ୍ଗ୍ ଭଲ ଲାଗେ ଆଉ।
1: ଆଚ୍ଛା, ଆପଣ ଗୀତ ଶୁଣିବା ତ ଭଲ ଲାଗେ, କିନ୍ତୁ ତା ସହିତ ଆପଣଙ୍କୁ ବୁଲିଯିବା ପାଇଁ କେମିତି ଲାଗେ?
0: ଆଜ୍ଞା,
1: ବିଭିନ୍ନ ଜାଗା ମାନଙ୍କୁ, ଯେମିତି ଆମ ପାହାଡ଼ ପର୍ବତ ଏରିଆ ହେଲା, କିନ୍ତୁ ସମୁଦ୍ର କୂଳକୁ ହେଲା, ଏମିତି ଜାଗା
0: ହଁ
1: ଗୁଡ଼ାକ
0: ହଁ
1: ବୁଲିଯିବାକୁ କେମିତି ଲାଗେ?
0: ହଁ ଭଲ ଲାଗେ ମ୍ୟାଡମ୍। ଆମର ଯେତେ ପର୍ଯ୍ୟଟନୀ ସ୍ଥଳୀ ଏସବୁ ବୁଲିବାକୁ ଭଲ ଲାଗେ।
1: ଆଚ୍ଛା, ଯଦି ଆପଣଙ୍କୁ ମାନେ ଟିକେ ଭାବନ୍ତୁ, ଯଦି ଆପଣଙ୍କୁ ଗୋଟେ ଫ୍ରି ଟ୍ରିପ୍ ନେବା ପାଇଁ କିଏ ଜଣେ କହିବେ, ତାହେଲେ ଆପଣ କେଉଁ ଜାଗାକୁ ଯିବା ବେଶୀ ପସନ୍ଦ କରିବେ?
0: ଆଜ୍ଞା, ଆମ ପାଖରେ ଯୋଉ ମୁରଲୀଧରନ ଅଛି, ରାବଣଦ୍ୱାର ଅଛି,
1: ଆଜ୍ଞା,
0: ଏମିତି ଏକ ସ୍ଥାନକୁ ଯିବାକୁ ବହୁତ ଭଲ ଲାଗେ। ଆଜ୍ଞା,
1: ଏଇଟା ତ ଆମ ଅଞ୍ଚଳର କଥା ହେଲା, କିନ୍ତୁ ଯଦି ଆମ ଅଞ୍ଚଳର ବାହାରକୁ ମଧ୍ୟ କିଏ ନେବାକୁ ପସନ୍ଦ କରିବେ, ତାହେଲେ କେଉଁ ଜାଗା ଯିବାକୁ ପସନ୍ଦ କରିବେ?
0: ଆଜ୍ଞା, ବାହାରକୁ ନେବାକୁ ଚାହିଁଲେ ମୋ ମତରେ ଜମ୍ମୁ କାଶ୍ମୀରରୁ ଆଉ ସୁନ୍ଦର ଜାଗା କୋଉଠି ନାହିଁ।
1: ୱା, ଆପଣ ବହୁତ ଭଲ ତାହେଲେ ଭାବିକି ରଖିଛନ୍ତି ବୁଲିଯିବା ପାଇଁ।
0: ଆଜ୍ଞା ଆଜ୍ଞା
1: ଆଶା କରିବୁ କେବେ ଯାଆନ୍ତୁ ବୁଲି।
0: ଆଜ୍ଞା ଆଜ୍ଞା ନିହାତି ଆଜ୍ଞା।
1: ଠିକ ଅଛି ଭାଇ, ତାହେଲେ ଚାଲନ୍ତୁ ଶୁଣିବା ଆପଣଙ୍କର ମନପସନ୍ଦର ଗୀତ।
0: ହଁ, ଧନ୍ୟବାଦ ମ୍ୟାଡମ୍,
1: କଲ୍
0: ନମସ୍କାର।
1: କରିଥିବାରୁ ଅନେକ ଅନେକ ଧନ୍ୟବାଦ, ନମସ୍କାର।

0: ଲାଗୁଛି ଆମ ଅନ୍ୟ ଏକ ମିତଙ୍କ କଲ୍ଟି ଆମ ପାଖକୁ ଆସିଛି।
1: ହ୍ୟାଲୋ,
0: ହ୍ୟାଲୋ ଭାଇ,
1: ଗୁଡ୍
0: ନମସ୍କାର।
1: ଇଭିନିଂ ନନିତା ଭଉଣୀ, ନମସ୍କାର।
0: ଭେରି ଗୁଡ୍ ଇଭିନିଂ, କେମିତି ଅଛନ୍ତି?
1: ମୁଇଁ ବଢିଆ ଜାନାନି, ଆପଣ କେନ୍ତା ଅଛନ୍?
0: ବହୁତ ଭଲ ଅଛୁ ଆମେ ବି। ପ୍ରଥମେ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁମାନଙ୍କୁ ଜଣେଇ
1: ହଁ
0: ଦିଅନ୍ତୁ।
1: ଭଉଣୀ, ମୁଇଁ ସୁବଲ କୁମାର ସାହୁ କହୁଥିଲି, ଗ୍ରାମ ପୋଷ୍ଟ ବନି ଭାୟା ବିଜେପୁର ଜିଲ୍ଲା ପରଗରରୁ।
0: ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଆଜିର କାର୍ଯ୍ୟକ୍ରମକୁ।
1: ଧନ୍ୟବାଦ ଭଉଣୀ।
0: ପ୍ରଥମେ ଜଣେଇ ଦିଅନ୍ତୁ ଭାଇ, କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ଆଜି ମୋତେ ଶୁଣେଇ ଦେବେ ନାନୀ, ହିନ୍ଦୀ ଚଳଚ୍ଚିତ୍ର ମୈନେ ପ୍ୟାର କିୟା ର କବୁତର ଯା ଯା।
0: ନିଶ୍ଚିତ ଭାବରେ ଭାଇ, କ'ଣ କରୁଥିଲେ ଆପଣ?
1: ମୁଁ ଏବେ ତ କିଛି ନାଇଁ କରୁଛେ ନାନୀ, ଆମର ମୋବାଇଲ ଆପ୍ରେ ଫୋନ୍ କରୁଥିଲି, ଆପଣଙ୍କୁ ଫୋନ୍ ଲଗାଉଥିଲି, ଆଉ ଫୋନ୍ଟି ଲାଗିଲା, ସେଥିପାଇଁ ମୋତେ ବହୁତ ଖୁସି ଲାଗୁଛି ନାନୀ।
0: ତାହା ତ ବହୁତ ଭଲ କଥା ଭାଇ, ଆପଣଙ୍କ କଲ୍ଟି ଆମ ପାଖକୁ ଆସିଗଲା।
1: ଆଉ ଭବାନୀପାଟଣା କେନ୍ଦ୍ରର ସବୁ କାର୍ଯ୍ୟକ୍ରମ ମାନେ ବି ବହୁତ ବଢିଆ ଲାଗୁଛି ଭଉଣୀ, ଆଉ ସବୁ ଶୁଣୁଛେ।
0: ଅଶେଷ ଅଶେଷ ଧନ୍ୟବାଦ ଭାଇ, ଆପଣଙ୍କୁ ଆମର ଏତେ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି। ଆମେ ବହୁତ ଖୁସି ଆପଣଙ୍କ ଦ୍ୱାରା ଏହି ପ୍ରଶଂସାଟି ଶୁଣି।

0: ହଁ ଭଉଣୀ, ଆଉ ଏବେ ମୋର ଆଗରୁ ମନୋଜ ପଟେଲ ଭାଇର କଲ୍ ଲାଗିଥିଲା, ଆଉ ଆମର ଯୋଉ କଲାହାଣ୍ଡିର ଚିତ୍ରସାନ ସବର ଯୋଉ ଦାଦା ଅଛନ୍ତି ଭଉଣୀ, ତାଙ୍କର ଗୋଟେ ହୋଟେଲ ଅଛି ଜଲଖିଆ ହୋଟେଲ, ସେ ଭାଇ ଆମକୁ କହୁଛନ୍ତି ଯେ ତୁମେ ବରଗଡ଼ ଜିଲ୍ଲାର ଆସ ଆମର ହୋଟେଲକୁ, ଆମର ମାଲପୁଆ ଖାଇକିରି ଯାଅ ଭାଇ, ସମସ୍ତେ ତ ମାଲପୁଆ ଖାଇକିରି ଯାଉଛନ୍ ବୋଲିକିରି ମୋତେ କହିଲେ ଆଜି।
1: ନାଇଁ ଭାଇ ଆମେ ଯାଇପାରିନୁ, କିନ୍ତୁ ଆମେ ଏବେ ଚେଷ୍ଟା କରୁଛୁ କେବେ ଏ ଭିତରେ ଯିବା ପାଇଁ। ଭାଇ ବହୁତ ଥର ଡାକି ସାରିଲେଣି ଆମକୁ,
0: ଯେହେତୁ ଭବାନୀପାଟଣା ତାଙ୍କର ଜଗନ୍ନାଥପୁର ଘରେ ଆପଣ ମାନେ ପହଲା ଯାଇକିରି ଖାଇକିରି ଆସନ୍ତୁ, ବଢିଆ ଲାଗବା।
1: ହଁ ଭାଇ ଆମେ ନିଶ୍ଚିତ ଭାବରେ ଯିବୁ, ଆପଣ ମଧ୍ୟ ଆସନ୍ତୁ, ସାଙ୍ଗରେ ମିଶିକି ଯିବା କେବେ ଆଉ।
0: ହଁ ବିଲକୁଲ ଭଉଣୀ, ନିଶ୍ଚୟ ଯିବାର ଆପଣଙ୍କର ଭବାନୀପାଟଣା କେନ୍ଦ୍ରକୁ, ତାପରେ ଭବାନୀପାଟଣାର ମାଣିକେ ମନ୍ଦିର ସବୁଆଡେ ବୁଲିବାର ଇଚ୍ଛା ଅଛି।
1: ନିଶ୍ଚିତ ଭାବରେ ଭାଇ ଆସନ୍ତୁ କେବେ,
0: ଖରା ଟିକେ ଯାଉ।
1: ହଁ ଭାଇ ଏବେ ତ ବହୁତ ଖରା ବି ହଉଛି, କିନ୍ତୁ କିଛି ନାହିଁ ଭାଇ, ଆପଣ ଆମ ସହିତ ଭେଟିଲେ ଆମକୁ ବି ବହୁତ ଭଲ ଲାଗିବ।
0: ହଁ ବିଲକୁଲ ବିଲକୁଲ ନିହାତି ନିଶ୍ଚୟ ଯିବ
1: ଭାଇ। ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
0: ଘରେ ସମସ୍ତେ ବଢିଆ ଅଛନ୍ତି।
1: ତାହେଲେ ଭାଇ ଚାଲନ୍ତୁ ଶୁଣିବା ଆପଣଙ୍କ ମନ ପସନ୍ଦର ଗୀତ, କଥା ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ ପୁଣି ଥରେ।
0: ଠିକ ଅଛି ଭଉଣୀ, ନମସ୍କାର।
1: ନମସ୍କାର ଭାଇ, କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ।

0: ଲାଗୁଛି ଆମ ଅନ୍ୟ ଏକ ଶ୍ରୋତାଙ୍କ କଲ୍ଟି ଆମ ପାଖକୁ ଆସିସାରିଛି। ହ୍ୟାଲୋ
1: हेलो
0: ଭାଇ ନମସ୍କାର।
1: हेलो अपा नमस्कार अपा
0: ନମସ୍କାର ଭାଇ।
1: ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ଫୁଲୁଆ ଗ୍ରାମରୁ ନିରାକା ରଣା କହୁଥିଲି ଅପା।
0: ଆପଣଙ୍କ ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ।
1: ବହୁତ ଧନ୍ୟବାଦ ଅପା। ଆଉ
0: ପ୍ରଥମେ ଜଣେଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ?
1: ଆଜି ଦିଲୱାଲେ ର ଶୁଣେ ଦେବେ ଅପା।
0: ନିଶ୍ଚିତ ଭାବରେ ଭାଇ,
1: ଜିସ୍କେ ଲିଏ ସେ ଗୀତଟି ଶୁଣେ ଦେବେ। ଆଉ
0: ଆପଣ ନିଜେ ଟିକେ ଗାଇକି ଶୁଣାନ୍ତୁ ପ୍ରଥମେ।
1: ଅପା ଟିକେ ଟିକେ ହେଇଯାଇଛି ଯେ जीता था जिसके लिए जिसे मैं प्यार करता हूँ। ठीक है, कम है से अपाओ।
0: କିଛି କଥା ନାହିଁ ଭାଇ, ଆପଣ ଏତିକି ଗାଇ ଶୁଣେଇ ଦେଲେ ସେଟା ହିଁ ଆମ ପାଇଁ ବହୁତ ଭଲ ଲାଗିଲା, ବହୁତ ଖୁସି ଲାଗିଲା ଆମକୁ।
1: ସେଥିର ଲାଗି ଅପା।
0: ଆଉ କ'ଣ କରୁଥିଲେ ଭାଇ?
1: ଏବେ ତ ଅଫିସ ରେ ଅଛି ଅପା। ଆଉ ଅଫିସ ରେ ଲଗେଇ କରି କଲ ଲଗେଇଥିଲି ଅପା। ଆଉ
0: ଆପଣ ଏତେ ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମକୁ ଏତେ ସମୟ ବାହାର କରୁଛନ୍ତି, ସେଟା ଆମ ପାଇଁ ବହୁତ ଖୁସିର କଥା ଭାଇ।
1: ହଁ ଅପା।
0: ଆଉ ଘରେ ସମସ୍ତେ କେମିତି ଅଛନ୍ତି ଭାଇ?
1: ଘରେ ତ ସମସ୍ତେ ଭଲ ଅପା। ଆଉ ସମସ୍ତେ ଭଲ ଅଛନ୍ତି।
0: ଆଜ୍ଞା।
1: ହଏ
0: ତାହେଲେ ଭାଇ, ଏବେ ତ ଆପଣ ସନ୍ଧ୍ୟା ସମୟ ହେଇଗଲାଣି, ଆପଣଙ୍କୁ କେଉଁ ପ୍ରକାରର ଖାଦ୍ୟ ଖାଇବା ବହୁତ ଭଲ ଲାଗେ?
1: ଅପା ଯେହେତୁ ଆମେ ଖାଦ୍ୟ ବୋଲେ ଯେନ୍ତା କି ଏବେ ତ ଖରା ଦିନ ଅପା, ଯେହେତୁ ଆପଣଙ୍କ ସର୍ବତ ତାପରେ ଗଲା ଯେ
0: ଖରା ଦିନ ବୋଲି ନାଇଁ, ହେମିତି ହିଁ ସବୁଦିନ ପାଇଁ ଗୋଟେ ତ ପସନ୍ଦ ବା ଫେଭରେଟ୍ ଫୁଡ୍ ତ ଥିବ ଆପଣଙ୍କର।

0: ଅପା ଫେଭରେଟ୍ ଫୁଡ୍ ବୋଲେ ଅପା ଯେନ୍ତା କି ହଁ ଗୁପଚୁପ ଭଲ ଲାଗେ ଅପା ଆଉ ଖରା ଦିନ
1: ମାନେ ଷ୍ଟ୍ରିଟ୍ ଫୁଡ୍ ଆପଣଙ୍କୁ ବହୁତ ଭଲ ଲାଗେ?
0: ହଁ ହଁ ଗୁପଚୁପ ଭଲ ଲାଗେ ଅପା ଆଉ।
1: ବହୁତ ଭଲ କଥା, ତାହା ତ ସମସ୍ତଙ୍କ ପ୍ରିୟର ଖାଦ୍ୟ।
0: ହଁ ହଁ ଅପା ଯେହେତୁ ଖରା ଦିନ କି ନାଇଁ ସେଥିର ଲାଗି ଟିକେ ସେଟା ଖାଇବା କଥା।
1: ହଁ, ଆଉ ସନ୍ଧ୍ୟା ହେଲା ମାନେ ସେଟା ନ ଖାଇଲେ ରହି ହୁଏନି।
0: ରହି ହୁଏନି ଅପା ସେଥିର ଲାଗି।
1: ହଁ ଭାଇ,
0: ଆଉ ଅପା ତ ଆମେ ତ ଚିଠି ବି ଦଉଛୁ ଅପା ପ୍ରତ୍ୟେକ ସପ୍ତାହରେ, ଭଲ ଲାଗେ ଅପା।
1: ହଁ ଭାଇ,
0: ଭବାନୀପାଟଣା ଷ୍ଟେସନ ଆଡ଼େ ଯିବୁ କହୁଥିଲୁ ତ ଯାଇପାରୁନୁ ଅପା,
1: କେବେ ଆସନ୍ତୁ ବୋଲି ଆମେ ନିଶ୍ଚିତ ଭାବରେ ଆପଣଙ୍କ ଆପଣଙ୍କୁ ସାକ୍ଷାତ କରିବୁ।
0: ସମୟ ବାହାର କରିକି ଯେମିତି ହେଲେ ବି ଯିବା ଅପା। ଆରୁ
1: ନିଶ୍ଚିତ ଭାବରେ ଭାଇ ଆସନ୍ତୁ, ଆମକୁ ବହୁତ ଖୁସି ହେବ।
0: ହଁ ଅପା ସେଥିର ଲାଗି ସେଟା ଗୋଟେ ରହିଯାଇଛି, ଯେମିତି ହେଲେ ବି ଯିବା ଅପା ସମୟ କାଢ଼ିକି। ଆଉ ଆଉ ସମସ୍ତ କାର୍ଯ୍ୟକ୍ରମ ତ ଶୁଣୁ ଅପା ଟାଇମ ଦେଇ କରି, ଯୋଉ ବାଣୀ ବହୁତ ସୁନ୍ଦର ଲାଗେ ଅପା ଆଉ ପ୍ରତ୍ୟେକ କାର୍ଯ୍ୟକ୍ରମ।
1: ଧନ୍ୟବାଦ ଭାଇ, ଆପଣ ଆମର ଏତେ ସବୁ ସମସ୍ତ କାର୍ଯ୍ୟକ୍ରମ ଶୁଣନ୍ତି ଭଲ ଭାବରେ, ଆଉ ସବୁ ସପ୍ତାହରେ ଚିଠି ମଧ୍ୟ ଲେଖି ପଠାନ୍ତି।
0: ହଁ ଅପା ବହୁତ ସବୁ ସପ୍ତାହରେ ଚିଠି ଲେଖୁ ଅପା,
1: ଆଜ୍ଞା
0: ସୁନ୍ଦର ଲାଗେ।
1: ଅଶେଷ ଅଶେଷ ଧନ୍ୟବାଦ ଭାଇ। ଏବେ ତ ସମୟ ହେଉଛି, ଅନ୍ୟ ଶ୍ରୋତାମାନେ ମଧ୍ୟ ଆମର ଅପେକ୍ଷା କରୁଛନ୍ତି, ପୁଣି ଥରେ କଥାବାର୍ତ୍ତା ହେବା। ଚାଲନ୍ତୁ ଶୁଣିବା ଆପଣଙ୍କର ମନପସନ୍ଦର ଗୀତଟି। କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଭାଇ, ନମସ୍କାର।

0: ଲାଗୁଛି ଆମ ଅନ୍ୟ ଏକ ମିତଙ୍କର କଲ୍ଟି ଆମ ପାଖକୁ ଆସିଛି। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ।
0: ଭାଇ ନମସ୍କାର।
1: ହଁ ନମସ୍କାର, ମୁଁ ଲୋକନାଥ ସାହୁ ଭାଲୁ ବାହାଲୁ କହୁଛେ।
0: ଆପଣଙ୍କୁ ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଭାଇ।
1: ହଁ ହଁ ନମସ୍କାର, ସ୍ୱାଗତ।
0: ପ୍ରଥମେ ଜଣାଇ ଦିଅନ୍ତୁ ଆଜି କେଉଁ ଗୀତଟି ଶୁଣିବା ପସନ୍ଦ କରିବେ ଭାଇ।
1: ଲଭ୍ ମାଷ୍ଟର ଜିନ୍ସି ବି ଗୀତ ଦେଇଦେବେ, ଆମ ଲଭ୍ ମାଷ୍ଟର ଟାଇଟିଲ୍ ସଙ୍ଗ ଛାଣିକିରି ଯେନ୍ ଗୀତ ଟିଭିରେ ଚଲବା।
0: ନିଶ୍ଚିତ ଭାବରେ ଭାଇ, ଆପଣଙ୍କୁ ଗୀତ ଶୁଣିବା ବହୁତ ଭଲ ଲାଗେ କି?
1: କାଁ ବୋଇଲେ
0: ଆପଣଙ୍କୁ ଗୀତ ଶୁଣିବା ଭଲ ଲାଗେ କି?
1: ବହୁତ ଭଲ ଲାଗ୍ସି ଗୀତ ମାନେ, ଓଡ଼ିଆ ଗୀତ ମାନେ।
0: ଆଚ୍ଛା, ଖାଲି ଓଡ଼ିଆ ଗୀତ ହିଁ ଭଲ ଲାଗେ ନା ହିନ୍ଦୀ ଗୀତ ମଧ୍ୟ ଭଲ ଲାଗେ?
1: ହିନ୍ଦୀ ଗୀତ ବି ଭଲ ଲାଗେ, ଯେ ସବୁ ଗୀତ ଭଲ ନାଇଁ ଲାଗେ, ଅଧା ଗୀତ ଭଲ ଲାଗ୍ସି।
0: ସେ ଭିତରୁ କେଉଁ ଗୀତଟି ବେଶୀ ଭଲ ଲାଗେ ଆପଣଙ୍କୁ, ମାନେ କେଉଁ ଟାଇପ୍ର ଗୀତଟି ଆପଣଙ୍କୁ ବେଶୀ ଭଲ ଲାଗେ?
1: ରୋମାଣ୍ଟିକ୍ ଗୀତ ମାନେ ଭଲ ଲାଗ୍ସି।
0: ଆଚ୍ଛା, ଆପଣଙ୍କ ଫେଭରେଟ୍ ସିଙ୍ଗର କିମ୍ବା ଗୀତ କ'ଣ?
1: କ'ଣ
0: ଆପଣଙ୍କ ଫେଭରେଟ୍ ଗୀତଟି କ'ଣ? ଯେଉଁଟି ବି ଆପଣଙ୍କୁ ଯାହା ବେଶୀ ଶୁଣିବାକୁ ଭଲ ଲାଗେ, ଯେଉଁ ଗୀତଟି ଆପଣ ବହୁତ ବାର ବାର ରିପିଟ୍ କରି ଶୁଣନ୍ତି।
1: ହେନ୍ତା ଅଛେ, ବହୁତ ଗୀତ ମାନେ ମନେ ଟିକେ ନାଇଁ ପଡ଼ବାର, ବହୁତ ଗୀତ ଅଛି।
0: ଗାଇକି ଗୋଟେ ଶୁଣେଇ ଦିଅନ୍ତୁ।

0: ବାବାଙ୍କୁ? ଆପଣଙ୍କୁ ଯେଉଁ ଗୀତଟି ଭଲ ଲାଗୁଛି ଆମ ପାଇଁ ଟିକେ ଗାଇକି ଗୋଟେ ଶୁଣେଇ ଦିଅନ୍ତୁ ଗୋଟେ ପଦ।
1: ଯେନ୍ସି ବି ଗୀତ ହଉ
0: ଯେଉଁଠି ବି ଗୀତ
1: ବୋଇଲେ ଗୀତଟେ ଗାମା।
0: ଆଜ୍ଞା କିଛି କଥା ନାହିଁ ଭାଇ, ଅନ୍ୟ ଏକ କାର୍ଯ୍ୟକ୍ରମରେ ଗାଇକି ଶୁଣାଇ ଦେବେ ଆଉ। ଆପଣଙ୍କ ଗୀତର ଅପେକ୍ଷାରେ ରହିଲୁ ପୁଣି। ତେବେ ଶୁଣିଦେବା ଆଜି ଆପଣଙ୍କ ମନ ପସନ୍ଦର ଗୀତଟି। କିଛି କଥା ନାହିଁ ଭାଇ, ଆଜି ଆମ ପସନ୍ଦରେ ଲଭ୍ ମାଷ୍ଟରର ଗୀତଟି ଶୁଣିନ୍ତୁ। କଲ୍ କରିଥିବାରୁ ଅନେକ ଅନେକ ଧନ୍ୟବାଦ ଭାଇ, ନମସ୍କାର।
1: ନମସ୍କାର।

ଯୁବବନ୍ଧୁ, ଆପଣମାନଙ୍କ ସମସ୍ତଙ୍କ ସହିତ କଥା ହେଇ କେତେବେଳେ ସମୟ ପଳିଗଲା ଜଣାପଡ଼ିଲାନି। ଆପଣ ସମସ୍ତଙ୍କ ମାର୍ମିକ ଆତ୍ମୀୟତା ବହୁତ ଭଲ ଲାଗୁଥିଲା, କିନ୍ତୁ ଏବେ ସମୟ ଟିକ୍ ଟିକ୍ କରି ଇସାରା କଲାଣି ଆପଣ ସଭିଙ୍କ ଠାରୁ ବିଦାୟ ନେବା ପାଇଁ। ଆହୁରି ଅନେକ ସାଥୀଙ୍କ ସହିତ କଥାବାର୍ତ୍ତା କରିବାର ଥିଲା, ହେଲେ ସମୟ ହୋଇସାରିଛି। ଆଜି ଯେଉଁ ସାଥୀମାନଙ୍କ ସହିତ ସମ୍ପର୍କ ହୋଇପାରିଲା ନାହିଁ, ଆଶା କରୁଛି ସେମାନେ ଚିଠି ଲେଖି ଆମ ସହିତ ନିଶ୍ଚୟ ସମ୍ପର୍କ କରିବେ। ଏବଂ ତା ସହିତ ଆଜିର କାର୍ଯ୍ୟକ୍ରମ ଆପଣମାନଙ୍କୁ କେମିତି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 766001। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ନିଜର ସୁଚିନ୍ତିତ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ପୁଣି ଥରେ କହି ରଖୁଛି 8895994143। ଆଜିର ଏହି ଗୀତଟିଏ ମିତଟିଏ ସନ୍ଧ୍ୟାରେ ମୁଁ ଥିଲି ଆପଣମାନଙ୍କ ରେଡ଼ିଓ ସାଥୀ ନନ୍ଦିତା। ପୁଣି ଥରେ ଭେଟ ହେବା ଅନ୍ୟ ଏକ କାର୍ଯ୍ୟକ୍ରମରେ। ସେତେବେଳ ଯାଏଁ ମୁଁ ଆପଣ ସଭିଙ୍କ ଠାରୁ ବିଦାୟ ନେଉଛି। ରହିଲି, ନମସ୍କାର।

0: ବସିଲା।
1: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଓପା, ଚାକିରି ମିଳିଗଲା।
4: ଆରେ ବାଃ, ଅଭିନନ୍ଦନ। ଏବେ ବହୁତ ଗୁଡ଼ାଏ ଶପିଂ।
3: ହଁ ଓପା, ନୂଆ ମୋବାଇଲ, ଜିନ୍ସ, ଜ୍ୟାକେଟ୍।
4: ରହିଯା ରାଜକୁମାର, ସାଲାରି ପୂର୍ବରୁ ଖର୍ଚ୍ଚ,
3: ଇନ୍‌ଷ୍ଟାଣ୍ଟ ଲୋନ୍ ବି ତ ମିଳୁଛି।
4: ପ୍ରଥମେ ବଜେଟ୍ ବନେଇବା ସି, ତାପରେ ଖର୍ଚ୍ଚ କର।
3: କିନ୍ତୁ ଓପା,
4: ଦେଖ, ରୋଜଗାରର ଗୋଟିଏ ଭାଗ ସଞ୍ଚୟ କର, କିନ୍ତୁ ପାର୍ଟି ଦେବାକୁ ହିଁ ପଡିବ।
3: ହଁ ଓପା, ପାର୍ଟି ମୋର, ବଜେଟ୍ ତୋର।
2: ଆର୍‌ବିଆଇ କହେ,
5: ସଠିକ୍ ଆର୍ଥିକ ଆଚରଣ ରଖି ଆପଣଙ୍କ ସୁରକ୍ଷାର ଧ୍ୟାନ।
6: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
7: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
8: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ, ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ, ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
9: ଯୁବବାଣୀ କ୍ରମରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ଗୀତଟିଏ ମିତଟିଏ।

ଏଥର ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଲୋକଗୀତ କ୍ରମରେ ସନ୍ଧ୍ୟା 6:30 ଶୁଣିବେ ଧୁଡ଼ୁକି ଗୀତ। ପରିବେଷଣ କରିଛନ୍ତି ସଦାଶିବ ମହାରଣା ଏବଂ ସୁନୀଲ ମହାରଣା। 7:25 ଜିଲ୍ଲା ହାଲଚାଲ କ୍ରମରେ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ରେଲିଗୁଡ଼ି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ 7:30 8:00 ପ୍ରଚାର କରିବୁ କେତୋଟି ଦେଶ ବନ୍ଦନା। ହିନ୍ଦୀ ଭକ୍ତି ଗୀତ ପ୍ରଚାର କରିବୁ 8:15। ସ୍ପୋର୍ଟସ୍ କ୍ୟାନ୍ 8:30। ସ୍ପଟଲାଇଟ୍ 9:15 ଏବଂ 9:30 ଶୁଣିବେ ମନିଟକ୍ ଆଣ୍ଡ ମନ୍ଥନ। କାର୍ଯ୍ୟକ୍ରମଗୁଡ଼ିକ ରିଲେକରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। 10:00 ଅନୁରୋଧରେ କେତୋଟି ହିନ୍ଦୀ କଥା ଚିତ୍ରର ଗୀତ। 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରିବୁ ନିଶାଦ ଖାନ୍ଙ୍କ ପରିବେଷିତ ସିତାର ବାଦନ। ଏଥିରେ ଶୁଣିବେ ରାଗ ଚାନ୍ଦିନୀ କଲ୍ୟାଣ। ଏ ଥିଲା ଚଳିତ ଅଧିବେଶନରେ।

0: ଆକାଶବାଣୀ ଭବାନୀପାଟଣ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: रक्षा व्यापार क्षेत्रे सुसहकारं सुदृढीकरणमस्ति। प्रधानमन्त्रिणा मोदिना स्वीडन देशस्य समकक्षीयेण उल्फ क्रिस्टर्सन इत्यनेन सह संयुक्त लेखे वैश्विक अनिश्चिततावधौ सहभागितायाः विषये अवधानं प्रदत्तम्। आईपीएल क्रिकेट क्रीडायामद्य सायंकाले जयपुरे राजस्थान रॉयल्स दलं लखनऊ सुपर जायंट्स दलं सम्मुखी करिष्यति इति वार्ताः।
1: ଆକାଶବାଣୀ ଭଗବାନୀ ବାଟୁଆ ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଧୁଡ଼ୁକି ଗୀତ। ପରିବେଷଣ କରିଛନ୍ତି ସଦାଶିବ ମହାରଣା ଏବଂ ସୁନୀଲ ମହାପାତ୍ର।
2: ବୁଝିଲେ ପଣ୍ଡିତ ଜଣେ, ଏକ ଦିନକରେ ରାଧାଙ୍କ ପୁରରେ କୃଷ୍ଣ ଯାଇ ପହଞ୍ଚନ୍ତି। କରେ ଯାଇ ରାଧାଙ୍କ ପୁରରେ କୃଷ୍ଣ କ ଅକ୍ଷରେ ଡାକୁଛନ୍ତି, କେମିତି ଡାକିଲେ? ଆରେ କ

ରାଧା ଦେଇ କରେ ଡାକିଲେ, ରେ କମଳ ବଦନା, ମୋ ପ୍ରତି ଟିକେ କରୁଣା କରି କବାଟ ଖୋଲ, କରେ ଯେତେବେଳେ ନ ଶୁଣିଛନ୍ତି, ଖରେ ପୁଣି କୃଷ୍ଣ ଡାକିଲେ।

ଖବରେ କହିଲେ, ରେ ଖଞ୍ଜ ନୟନା, ମୁଁ ଏତେ ଆତୁର ହୋଇ ଡାକୁଛି, ମୋ କଥା ଶୁଣୁନୁ। ଖରେ ଯେତେବେଳେ ନ ଶୁଣିଲେ ପୁଣି ଗରେ ଡାକୁଛନ୍ତି। ଆରେ ଗଜରାଜ ଗମନା, ଛାଡ଼ ସେ କଥା ସିନା, ଗଜରାଜ ଗମନା, ଛାଡ଼ ସେ କଥା ସିନା, ଗଜରାଜ ଗମନା। ଆଉ ଗବାକ୍ଷ ମାର୍ଗରେ ଡାକୁ ଅଛି ମୁହିଁ, ଗବାକ୍ଷ ମାର୍ଗରେ ଡାକୁ ଅଛି ମୁହିଁ, ଏ ଗୋପନ ଗରେ ଜାଣିବେ ସିନା, ଗଜରାଜ ଗମନା, ଛାଡ଼ ସେ କଥା ସିନା, ଗଜରାଜ ଗମନା। ଗଜରାଜ ଗମନା, ମୁଁ ଗବାକ୍ଷ ମାର୍ଗରେ ଡାକୁଛି, ଏ ଗୋପନଗର ସମସ୍ତେ ଜାଣିଦେବେ, ଥରେ ମାତ୍ର କବାଟ ଖୋଲ। ଗର ଯେତେବେଳେ କୃଷ୍ଣ ଏ କଥା କହିଲେ, ରାଧା କ'ଣ କହୁଛନ୍ତି ନା ଘର ଉତ୍ତର ଦେଉଛନ୍ତି, ଘଡ଼ିଏ ସତାର ହେ ହେ ବ୍ରଜରାଜ କୁମର, ଘଡ଼ିଏ ସତାର ହେ ବ୍ରଜରାଜ କୁମର, ଘଡ଼ିଏ ସତାର ହେ। ଘରେ ମୋର ସଖୀ ନାହାନ୍ତି ପାଶରେ, ଘରେ ମୋର ସଖୀ

ହେ ବ୍ରଜରାଜ କୁମାର, ତୁମେ ଘରେ ମାତ୍ର ସମାଳ, ଘରେ ମୋର ସଖୀମାନେ କେହି ନାହାନ୍ତି, ଆସିଲେ କବାଟ ଖୋଲିବେ। ତାପରେ କୃଷ୍ଣ କ'ଣ କହୁଛନ୍ତି, ଉଛୁର ହେ ଉଛି ଗୋ ହେ ରାତି ଦିବଟି ପାହି, ଉଛୁର ହେ ଉଛି ଗୋ ରାତି ଦିବଟି ପାହି, ଉଛୁର ହେ ଉଛି ଗୋ ସଖୀମାନେ କିସ କରିବେ ଏଠାରେ, ସଖୀମାନେ କିସ।

କୃଷ୍ଣ କହିଲେ, ରେ ସଜନୀ, ବେଳ ଉଛୁର ହେଇଯାଉଛି, ସଖୀ ମାନେ ଏଠାରେ କଣ କରିବେ, ମୁଁ ପୁରା ଏକେଲା ହୋଇ ଆସିଛି। ଯେତେବେଳେ ଉରେ ଏ କଥା କହିଲେ, ଚରେ ରାଧା ଉତ୍ତର ଦଉଛନ୍ତି, ଚକିତ ହୋଇଲେ ହେ ରାଧା ପଲଙ୍କେ ବସି, ଚକିତ ହୋଇଲେ ରାଧା ପଲଙ୍କେ ବସି, ଚକିତ ହୋଇଲେ। ଆଉ ବିଚାର ନିମନ୍ତେ ଶ୍ରୀ ଚରଣ ତଳେ, ବିଚାର ନିମନ୍ତେ।

ଡାକିନି ତା ତିନି ଦାଦିନି ତିନି ତାକୁ ଦାଦିନି ରାଧା ଆଶ୍ଚର୍ଯ୍ୟ ହୋଇଗଲେ କହିଲେ ମୁଁ ଏ ନବଯୌବନ ତାଙ୍କ ପାଦ ତଳେ ବିକି ଦେଇଛି ଆଉ ବା କାହିଁକି ଡେରି କରିବି ତାପରେ ଛଅରେ କଣ କୃଷ୍ଣ କହୁଛନ୍ତି

ଛପିକିରି ପଳେଇ ଯିବି ମତେ କାଇଁ ନିରାଶ କରୁଛ ଯେତେବେଳେ ଛଅରେ କହିଛନ୍ତି କୃଷ୍ଣ ଜରେ ରାଧା କ'ଣ କହିଲେ।

ତାଗିଡ଼ି ତାଗିଡ଼ି ତା ଦିନ ତାଦିନି ଦିନ ତାକୁ ତାଦିନି ରାଧା କହୁଛନ୍ତି ହେ ଶ୍ୟାମା ନାଗର ତୁମ ପାଇଁ ମୁଁ ଜାଗର ଜାଳି ବସିଛି ମୋତେ କ'ଣ ତୁମେ ନିରାଶ କରିଦେବ ତାପରେ କୃଷ୍ଣ କ'ଣ କହୁଛି

ରାଧା କୃଷ୍ଣ କଲେ ଯେ ଜବା ଧରି ମୁଁ ତତେ ଝୁରି ଝୁରି କଣ୍ଟା ହୋଇଗଲେଣି, ମୋ କଥା ଟିକେ ବୁଝ। ଝର ଯେତେବେଳେ କହୁଛନ୍ତି କୃଷ୍ଣ, ତାପରେ ରାଧା କ'ଣ କହୁଛନ୍ତି।

ରାଧା କଣ କଲେ ଟଳି ଟଳି ଆସି କିଳିଣୀ ଖୋଳିଲେ କୃଷ୍ଣଙ୍କୁ ଯେତେବେଳେ ଦେଖି ଯାଇଛନ୍ତି ତାଙ୍କ ଲଜ୍ଜାରେ ତାଙ୍କ ମୁହଁ ତଳକୁ ହେଇଗଲା। ତାପରେ କୃଷ୍ଣ କଣ କହୁଛନ୍ତି।

0: ଗଲେ ଏଇ ସମୟରେ ଭକ୍ତ ନିବେଦନ କରି ବାଙ୍କ ଚୁଳିଆକୁ ପଦେ କହୁଛି, ଆରେ ବାଙ୍କ ଚୁଳିଆକୁ ଘନ କାଳିଆକୁ ବନମାଳିଆକୁ ଚାହାରେ ମନ ଆରେ ଘନ କାଳିଆକୁ।
1: ଲୋକଗୀତ କ୍ରମରେ ଶୁଣୁଥିଲେ ଧୁଡ଼ୁକି ଗୀତ, ପରିବେଷଣ କଲେ ସଦାଶିବ ମହାରଣା ଏବଂ ସୁନୀଲ ମହାପାତ୍ର। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେକରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଶୁଣିଲେ କାର୍ଯ୍ୟକ୍ରମ ଉଦୟ ଭାରତ। ଆକାଶବାଣୀ କଟକ ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଖରା ଦିନେ ଅଂଶୁଘାତ ପ୍ରତି ସତର୍କ ରୁହନ୍ତୁ।
1: ଅଂଶୁଘାତର ଲକ୍ଷଣ ଗୁଡିକ ହେଉଛି ପ୍ରବଳ ଝାଳ ବୋହିବା, ମୁଣ୍ଡ ବୁଲାଇ ଅନ୍ଧାର ଦିଶିବା ଓ ବାନ୍ତି ଲାଗିବା, ପ୍ରବଳ ଶୋଷ ଲାଗିବା, ମାଂସପେଶୀ ଟାଣି ହେବା, ଅଚେତ ହେବା କିମ୍ବା ବାତ ମାରିବା।
0: ଅଂଶୁଘାତ ନିମନ୍ତେ ପୂର୍ବ ସତର୍କତା ଗୁଡିକ ହେଉଛି ସକାଳେ କିମ୍ବା ଉପର ବେଳା ଖରା କମ୍ ଥିବା ବେଳେ ବାହାରକୁ ଯାଆନ୍ତୁ। ବାହାରକୁ

0: ବା ପୂର୍ବରୁ ଯଥେଷ୍ଟ ପାଣି ପିଅନ୍ତୁ। ହାଲୁକା ରଙ୍ଗର ଢିଲା ପୋଷାକ, ଛତା ଓ ଜୋତା ବ୍ୟବହାର କରନ୍ତୁ। ଖରାରେ କଠିନ ପରିଶ୍ରମ କରନ୍ତୁ ନାହିଁ, ଅଧିକ ଦୂର ଚାଲନ୍ତୁ ନାହିଁ, ମଝିରେ ମଝିରେ ଛାଇରେ ବିଶ୍ରାମ ନିଅନ୍ତୁ।
1: ଅଂଶୁଘାତର ପ୍ରତିକାର ଗୁଡିକ ହେଉଛି ରୋଗୀକୁ ଖୋଲା ଓ ଥଣ୍ଡା ଜାଗାକୁ ନେଇ ORS କିମ୍ବା ଚିନି ଲୁଣ ସର୍ବତ ଅଥବା ସାଧା ପାଣି ପିଅନ୍ତୁ। ପୋଷାକ ଗୁଡିକୁ ଯଥାସମ୍ଭବ ଖୋଲି ଦିଅନ୍ତୁ, ମୁଣ୍ଡକୁ ଧୋଇ ଦିଅନ୍ତୁ ଏବଂ ଓଦା କପଡ଼ାରେ ପୋଛନ୍ତୁ। ରୋଗୀକୁ ପଙ୍ଖା, କୁଲର କିମ୍ବା ଏସି ପବନରେ ଶୁଆଇ ଦିଅନ୍ତୁ। ଅବସ୍ଥାରେ ଉନ୍ନତି ନହେଲେ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ଜଣାନ୍ତୁ କିମ୍ବା ଆମ୍ବୁଲାନ୍ସ ଡାକନ୍ତୁ।
0: ବୟସ୍କ ତଥା ଅସୁସ୍ଥ ବ୍ୟକ୍ତି ଏବଂ ଗର୍ଭବତୀ ମହିଳାଙ୍କ ପାଇଁ ଅଂଶୁଘାତର ଆଶଙ୍କା ଅଧିକ ରହିଥାଏ।
1: ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଆୟୋଜିତ ହୋଇଯାଇଛି। ସମ୍ମିଳନୀ ପରେ ଭୁବନେଶ୍ୱରରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ମାଟିର ସୁରକ୍ଷା ପାଇଁ ଦେଶବ୍ୟାପୀ ଆସନ୍ତା ପହିଲାରୁ 15 ତାରିଖ ପର୍ଯ୍ୟନ୍ତ କ୍ଷେତ ବଚାଓ ଅଭିଯାନ ଆରମ୍ଭ ହେବ। ଏଥିରେ ଚାଷୀମାନଙ୍କୁ ସନ୍ତୁଳିତ ସାର ବ୍ୟବହାର ପାଇଁ ସଚେତନ କରାଯିବ। ଏହାସହ କେବଳ ଧାନ ବା ଗହମ ଚାଷ ନ କରି ମାଟିର ମାନ ବଜାୟ ରଖିବାକୁ କୃଷି ବିବିଧିକରଣ ଉପରେ ଗୁରୁତ୍ୱ ଦିଆଯିବ।
1: 1 जून से जो हम तय कर रहे हैं खेत बचाओ अभियान, उसमें हम ये सब चीजें कर सकते हैं। हम आधुनिक टेक्नोलॉजी की जानकारी भी दे सकते हैं, हम योजनाओं की ढंग से जानकारी दे सकते हैं। 1 जून से 15 जून तक सोचा, दलहन तिलहन मिशन के बारे में भी बता सकते हैं। तो किसान को जागरूक करने का काम उसमें हो सकता है। ID तेजी से अब बनाने का काम चल रहा है। फार्मर ID का मतलब है किसान के सारा विवरण एक ही जगह आ जाए, उसके पास जमीन, उसके पास परिवार, परिवार के सदस्य, बाकी संपत्ति, एक जगह फार्मर ID। 1 मिनट में 2 मिनट में बैंक लोन सैंक्शन कर सकता है।
0: ଶ୍ରୀ ଚୌହାନ କହିଛନ୍ତି, ପ୍ରତ୍ୟେକ ଚାଷୀଙ୍କର ଏକ ସ୍ୱତନ୍ତ୍ର ଡିଜିଟାଲ ପରିଚୟପତ୍ର ପ୍ରସ୍ତୁତ କରାଯାଉଛି। ଏହା ମାଧ୍ୟମରେ ଚାଷୀଙ୍କ ଜମି, ଫସଲ, ସରକାରୀ ଯୋଜନା ଓ ଋଣ ସମ୍ବନ୍ଧୀୟ ସମସ୍ତ ତଥ୍ୟ ଉପଲବ୍ଧ ହେବ। ଏହା ପୂର୍ବରୁ କୃଷି ସମ୍ମିଳନୀରେ ଯୋଗଦେଇ ଶ୍ରୀ ଚୌହାନ କହିଥିଲେ, ପୂର୍ବ ଭାରତର ଉର୍ବର ଭୂମି, ପ୍ରଚୁର ଜଳସମ୍ପଦ ଏବଂ ଅନୁକୂଳ ଜଳବାୟୁ ଆଗାମୀ ଦିନରେ ଚାଷୀଙ୍କ ବିକାଶ ପାଇଁ ଏକ ଶକ୍ତିଶାଳୀ ଇନ୍ଧନ ସାଜିବ। ପ୍ରାକୃତିକ କୃଷି ଉପରେ ଗୁରୁତ୍ୱ ଦେବାକୁ ଚାଷୀମାନଙ୍କୁ ସେ ଆହ୍ୱାନ ଦେଇଥିଲେ। ପ୍ରାକୃତିକ ଚାଷ ଦ୍ୱାରା ରାସାୟନିକ ସାରର ଆବଶ୍ୟକତା ହ୍ରାସ ପାଇବା ସହ ମାଟିର ଉର୍ବରତା ବଜାୟ ରହିବ। ଆଗାମୀ ଦିନରେ କୃଷକଙ୍କ ସୁରକ୍ଷା ପାଇଁ ନୂଆ ପେଷ୍ଟିସାଇଡ୍ ଆକ୍ଟ ଅଣାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ, ରାଜ୍ୟରେ ବିଲୁପ୍ତ ହୋଇଯାଉଥିବା ସ୍ଥାନୀୟ କିସମର ଖାଦ୍ୟଶସ୍ୟଗୁଡ଼ିକର ପୁନରୁଦ୍ଧାର ପାଇଁ ବ୍ଲକ୍ ସ୍ତରରେ ସ୍ୱତନ୍ତ୍ର ପ୍ରୟାସ କରାଯାଉଛି। ସମୃଦ୍ଧ କୃଷକ ଯୋଜନାରେ ଗତ ଖରିଫ ଋତୁରେ 19 ଲକ୍ଷରୁ ଉର୍ଦ୍ଧ ଚାଷୀ ଉପକୃତ ହୋଇଛନ୍ତି। କୋରାପୁଟ, କଳାହାଣ୍ଡି ଭଳି 9ଟି ଜିଲ୍ଲାରେ 1 ଲକ୍ଷ ଏକର ଜମିରେ କଫି ବଗିଚାର ବିକାଶ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସମ୍ମିଳନୀରେ 5ଟି ରାଜ୍ୟର କୃଷିର ବିକାଶ ପାଇଁ ରୂପରେଖ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା ହୋଇଯାଇଛି। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀଠାରେ ଆଜି ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ପରୀକ୍ଷାକୁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଏବଂ ସ୍ୱଚ୍ଛତାର ସହ କରିବା ଉପରେ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ଆଲୋଚନାରେ ସମସ୍ତ ରାଜ୍ୟର ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ଆରକ୍ଷୀ ଅଧୀକ୍ଷକ ଏହାକୁ ତଦାରଖ କରିବେ ଏବଂ ପରୀକ୍ଷା ପ୍ରସ୍ତୁତି ନେଇ ସମ୍ପୂର୍ଣ୍ଣ ସହଯୋଗ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଭୁବନେଶ୍ୱରସ୍ଥିତ ଅନ୍ଧାରୁଆଠାରେ ଇଏସ୍ଆଇ ମେଡିକାଲ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାରଙ୍କର ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଏବଂ କେନ୍ଦ୍ର ସରକାରଙ୍କର କର୍ମଚାରୀ ରାଜ୍ୟ ବୀମା ନିଗମ ମଧ୍ୟରେ ଏକ ବୁଝାମଣାପତ୍ର ଖାରବେଳ ଭବନ ସମ୍ମିଳନୀ କକ୍ଷରେ ସ୍ୱାକ୍ଷରିତ ହୋଇଯାଇଛି। ପ୍ରକଳ୍ପ ଅଧୀନରେ ଅନ୍ଧାରୁଆଠାରେ ସ୍ଥାୟୀ ଭିତ୍ତିଭୂମି ପ୍ରତିଷ୍ଠା ହେବାକୁ ଥିବାବେଳେ ମେଡିକାଲ କଲେଜର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଚନ୍ଦ୍ରଶେଖରପୁରସ୍ଥିତ ଇଏସ୍ଆଇ ହସ୍ପିଟାଲକୁ ବ୍ୟବହାର କରାଯିବାକୁ ନିଷ୍ପତ୍ତି ନିଆଯାଇଛି। କାର୍ଯ୍ୟକ୍ରମରେ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମଗମ୍ଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଭୁବନେଶ୍ୱରଠାରେ ନିର୍ବାଚନ ପ୍ରକ୍ରିୟାର ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟ ଭୋଟ୍ ଗଣତି ଏବଂ ଫଳାଫଳ ସାରଣୀକରଣକୁ ଅଧିକ ସୁଦୃଢ଼ ଓ ତ୍ରୁଟିଶୂନ୍ୟ କରିବା ପାଇଁ ଏକ ଉଚ୍ଚସ୍ତରୀୟ

ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଆର୍ଏସ୍ ଗୋପାଳନ ସର୍ବୋତ୍ତମ ନିର୍ବାଚନ ପଦ୍ଧତି ଏବଂ ବୈଷୟିକ ଜ୍ଞାନକୌଶଳ ସମ୍ପର୍କରେ ଆଲୋଚନା କରିଥିଲେ। ନବରଙ୍ଗପୁର ଜିଲ୍ଲାର କୋଡିଙ୍ଗାଠାରେ ନୂତନ ସିଭିଲ ଜଜ୍ କୋର୍ଟ ତଥା ଜେଏମ୍ଏଫ୍ସି କୋର୍ଟର ଶୁଭ ଉଦ୍ଘାଟନ ଆଜି ଆଭାସୀ ଜରିଆରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ଯୋଗ ଦେଇଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷାଫଳ ଆସନ୍ତାକାଲି ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟରେ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷାଫଳ ପୁସ୍ତିକା ଉନ୍ମୋଚନ କରିବେ। ଅପରାହ୍ନ 3:00 results.odisha.gov.in ଏବଂ results.digilocker.gov.inରେ ଲଗ୍ଇନ୍ କରି ପରୀକ୍ଷାର୍ଥୀମାନେ ପରୀକ୍ଷାଫଳ ଜାଣିପାରିବେ। ଚଳିତ ବର୍ଷ ପ୍ରାୟ 4,00,000 ଛାତ୍ରଛାତ୍ରୀ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଷୟରେ ପରୀକ୍ଷା ଦେଇଛନ୍ତି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ ଏନ୍ସିଇଆର୍ଟି ଦ୍ୱାରା ଦେଶର 9 ଏକକ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନରେ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ନିମନ୍ତେ ଅନୁଷ୍ଠିତ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ସିଇଇ 2026 ପାଇଁ ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆବେଦନର ଶେଷ ତାରିଖ June 5 ରହିଛି। ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନର ବିସ୍ତୃତ ସୂଚନା riebbs.ac.in ପୋର୍ଟାଲରେ ପାଇପାରିବେ। ପୁରୀ ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପନୀତି ସରିବା ପରେ ଭିତର ରତ୍ନଭଣ୍ଡାର ଗଣତି ମଣତି କାର୍ଯ୍ୟ ଆରମ୍ଭ ହୋଇଛି। ଗଣତି କାର୍ଯ୍ୟ ସନ୍ଧ୍ୟାଧୂପ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବାବେଳେ ଶ୍ରଦ୍ଧାଳୁମାନେ ବାହାର କାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଚଳିତ ମାସ 9 ପାଇଁ ଭିତର ରତ୍ନଭଣ୍ଡାର ଗଣତି କାର୍ଯ୍ୟ କରାଯିବାକୁ ଦିନଧାର୍ଯ୍ୟ ହୋଇଥିବାବେଳେ ଗତ 11 ଓ 12 ଭିତର ରତ୍ନଭଣ୍ଡାରରେ ଥିବା ରତ୍ନ ଅଳଙ୍କାରର ଗଣତି ମଣତି କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ ଜ୍ୟେଷ୍ଠ ମାସ କୃଷ୍ଣପକ୍ଷ ଚତୁର୍ଥୀ ତିଥିରେ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଶ୍ରୀଜୀଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ନୀତି ଶେଷ ହେବା ପରେ ପ୍ରାୟ ସନ୍ଧ୍ୟା 6:00 ରାତି 10 ପର୍ଯ୍ୟନ୍ତ ଏହି ନୀତି ଅନୁଷ୍ଠିତ ହେବ। ବନକଲାଗି ନୀତି ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀଜୀଉଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରାକୃତିକ ବିପର୍ଯ୍ୟୟ ଏବଂ ଆସନ୍ତା ବର୍ଷା ଋତୁକୁ ଦୃଷ୍ଟିରେ ରଖି ବନ୍ୟା ପରିଚାଳନା ପାଇଁ ପୂର୍ବ ପ୍ରସ୍ତୁତି, ନଦୀ ଓ କେନାଲ ବନ୍ଧର ଦୁର୍ବଳ ସ୍ଥାନଗୁଡ଼ିକର ମରାମତି ଓ ସୁରକ୍ଷା, 24 ଘଣ୍ଟିଆ ସହାୟତା କେନ୍ଦ୍ର, ଦୈନିକ ରିପୋର୍ଟ ପ୍ରଦାନ ଆଦି ଉପରେ ଆଲୋଚନା ହୋଇଥିଲା। ନୟାଗଡ଼ ଜିଲ୍ଲା ନିପୁଣ ଓଡ଼ିଶା ସେଲ୍ର ରାଜ୍ୟ ଉପଦେଷ୍ଟା ରିଟାମନି ବୋରାହା ନୟାଗଡ଼ ଜିଲ୍ଲା ଓଡ଼ଗାଁ ଗସ୍ତରେ ଯାଇ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏକ ବୈଠକରେ ଯୋଗ ଦେଇଛନ୍ତି। ବୈଠକରେ ବିଦ୍ୟାଳୟର ଶୈକ୍ଷିକ ସମସ୍ୟା, ନିପୁଣ ଆପ୍ ମାଧ୍ୟମରେ ପ୍ରତ୍ୟେକ ବିଦ୍ୟାଳୟକୁ ପରିଚାଳନା କରିବା ତଥା ସର୍ବାଙ୍ଗୀନ ଶିକ୍ଷଣ ଅଭିବୃଦ୍ଧି ସଂକ୍ରାନ୍ତରେ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ଅଙ୍ଗୁଳାଇଠାରେ 2 ଦିବସୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଭିଯାନ 2026 ଏବଂ ଜିଲ୍ଲା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ସାଂସଦ ବୈଜୟନ୍ତ ପଣ୍ଡା ଯୋଗଦେଇ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ନୟାଗଡ଼ ଜିଲ୍ଲା ଦଶପଲ୍ଲା ବ୍ଲକ ଅନ୍ତର୍ଗତ ଟାକରା ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ପାରମ୍ପରିକ ଔଷଧ ଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛି। ମେଳାରେ 50ରୁ ଅଧିକ ଷ୍ଟଲରେ ବିଭିନ୍ନ ଚେରମୂଳି, ଆୟୁର୍ବେଦ ଔଷଧ ଏବଂ ଚିକିତ୍ସା ପ୍ରଣାଳୀ ସଂକ୍ରାନ୍ତରେ ପ୍ରଚାର ପ୍ରସାର କରାଯାଇଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଭୋଟର ତାଲିକାର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ବନ୍ଧୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଞ୍ଜାମ ଜିଲ୍ଲାପାଳଙ୍କ ସଦ୍ଭାବନା ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବୈଠକ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ଆସନ୍ତାକାଲିଠାରୁ 29 ପର୍ଯ୍ୟନ୍ତ ପ୍ରସ୍ତୁତି, ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ସମ୍ପାଦିତ ହେବ ବୋଲି ଜଣାପଡ଼ିଛି। ବୈଠକରେ ଯୋଗ୍ୟ ମତଦାତାଙ୍କୁ ଭୋଟର ତାଲିକାରେ ସଂଯୁକ୍ତ କରିବା, ଅଯୋଗ୍ୟ ବ୍ୟକ୍ତିଙ୍କ ନାମ ତାଲିକାରୁ ବାଦ୍ ଦେବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା ଆଦି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଭୋଟର ତାଲିକା ସଂଶୋଧନକୁ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଏବଂ ଗୁଳୁଗୁଳି ଜାରି ରହିଛି। ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା 40 ଡିଗ୍ରୀରୁ ଅଧିକ ଥିବା ସୂଚନା ଆମର ହସ୍ତଗତ ହୋଇଛି। ସମ୍ବଲପୁରର ହୀରାକୁଦଠାରେ ଆଜି ଅପରାହ୍ନ 2:30 ସୁଦ୍ଧା ରାଜ୍ୟର ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି।

0: କାଳବୈଶାଖୀର ପ୍ରଭାବରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ଝଡ଼ବର୍ଷାର ସମ୍ଭାବନା ଥିବାରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ମୌସୁମୀ ବାୟୁ ଚଳିତ ମାସ ଶେଷ ସୁଦ୍ଧା କେରଳମରେ ପ୍ରବେଶ ପାଇଁ ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଚାଷୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଆସନ୍ତା ପହିଲାରୁ ଦେଶବ୍ୟାପୀ ଆରମ୍ଭ ହେବ କ୍ଷେତ ବଚାଓ ଅଭିଯାନ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନିଟ୍ ୟୁଜି ପୁନଃ ପରୀକ୍ଷା ପ୍ରସ୍ତୁତି ନେଇ ବୈଠକ। ଆସନ୍ତାକାଲି ପ୍ରକାଶ ପାଇବ ସିଏଚ୍ଏସ୍ଇ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ଫଳ। ଏବଂ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା, ହୀରାକୁଦଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲସିୟସ୍ ରେକର୍ଡ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଆଜି ଇଟାଲୀରେ ପହଞ୍ଚୁଛନ୍ତି। ରୋମ୍ରେ ଦୁଇଦିନିଆ ସରକାରୀ ଗସ୍ତ ଅବସରରେ ଶ୍ରୀ ମୋଦି ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ଆମନ୍ତ୍ରଣ କ୍ରମେ ଶ୍ରୀ ମୋଦି ଏହି ଗସ୍ତରେ ଯାଇଛନ୍ତି। ସେଠାରେ ଶୀର୍ଷ ନେତୃତ୍ୱଙ୍କ ସହ ଦ୍ୱିପାକ୍ଷିକ ଆଲୋଚନାରେ ପ୍ରଧାନମନ୍ତ୍ରୀ ଯୋଗଦେବେ। ପଞ୍ଚରାଷ୍ଟ୍ରୀୟ ଗସ୍ତର ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ସଂଯୁକ୍ତ ଆରବ ଏମିରେଟ୍ସକୁ ଯାଇଥିଲେ। ଏହାପରେ ନେଦରଲ୍ୟାଣ୍ଡ, ସ୍ୱିଡେନ୍ ଏବଂ ନରୱେ ଗସ୍ତ ଶେଷ କରି ଶ୍ରୀ ମୋଦି ଇଟାଲୀ ଯାଇଛନ୍ତି। ଇଟାଲୀ ଗସ୍ତ ଶେଷ କରି ଆସନ୍ତାକାଲି ଶ୍ରୀ ମୋଦି ଭାରତ ପ୍ରତ୍ୟାବର୍ତ୍ତନ କରିବେ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ପ୍ରଥମ ଥର ପାଇଁ ନରୱେ ଗସ୍ତ କରିଥିଲେ। ନରୱେର ଓସ୍ଲୋଠାରେ ଦୁଇ ଦେଶର ବ୍ୟବସାୟ ଓ ଗବେଷଣା ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ। ସମାବେଶକୁ ସମ୍ବୋଧନ କରି ଶ୍ରୀ ମୋଦି ଦ୍ୱିପାକ୍ଷିକ ବାଣିଜ୍ୟ ଓ ନିବେଶ କ୍ଷେତ୍ରରେ ଘଟିଥିବା ଅଭିବୃଦ୍ଧିର ଉଚ୍ଚ ପ୍ରଶଂସା କରିଥିଲେ। ଚୁକ୍ତିନାମା ପରେ ଭାରତୀୟ ବ୍ୟବସାୟୀଙ୍କ ପାଇଁ ଆନ୍ତର୍ଜାତିକ ବଜାର ଅଧିକ ବ୍ୟାପକ ହୋଇପାରୁଛି। ଭାରତ ଏବଂ ନରୱେ ଉଭୟ ପକ୍ଷ $100 ବିଲିୟନ୍ ନିବେଶର ଲକ୍ଷ୍ୟ ରଖିଛନ୍ତି। ଏହାଦ୍ୱାରା ଭାରତରେ 10 ଲକ୍ଷ ନିଯୁକ୍ତି ସୃଷ୍ଟି ହେବ। ଏଥିପାଇଁ ଉଭୟ ଦେଶର ପ୍ରୟାସ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ସମ୍ମିଳନୀରେ ଶ୍ରୀ ମୋଦି ଭାରତର ଦୃଢ଼ ଏବଂ ନିରନ୍ତର ଅର୍ଥନୈତିକ ଅଭିବୃଦ୍ଧି, ମାନବ ସମ୍ବଳ, ଦକ୍ଷ ଏବଂ ଆକାଂକ୍ଷୀ ଯୁବବର୍ଗ, ସୁଦୃଢ଼ ବ୍ୟବସାୟ ବ୍ୟବସ୍ଥା ଏବଂ ନିବେଶ ଅନୁକୂଳ ନିୟାମକ ଢାଞ୍ଚା ଉପରେ ଆଲୋକପାତ କରିଛନ୍ତି। ଦେଶର ନୀଳ ଅର୍ଥନୀତି, ଜାହାଜ ନିର୍ମାଣ, ସବୁଜ ପରିବର୍ତ୍ତନ, ନବୀକରଣୀୟ ଶକ୍ତି, ସ୍ୱାସ୍ଥ୍ୟ ପ୍ରଯୁକ୍ତି ବିଦ୍ୟା, ଗୁରୁତ୍ୱପୂର୍ଣ୍ଣ ଖଣିଜ ସାମଗ୍ରୀ ଏବଂ ଷ୍ଟାର୍ଟଅପ୍ ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକରେ ନିବେଶର ବ୍ୟାପକ ସୁଯୋଗ ରହିଛି। ଶ୍ରୀ ମୋଦି ନରୱେର ବ୍ୟବସାୟୀ ଗୋଷ୍ଠୀଙ୍କୁ ଭାରତରେ ପୁଞ୍ଜିନିବେଶ ପାଇଁ ଆହ୍ୱାନ ଦେଇଛନ୍ତି। ଉଭୟ ଦେଶର ବ୍ୟାବସାୟିକ ସମ୍ପ୍ରଦାୟ ନୂତନ ସହଭାଗିତା ଗଠନ କରିବା ସହିତ ସମ୍ପର୍କ ବୃଦ୍ଧି ପାଇଁ ମାର୍ଗ ଉନ୍ମୋଚନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସମ୍ମିଳନୀରେ ବିଭିନ୍ନ କମ୍ପାନୀର 50ରୁ ଅଧିକ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଉଭୟ ଦେଶର ବ୍ୟବସାୟ ଓ ଗବେଷଣା କ୍ଷେତ୍ରର 250ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ସମ୍ମିଳନୀ ଅବସରରେ ଭାରତ ଓ ନରୱେର ବିଭିନ୍ନ କମ୍ପାନୀ ଏବଂ ପ୍ରତିଷ୍ଠାନ ମଧ୍ୟରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ନରୱେ ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ତୃତୀୟ ପର୍ଯ୍ୟାୟରେ ସ୍ୱିଡେନ୍ରେ ପହଞ୍ଚିଥିଲେ। ଗୋଥନବର୍ଗଠାରେ ଆୟୋଜିତ ୟୁରୋପୀୟ ଶିଳ୍ପ ଗୋଲଟେବୁଲ୍ ବୈଠକକୁ ସମ୍ବୋଧନ କରିଥିଲେ। ଭଲଭୋ ଗ୍ରୁପ୍ ଦ୍ୱାରା ଆୟୋଜିତ ଏହି ବୈଠକରେ ଶ୍ରୀ ମୋଦିଙ୍କ ସହ ସ୍ୱିଡେନ୍ ପ୍ରତିପକ୍ଷ ଉଲ୍ଫ କ୍ରିଷ୍ଟର୍ସନ୍ ଏବଂ ୟୁରୋପୀୟ କମିଶନର ଅଧ୍ୟକ୍ଷ ଉର୍ସୁଲା ଭନ୍ ଡେର୍ ଲେନ୍ ଯୋଗ ଦେଇଥିଲେ। ନିଜ ସମ୍ବୋଧନରେ ଶ୍ରୀ ମୋଦି ଭାରତ ଏବଂ ୟୁରୋପ ସଂଘ ସଦସ୍ୟ ରାଷ୍ଟ୍ର ମଧ୍ୟରେ ବୃଦ୍ଧି ପାଉଥିବା ରଣନୈତିକ ସମନ୍ୱୟ ଉପରେ ଆଲୋକପାତ କରିଥିଲେ। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମାକୁ ଏକ ପରିବର୍ତ୍ତନକାରୀ ଆର୍ଥିକ ସହଭାଗିତା ଭାବରେ ସେ ବର୍ଣ୍ଣନା କରିଥିଲେ। ଏହାଦ୍ୱାରା ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା, ଉତ୍ପାଦନ ସେବା କ୍ଷେତ୍ର ଏବଂ ନିରନ୍ତର ଯୋଗାଣ ଶୃଙ୍ଖଳରେ ନୂତନ ସୁଯୋଗ ସୃଷ୍ଟି ହେବ। ଭାରତ ମଧ୍ୟପ୍ରାଚ୍ୟ ୟୁରୋପ ଅର୍ଥନୈତିକ କରିଡର ଭଳି ସଂଯୋଗୀକରଣ ପ୍ରକଳ୍ପଗୁଡ଼ିକ ଭାରତ ୟୁରୋପ ବାଣିଜ୍ୟ ସହଭାଗିତାକୁ ଅଧିକ ତ୍ୱରାନ୍ୱିତ କରିବ। ବିବିଧ ଏବଂ ସୁଦୃଢ଼ ଯୋଗାଣ ଶୃଙ୍ଖଳ ପରିସ୍ଥିତି ଉପରେ ଭାରତ ଓ ୟୁରୋପ ମିଳିତ ଭାବେ କାର୍ଯ୍ୟ କରିବା ନେଇ ଶ୍ରୀ ମୋଦି ଗୁରୁତ୍ୱ ଦେଇଥିଲେ। ଭାରତରେ ଦୂରସଞ୍ଚାର ଓ ଡିଜିଟାଲ ଭିତ୍ତିଭୂମି, କୃତ୍ରିମ ବୁଦ୍ଧିମତା, ସେମିକଣ୍ଡକ୍ଟର, ଇଲେକ୍ଟ୍ରୋନିକ୍ସ ଏବଂ ଡିପ୍ଟେକ୍ ନିର୍ମାଣ, ସ୍ୱଚ୍ଛ ଶକ୍ତି, ସହରାଞ୍ଚଳ ବିକାଶ, ସ୍ୱାସ୍ଥ୍ୟସେବା ଓ ଜୀବବିଜ୍ଞାନ ଭଳି କ୍ଷେତ୍ରରେ ସହଭାଗୀ ହେବାକୁ ପ୍ରଧାନମନ୍ତ୍ରୀ ୟୁରୋପୀୟ ଶିଳ୍ପ ନେତୃତ୍ୱଙ୍କୁ ଆମନ୍ତ୍ରଣ କରିଥିଲେ।

0: ସ୍ୱିଡେନ୍ ଗସ୍ତ ପୂର୍ବରୁ ଶ୍ରୀ ମୋଦି ନେଦରଲ୍ୟାଣ୍ଡ ଗସ୍ତରେ ଯାଇ ଦ୍ୱିପାକ୍ଷିକ ରଣନୈତିକ ଭାଗିଦାରିତାର ଭବିଷ୍ୟତ ରୂପରେଖ ପ୍ରସ୍ତୁତ ନେଇ ମତ ବିନିମୟ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଭୟ ରାଷ୍ଟ୍ର ସହଭାଗିତା ନେଇ ସମ୍ମତି ପ୍ରଦାନ କରିଛନ୍ତି। ଅର୍ଥନୈତିକ ସହଯୋଗ ଓ ପୁଞ୍ଜିନିବେଶ, ଜଳ, କୃଷି ଏବଂ ସ୍ୱାସ୍ଥ୍ୟକ୍ଷେତ୍ର, ଆଧୁନିକ ପ୍ରଯୁକ୍ତିବିଦ୍ୟା, ନବସୃଜନ, ବିଜ୍ଞାନ ଏବଂ ଶିକ୍ଷା ଆଦି ବିଭିନ୍ନ କ୍ଷେତ୍ରରେ ସହଭାଗିତା ପାଇଁ ଉଭୟ ରାଷ୍ଟ୍ର ସହମତ ହୋଇଛନ୍ତି। ଏପରିକି ଶକ୍ତି ରୂପାନ୍ତରଣ, ନିରନ୍ତର ବିକାଶ ଏବଂ ସାମୁଦ୍ରିକ କ୍ଷେତ୍ର ପାଇଁ ଉଭୟ ରାଷ୍ଟ୍ର ମିଳିମିଶି କାମ କରିବାକୁ ସମ୍ମତ ହୋଇଛନ୍ତି। ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକ ମଧ୍ୟରେ ପ୍ରତିରକ୍ଷା ସହଯୋଗ, ସୁରକ୍ଷା, ସୂଚନା ଆଦାନ ପ୍ରଦାନ, ଲୋକସମ୍ପର୍କ, ସଂସ୍କୃତି ଆଦି ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମିଳିମିଶି କାର୍ଯ୍ୟ କରିବେ ବୋଲି ସ୍ଥିର ହୋଇଛି। ବିଶ୍ୱସ୍ତରରେ ଭାରତକୁ ଏକ ପ୍ରମୁଖ ଅଂଶୀଦାର ଭାବେ ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ

0: ଗଢ଼ି ତୋଳିବାରେ ଶ୍ରୀ ମୋଦିଙ୍କର ଏହି ପଞ୍ଚରାଷ୍ଟ୍ରୀୟ ଗସ୍ତ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗରେ ଶୁଣିଲେ ଆନ୍ତର୍ଜାତିକ ସହଯୋଗକୁ ସୁଦୃଢ଼ କରୁଛି ପ୍ରଧାନମନ୍ତ୍ରୀଙ୍କ ପଞ୍ଚରାଷ୍ଟ୍ରୀୟ ଗସ୍ତ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେଶ୍ୱର ସାହୁ।
2: ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ। ଏହି ସୂଚନା ପରେ

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢ଼ୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଓ ଅଭିଯାନ। ଭୁବନେଶ୍ୱର ନଥାପନା ହେବା ESI କଲେଜ ଆଉ ହସ୍ପିଟାଲ। ଆଇବାକେଲ ବାହାରବା ଯୁକ୍ତ ଦୁଇ ପରୀକ୍ଷା ଫଲ। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମୀ ମୌସୁମୀ ବାୟୁ ପହଞ୍ଚି ପାରେ କେରଳ। ଏଥର ପୁରା ଖବର। ଦେଶର ଅର୍ଥବ୍ୟବସ୍ଥାତି ଚାଷ କ୍ଷେତ୍ରକେ ଅତ୍କା ବରକସ କରବାର୍ ଲାଗି କେନ୍ଦ୍ର ସରକାର ଭିନ୍ ଭିନ୍ ଉନ୍ନୟନମୂଳକ ଯୋଜନା କାର୍ଯ୍ୟକାରୀ କରିଛନ୍ ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ଭୁବନେଶ୍ୱରଠାରେ ଆୟୋଜିତ ପୂର୍ବାଞ୍ଚଳ ରାଜ୍ୟମାନଙ୍କର କୃଷିମନ୍ତ୍ରୀ ସମ୍ମିଳନୀତି ଯୋଗଦେଇକରି ଶ୍ରୀ ଚୌହାନ କହିଛନ୍, ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ଅତ୍କା ବଢ଼ବା। ଏ ବଛର ଓଡ଼ିଶା ଧାନଘିନା କ୍ଷେତ୍ରଟି ରେକର୍ଡ କରିଛି। ରାଇଜେ 76 ଲକ୍ଷ ମେଟ୍ରିକ ଟନ୍ର ଅତ୍କା ଧାନଘିନା ସାଙ୍ଗେ ଚାଷୀମାନଙ୍କୁ ପୂରା ଟଙ୍କା ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍।
1: धान की खरीदी में शायद 76 लाख मीट्रिक टन से ज्यादा किसानों से धान खरीदी है और पसीने की भी पूरी पूरी कीमत दी है। नंबर एक, खाद्य सुरक्षा सुनिश्चित करना है। 140 करोड़ भारतवासी अन्न के लिए, फल के लिए, सब्जी के लिए, दूध के लिए दुनिया के किसी देश की तरफ हाथ ना फैलाए, इसलिए हम आत्मनिर्भर बनेंगे। दूसरा, पोषण युक्त आहार उपलब्ध कराना है। और इससे भी आगे तीसरा जो लक्ष्य है, किसानों की बेहतर आजीविका आय बढ़ाना है, सुनिश्चित करना है वो सुखी जीवन।
0: ପୂର୍ବାଞ୍ଚଳ ରାଜ୍ୟମାନଙ୍କର ଉର୍ବର ମାଟି, ଅନୁକୂଳ ଜଳବାୟୁ ଆଉ ଚାଷୀମାନଙ୍କର ପରିଶ୍ରମର ପ୍ରଶଂସା କରିକରି ସେ କହିଛନ୍, ଏ ଅଞ୍ଚଳ ସବୁ ଦେଶରେ ଚାଷର ବିକାଶର ମୁଖ୍ୟ କେନ୍ଦ୍ର ଭାବେ ବିକଶିତ ହେବାର ସମ୍ଭାବନା ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱତି କେନ୍ଦ୍ର ସରକାର ଚାଷୀମାନଙ୍କର କମାନୀ ବଢ଼ାବାର ଆଉ ଚାଷ କ୍ଷେତ୍ରର ସର୍ବାଙ୍ଗୀନ ଉନ୍ନତି ଲାଗି ପ୍ରତିବଦ୍ଧ ଆନ୍ ବୋଲି ସେ କହିଛନ୍। ଦେଶେ ସ୍ଥାୟୀ ଚାଷ ପ୍ରଣାଳୀକେ ତହଙ୍କାବାର ଆଉ ଆଦର୍ଶ କୃଷି ମଡେଲ ଗଠନର ଆବଶ୍ୟକତାକେ ସରକାର ଜୋର ଦେଉଛନ୍। ଅତ୍ୟଧିକ ରାସାୟନିକ ସାର ବ୍ୟବହାର ଲାଗି ମାଟିର ଉର୍ବରତା ଆଉ ଚାଷ ଉତ୍ପାଦନ ପ୍ରଭାବିତ ହେଉଛି। ଚାଷ ଜମିର ସୁରକ୍ଷା ସହିତ ସନ୍ତୁଳିତ ଚାଷ ପଦ୍ଧତି ଅପ୍ନାବାର ଲାଗି ସମ୍ମିଳନୀତି କୃଷିମନ୍ତ୍ରୀ ପରାମର୍ଶ ଦେଇଛନ୍। କୃଷକ ପଞ୍ଜୀକରଣ ବ୍ୟବସ୍ଥାର ଗୁରୁତ୍ୱ ବାବଦେ ଶ୍ରୀ ଚୌହାନ କହିଛନ୍, ଏଥିର ଜରିଏ ଚାଷୀମାନଙ୍କର ଜମିନ, ପରିବାର ଆଉ ଫସଲ ବାବଦ ସବୁ ତଥ୍ୟ ଗୋଟିଏ ପ୍ଲାଟଫର୍ମଟି ମିଳିପାରବା। ଇତାର ସହିତ ଚାଷୀମାନେ ସହସ୍ତି ଋଣ ଆଉ ସରକାରୀ ସାହାଯ୍ୟ ପାଇପାରିବେ। କୃଷକ କଲ୍ୟାଣ ଲାଗି ଅଧିକାରୀମାନେ ଦାୟିତ୍ୱବୋଧ ସହିତ କାମ କରବାର୍କେ ସେ ଆହ୍ୱାନ ଦେଇଛନ୍। ପୂର୍ବ ଭାରତର ଚାଷର ବିକାଶ ଲାଗି କେନ୍ଦ୍ର ସରକାର ନୂଆ ରଣନୀତି ତିଆରି କରିଛନ୍। ଧାନ ଅମଲ ଉତ୍ରୁ ଜମିନ ଆଉ ଖାଲି ନାଇଁ ପଡ଼େ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି କ୍ଷେତ ବଞ୍ଚାଓ ଅଭିଯାନ ମୂଲ ହେବା।

ଏହି ଅଭିଯାନ ଆଇବା 1 ତାରିଖରୁ 15 ତାରିଖ ତକ ଚାଲବା ବୋଲି କେନ୍ଦ୍ର କୃଷିମନ୍ତ୍ରୀ ଶିବରାଜ ସିଂ ଚୌହାନ ଘୋଷଣା କରିଛନ୍। ଚାଷର ବିକାଶ ଲାଗି ସରକାର ଖାଦ୍ୟ ସୁରକ୍ଷା, ପୋଷଣ ସୁରକ୍ଷା, ଚାଷୀମାନଙ୍କର କମାନୀ ବଢ଼ାବାର, ଉତ୍ପାଦନ ଖର୍ଚ୍ଚା କମାବାର ଆଉ ଚାଷୀମାନଙ୍କୁ ଦରବର ଠିକ୍ ଦାମ ଦେବାର ବାଗିରେ 5 ମୁଖ୍ୟ ଲକ୍ଷ୍ୟ ଉପରେ କାମ କରୁଛନ୍। ଓଡ଼ିଶା ଆମ ଆଉ ମୁଗଫଲି ଉତ୍ପାଦନ ଥି ପୃଥିବୀର 1 ହେବାର କ୍ଷମତା ରଖିଛେ ବୋଲି ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍। ଧାନ ଅମଲ ଉତ୍ରୁ ଜମିନକେ ପଡ଼ିଆ ନାଇଁ ରଖିକିରି ଡାଲ ଚାଷ କରବାରକେ ସେ କହିଛନ୍। ପିଏମ୍ ଆଶା ଯୋଜନା ଥି ସରକାର 10% MSP ଥି ଡାଲ ଘିନ୍ବେ। ଡାଲ ମିଲ୍ ଲାଗି 25 ଲକ୍ଷ ଆଉ ତେଲ ମିଲ୍ ଲାଗି 10 ଲକ୍ଷ ଟଙ୍କା ସାହାଯ୍ୟ ମିଲ୍ବା। ନକଲି ବିହନ ଆଉ କୀଟନାଶକ ବିକ୍ବାରକେ କେନ୍ଦ୍ର ସରକାର ନୂଆ ସିଡ୍ସ ଆକ୍ଟ ଆଉ ପେଷ୍ଟିସାଇଡ୍ ଆକ୍ଟ ଆନୁଛନ୍। ନକଲି ଦରବ ବିକିଲେ ବଡ଼ ଜରିମାନା ସହିତ ଜେଲ୍ ଦଣ୍ଡ ବି ହେବା ବୋଲି ମନ୍ତ୍ରୀ ଚେତାବନୀ ଦେଇଛନ୍। ଭୁବନେଶ୍ୱରର ଓଡ଼ିଶା, ବିହାର, ଛତିଶଗଡ଼, ପଶ୍ଚିମବଙ୍ଗ ଆଉ ଝାଡ଼ଖଣ୍ଡର କୃଷିମନ୍ତ୍ରୀ ଆଉ ବରିଷ୍ଠ ଅଧିକାରୀମାନଙ୍କ ସାଙ୍ଗେ ଗୋଟିଏ ଉଚ୍ଚସ୍ତରୀୟ ବୈଠକ ଉତ୍ରୁ ସେ ଏହି ସୂଚନା ଦେଇଛନ୍। ବୈଠକଟି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଲ୍ ଉପସ୍ଥିତ ଥିଲେ। ଭୁବନେଶ୍ୱର ଅନ୍ଧାରୁଆଠାରେ ESI ମେଡିକାଲ କଲେଜ ଆଉ ହସ୍ପିଟାଲ ସ୍ଥାପନା ଲାଗି ଗଲାକାଲି ରାଜ୍ୟ ସରକାରଙ୍କର ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗ ଆଉ କେନ୍ଦ୍ର ସରକାରଙ୍କର ESIC ଭିତରେ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଅନ୍ଧାରୁଆନ ସ୍ଥାୟୀ ଭିତ୍ତିଭୂମି ତିଆରି ହେବାର ତକ ମେଡିକାଲ କଲେଜର କାମ ତୁର୍ତ୍ତି ମୂଲ କରବାର ଲାଗି ଚନ୍ଦ୍ରଶେଖରପୁର ନଥିବା ESI ହସ୍ପିଟାଲକେ ବ୍ୟବହାର କରାଯିବା। ଶ୍ରମ ବିଭାଗ ତରଫ ହସ୍ପିଟାଲକେ ଆନୁଷ୍ଠାନିକ ଭାବେ ESIC ହସ୍ତାନ୍ତର କରାଯାଇଛି। ଏହି ନୂଆ ମେଡିକାଲ କଲେଜ ସ୍ଥାପନା ହେଲେ ରାଜ୍ୟର ଶ୍ରମିକ ଆଉ ବୀମାଭୁକ୍ତ କର୍ମଚାରୀ ମାନେ ଆଇବା ଦିନେ ଅତ୍ୟାଧୁନିକ ଚିକିତ୍ସା ସେବା ପାଇପାରିବେ। ଭୁବନେଶ୍ୱର ଖାରବେଳ ଭବନ ସମ୍ମିଳନୀ କକ୍ଷନ ହୋଇଥିବା ଚୁକ୍ତି ସ୍ୱାକ୍ଷର କାର୍ଯ୍ୟକ୍ରମଟି ଶ୍ରମ ଆଉ କର୍ମଚାରୀ ରାଜ୍ୟ ବୀମା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଚିତ୍ରା ଆରୁମୁଗମ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 31 ରବିବାର ଦିନ ସକାଳ 11 ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶ ଆଉ ଦୁନିଆ ସାରା ଲୁକର ସଙ୍ଗେ ବିଚାର ବିନିମୟ କରିବେ। ଏଇଟା ତାଙ୍କର 134 ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ପ୍ରଧାନମନ୍ତ୍ରୀ ସାଧାରଣ ଲୁକର ମତାମତ ମାଗିଛନ୍। ଲୁକେ ନମୋ ଆପ୍ ଆର୍ ମାଇ ଗଭ୍ ପୋର୍ଟାଲ୍ଥି ସେମାନଙ୍କର ମତାମତ ଦେଇପାରିବେ। ଏତାର ଛଡ଼ା 1800-1170 ଡାଏଲ କରିକି ନିଜେ ନିଜର ମତାମତ ରେକର୍ଡ କରିପାରିବେ। 1923 ନମ୍ବରକେ ମିସ୍ଡ କଲ୍ ଦେଇକରି SMS ଜରିଏ ଆଇବା 29 ତକ ନିଜର ମତାମତ ଦେଇପାରିବେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ CHSE ପରିଚାଳିତ ଯୁକ୍ତ 2 ପରୀକ୍ଷା ଫଲ ଆଇବା କାଲି ବାହାରିବା ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍। ମଧ୍ୟାହ୍ନ 12:30 ପରିଷଦ କାର୍ଯ୍ୟାଳୟନ ମନ୍ତ୍ରୀ ଶ୍ରୀ ଗଣ୍ଡ ପରୀକ୍ଷା ଫଲ ପୁସ୍ତିକା ଉନ୍ମୋଚନ କରିବେ। ଉପରବେଳା 3 results.orissa.gov.in ଆଉ result.digilocker.gov.in ଥି ଲଗ୍ଇନ୍ କରିକି ଛାତ୍ରଛାତ୍ରୀମାନେ ପରୀକ୍ଷା ଫଲ ଜାଣିପାରିବେ। ଏ ବଛର ପାଖାପାଖି 4 ଲକ୍ଷ ଛାତ୍ରଛାତ୍ରୀ ଯୁକ୍ତ 2 କଳା, ବିଜ୍ଞାନ, ବାଣିଜ୍ୟ ଆଉ ଧନ୍ଦାମୂଳକ ବିଷୟ ପରୀକ୍ଷା ଦେଇଛନ୍। ସିଆଡ଼େ ମେଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଫିଲ୍ଅପ୍ ପ୍ରକ୍ରିୟା ଏ ମାସର 25 ତକ ବଢ଼ାଯାଇଛି। ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡର ସୂଚନା ଅନୁସାରେ ମେଟ୍ରିକ୍ ସହିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଲାଗି ଆବେଦନ ସମୟସୀମାକେ ବିଲ୍ ବଢ଼ାଯାଇଛି। ଏ ବଛର ମେଟ୍ରିକ୍ ରେଗୁଲାର ଆଉ ଏକ୍ସ ରେଗୁଲାର ପରୀକ୍ଷାର୍ଥୀ 8000 ଏତକା ପରୀକ୍ଷାର୍ଥୀ ଅନୁପସ୍ଥିତ ଥିଲେ ଆଉ 17055 ଜନ ଫେଲ୍ ହୋଇଥିଲେ। ସେମାନଙ୍କୁ ଫେରଥରେ ସୁଯୋଗ ଦେବାର ଲାଗି ସପ୍ଲିମେଣ୍ଟାରୀ ପରୀକ୍ଷା ଲାଗି ଫର୍ମ ଆବେଦନ କରାଯାଇଛି। ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଆଉ ପ୍ରଶିକ୍ଷଣ ପରିଷଦ NCERT ଭିନ୍ ଭିନ୍ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ ଲାଗି ଅନ୍ଲାଇନ୍ ଆବେଦନ ଆହ୍ୱାନ କରିଛି। 5 କୋର୍ସ 3 ଆଲେଖା ଲାଗି ସାଧାରଣ ପ୍ରବେଶ ପରୀକ୍ଷା CCE 2026 ଜରିଏ କରାଯିବା। ଆବେଦନ ପ୍ରକ୍ରିୟା 15 ମୁଲ ହେଇଛେ ଆଉ ଇଟା June 5 ତକ ଚାଲବା। ଆଗ୍ରହ ପ୍ରାର୍ଥୀମାନେ CEE 2026 ପୋର୍ଟାଲ ଜରିଏ ଆବେଦନ କରିପାରିବେ। ପରୀକ୍ଷା June 28 ଦିନ ସାରା ଦେଶରେ କରାଯିବା ବୋଲି NCERT ତରଫ ସୂଚନା ଦିଆଯାଇଛି। ରାଜ୍ୟ କ୍ରାଇମବ୍ରାଞ୍ଚର ମହିଳା ଆଉ ଶିଶୁ ଅପରାଧ ନିରାକରଣ ଶାଖା CAW and CW ତରଫ ନିଖୋଜ ଛୁଆମାନଙ୍କୁ ଖୋଜିବାର ଲାଗି ଆଇବା ଗୁରୁବାର 30 ତକ ଅପରେସନ୍ ଅନ୍ୱେଷଣ ମୂଲ ହେବା। ଏହି ଅଭିଯାନଟି ପୁଲିସ ଅଲଗା ରାଜ୍ୟକେ ଯାଇକରି ନିଖୋଜ ଛୁଆମାନଙ୍କୁ ଖୋଜିବା। ଏଥିଲାଗି ସବୁ ରେଞ୍ଜ IG ଆଉ DIGଙ୍କୁ CAW and CW ତରଫ ଚିଠି ଜରିଏ ଜଣାଇ ଦିଆଯାଇଛି। ରାଜ୍ୟ ପୁଲିସ ସାଙ୍ଗେ ତାଲମେଲ ରଖବାର ଲାଗି କମିଶନରେଟ୍ ପୁଲିସ ସହିତ 8 ରେଞ୍ଜକେ ଦାୟିତ୍ୱ ଦିଆଯାଇଛି। ସେମାନେ ପଶ୍ଚିମବଙ୍ଗ, ଆସାମ, ନୂଆଦିଲ୍ଲୀ ସହିତ 13 ରାଜ୍ୟକେ ଯାଇକରି ନିଖୋଜ ଛୁଆମାନଙ୍କୁ ଖୋଜିବେ। ଜ୍ୟେଷ୍ଠ ମାସର ଅନ୍ଧାରପଖର ଚତୁର୍ଥୀ ତିଥି ଅବସରରେ ପୁରୀ ଶ୍ରୀମନ୍ଦିର ମହାପୁରୁମାନଙ୍କର ବନକ ଲାଗି ନୀତି କରାଯିବା। 2 ଭୋଗମଣ୍ଡପ ନୀତି ଶେଷ ହେବାର ଉତ୍ରୁ ବେଲବୁଡ଼ର 6 ରାତି 10 ତକ ଏହି ନୀତି କରାଯିବା। ବନକ ଲାଗି ନୀତି ଗୋଟିଏ ଗୁପ୍ତ ନୀତି ହୋଇଥିବାରୁ ମହାପୁରୁମାନଙ୍କର ସର୍ବସାଧାରଣ ଦର୍ଶନ 4 ଲାଗି ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫ ସୂଚନା ଦିଆଯାଇଛି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଲାଗି 3 ରଥର 42 ଚକର ତିଆରି କାମ ଶେଷ କେବେ ପହଞ୍ଚିଛି। ଭୋଇ ସେବକମାନଙ୍କର ଦେଖରେଖତି ସିଙ୍ଗଡ଼ା ପିଟା କାମ ଶେଷ

ରଥ ଖଳାନ ମହାରଣା ସେବକମାନେ ଦୁଇଟା ଧୂଳିଦଣ୍ଡା ତିଆରି କରୁଛନ୍, ଗୋଟେ ଛାର ପରିଛା ଶେଷ ହେଇଥିବାର ବେଲେ ଆରଟା ତିଆରି ଚାଲିଛେ। ଦୋଳବେଦିନ ତିଆରି କରାଯାଇଥିବା ଅସ୍ଥାୟୀ କମାରଶାଳାନ ଓଝା ସେବକମାନେ ତିନି ରଥର ଦଣ୍ଡ କଣ୍ଟା ତିଆରି କାମ ଜାରି ରଖିଛନ୍। ଦୋଳବେଦିନ ମହାପୁରୁମାନଙ୍କର ସ୍ନାନଯାତ୍ରା ଆଉ ରଥଯାତ୍ରା ଥି ପୂଜାନୀତି ଲାଗି କୁରୁମ୍ ପିଢ଼ା ବିଜେ ଡୋରି ଆଉ ପୈତା ପ୍ରସ୍ତୁତି ଲାଗି ପ୍ରକ୍ରିୟା ମୂଲେଇଛେ। ବୌଦ୍ଧ ଜିଲ୍ଲାନ ଜନଭାଗିଦାରୀ ଅଭିଯାନ ମୂଲେଇଛି। ଜିଲ୍ଲାର ବୌଦ୍ଧ, ହରବଙ୍ଗା ଆଉ କଣ୍ଟାମାଲ ବ୍ଲକ୍ନ ଆଦିମ ଜନଜାତି ଆଦିବାସୀ ବହୁଳ ଗାଁମାନଙ୍କେ ଆଇବା 25 ତାରିଖ ତକ ଖେପ୍ ଖେପ୍ କରି ଇ ଅଭିଯାନ କରାଯିବା। ଜନଜାତି ସମ୍ପ୍ରଦାୟର ସଶକ୍ତିକରଣ, ସେମାନଙ୍କର ଐତିହ୍ୟର ସୁରକ୍ଷା ଆଉ ଅଧିକାରକେ ସୁନିଶ୍ଚିତ କରବାରଟା ହେଉଛି ଇତାର ମୂଳ ଲକ୍ଷ୍ୟ। ତୃଣମୂଳ ସ୍ତରନ ଲୋକମାନଙ୍କର ସକ୍ରିୟ ଭାଗିଦାରୀ ସହିତ ଇତାକେ କାର୍ଯ୍ୟକାରୀ କରାଯାଉଛି। ରାଜ୍ୟର ବଡ଼ଭାଗି ଜାଗାନ ଗରମ ଆଉ ଗୁଲଗୁଲି ପାଗ ଲାଗି ରହିଛି। ପଶ୍ଚିମ ଓଡ଼ିଶାର ବଡ଼ଭାଗି ଜାଗାନ ତାପମାତ୍ରା 40 ଡିଗ୍ରୀ ଉପରେ ରହୁଥିବାର ସୂଚନା ଆମକୁ ମିଳିଛି। ସୁନ୍ଦରଗଡ଼ ସହିତ ରାଜ୍ୟର 8 ଜିଲ୍ଲାର କେତେଟା ଜାଗାନ କାଲବୈଶାଖୀର ବୋଲି ଧୋକାଗଡ଼ିର ଅନୁମାନ କରାଯାଇଛି। ସେଆଡ଼େ ମୌସୁମୀ ବାୟୁ ଇ ମାସର ଶେଷ ତ କେରଳମ୍ ନ ପହଞ୍ଚିବାର ଲାଗି ପାଗ ଅନୁକୂଳ ରହିଛି ବୋଲି ପାଣିପାଗ ବିଭାଗ ତରଫ ସୂଚନା ଦିଆଯାଇଛି। ବିକଶିତ ଭାରତ ଲକ୍ଷ୍ୟ ପୂରା କରବାର ଦିଗେ ଚାଷ ଆଉ ଚାଷୀମାନଙ୍କର ଗୁରୁତ୍ୱ ଆଇବା ଦିନେ ଆହୁରି ବଢ଼ବା ବୋଲି କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ମାଟିର ସ୍ୱାସ୍ଥ୍ୟ ରକ୍ଷା ଲାଗି ମୂଲ କରାଯିବା କ୍ଷେତ ବଞ୍ଚାଓ ଅଭିଯାନ। ଭୁବନେଶ୍ୱରନ ଥାପନା ହେବା ESI କଲେଜ ଆଉ ହସ୍ପିଟାଲ। ଆଇବା କାଲି ବାହାରବା ଯୁକ୍ତ 2 ପରୀକ୍ଷା ଫଲ। ଆଉର୍ ରାଜ୍ୟର ଭିନ୍ ଭିନ୍ ଜାଗାନ ଜାରି ରହିଛେ ଗରମ। ମାସର ଶେଷ ତକ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିପାରେ କେରଳ। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

0: आकाशवाणी संबलपुर।
1: ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ଆକାଶବାଣୀ

ରାଉଣ୍ଡରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ପଞ୍ଚରାଷ୍ଟ୍ରୀୟ ଗସ୍ତର ଶେଷ ପର୍ଯ୍ୟାୟରେ ଯିବେ ଇଟାଲୀ। ଛତିଶଗଡ଼ର ବସ୍ତର ଡିଭିଜନ ଆଗାମୀ 5 ବର୍ଷ ମଧ୍ୟରେ ଦେଶର ସବୁଠାରୁ ବିକଶିତ ଆଦିବାସୀ ଅଞ୍ଚଳରେ ପରିଣତ ହେବ କହିଲେ ସ୍ୱରାଷ୍ଟ୍ରମନ୍ତ୍ରୀ। ଭୁବନେଶ୍ୱରଠାରେ ପୂର୍ବାଞ୍ଚଳ କୃଷି ସମ୍ମିଳନୀ ଅନୁଷ୍ଠିତ। ଦେଶବ୍ୟାପୀ ଆସନ୍ତା 1ରୁ 15 ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ କ୍ଷେତ ବଚାଅ ଅଭିଯାନ, କେନ୍ଦ୍ର କୃଷିମନ୍ତ୍ରୀଙ୍କ ଘୋଷଣା। ନିଟ୍ ୟୁଜି 2026 ପୁନଃ ପରୀକ୍ଷା ନେଇ ନୂଆଦିଲ୍ଲୀଠାରେ ଶିକ୍ଷାମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପରଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ରାଜସ୍ଥାନ ରୟାଲ୍ସ। ସମ୍ବାଦ ଶେଷ ହେଲା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ସୁନ୍ଦରଗଡ଼ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ସମ୍ବାଦଦାତା ବସନ୍ତ କୁମାର ଜେନା। ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ସୁନ୍ଦରଗଡ଼ ଜିଲ୍ଲାରେ ମତଦାତା ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ୍ଆଇଆର୍ ପ୍ରକ୍ରିୟା ଖୁବ୍ ଶୀଘ୍ର ଆରମ୍ଭ ହେବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ନିର୍ବାଚନ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବାରମ୍ବାର ବୈଠକ ହେଉଛି ଏବଂ ବୁଥସ୍ତରୀୟ ଏଜେଣ୍ଟଙ୍କ ତାଲିକା ଦାଖଲ ପାଇଁ କୁହାଯାଇଛି। ଚଳିତ ମାସ 20-29 ମଧ୍ୟରେ ପ୍ରଶିକ୍ଷଣ ଓ ମୁଦ୍ରଣ କାର୍ଯ୍ୟ ହେବାକୁ ଥିବାବେଳେ ମେ 30 ତାରିଖରୁ 28 ଜୁନ୍ ପର୍ଯ୍ୟନ୍ତ BLO ମାନେ ଘରେ ଘରେ ଯାଇ ଫର୍ମ ବଣ୍ଟନ କରିବେ। 5 ଜୁଲାଇରେ ଖସଡ଼ା ଭୋଟର ତାଲିକା ପ୍ରକାଶ ପାଇବ। ଦାବି ଓ ଆପତ୍ତି ଦାଖଲ ପାଇଁ 4 ଅଗଷ୍ଟ ପର୍ଯ୍ୟନ୍ତ ସମୟ ଦିଆଯିବ ଏବଂ 6 ସେପ୍ଟେମ୍ବରରେ ଅନ୍ତିମ ଭୋଟର ତାଲିକା ପ୍ରକାଶ କରାଯିବ। ଏ ନେଇ ସୁନ୍ଦରଗଡ଼ ଅତିରିକ୍ତ ଜିଲ୍ଲାପାଳ ସୁରେଶ ପଟ୍ଟନାୟକ ସୂଚନା ଦେଇଛନ୍ତି।
2: ମୁଖ୍ୟ ନିର୍ବାଚନ କମିଶନଙ୍କର ଆଦେଶ ମୁତାବକ ଆପଣଙ୍କର ସମସ୍ତ ରାଜନୈତିକ ଦଳକୁ ଡାକିକି ବୈଠକ କରାଇ କୋଉ ଭଳିଆ କରାଯିବ, କୋଉ ଭଳିଆ ଫର୍ମ ଦିଆଯିବ ଲୋକଙ୍କୁ, ଆଉ ଲୋକଙ୍କୁ ଗୋଟେ ଆଣିଥିଲା ପରେ ନେକ୍ସଟ ପ୍ରୋସେସ କ'ଣ କରାଯିବ ସେଟା ବି କୁହାଯାଇଛି। 2 ନମ୍ବର ଏରିଆର ମାନଙ୍କର ଟ୍ରେନିଂ ବି ଅଲରେଡି ସରିଯାଇଛି, ତାପରେ ସେମାନେ ତାଙ୍କର ଲେବୁଲରେ BLO ମାନଙ୍କୁ ପୁଣି ଆଉ ଥରେ ଟିକେ ରିଫ୍ରେସ୍ କରିବେ, ଆଉ ଥରେ ଟ୍ରେନିଂ ଦେବେ। ତ ବର୍ତ୍ତମାନ ଆମେ ଭେଣ୍ଡରକୁ ଫର୍ମ ପ୍ରିଣ୍ଟିଂ ପାଇଁ ଅଲରେଡି କାର୍ଯ୍ୟ ଦେଇ ସାରିଛୁ, ସେଇଟା 6-7 ଦିନ ଭିତରେ ଆସିଯିବ। ତାପରେ ପଲିଟିକାଲ ପାର୍ଟି ମାନଙ୍କୁ ପୁଣି ଅନୁରୋଧ କରାଯାଇଛି, କିଛି ସେମାନେ ତାଙ୍କର ବୁଥ ଲେବୁଲ ହେଡ୍ଙ୍କର ମାନେ ଆପଏଣ୍ଟମେଣ୍ଟଟା କରିନାହାନ୍ତି, ସେଟା ଶୀଘ୍ର କରିଦେବେ ବୋଲିକି। ଆଉ ଇନ୍ ଦ ମିନ୍ ଟାଇମ୍ ଆମର ସେନ୍ସସ୍ କାମ ମଧ୍ୟ ସକ୍ସେସଫୁଲି କମ୍ପ୍ଲିଟ୍ ହେଇଯାଇଛି, ଆଉ ଗୋଟେ ଭଲ ଇଲେକ୍ଟ୍ରାଲ ରୋଲ୍ ପ୍ରିପାରେସନ କରିବା ପାଇଁ ଆମେ ଆମ ଲେବୁଲରେ ଯଥାସମ୍ଭବ ଚେଷ୍ଟା କରୁଅଛୁ।
1: ରେଡ୍କ୍ରସ ସୋସାଇଟି ରାଉରକେଲା ସିଟି ଶାଖା ପକ୍ଷରୁ ବିଶ୍ୱ ରେଡ୍କ୍ରସ ଦିବସ ପାଳିତ ହୋଇଯାଇଛି। ଉଦିତ ନଗରସ୍ଥିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ରାଉରକେଲା ମହାନଗର ନିଗମ ଆୟୁକ୍ତ ଦିନା ଦସ୍ତଗିର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତୀୟ ରେଡ୍କ୍ରସ ସଂଗଠନ ରକ୍ତଦାନ ଶିବିର, ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସହାୟତା, ପ୍ରାଥମିକ ଚିକିତ୍ସା ପ୍ରଶିକ୍ଷଣ ଓ ସ୍ୱାସ୍ଥ୍ୟ ସଚେତନତା ଭଳି ବିଭିନ୍ନ ସେବାମୂଳକ କାର୍ଯ୍ୟ କରୁଛି ବୋଲି କହିଥିଲେ। ରାଜ୍ୟ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ରାଉରକେଲା ଗସ୍ତରେ ଆସି ବିଭିନ୍ନ ଜନକଲ୍ୟାଣମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ସେ ବିଭିନ୍ନ ପ୍ରକଳ୍ପ ସ୍ଥଳ ପରିଦର୍ଶନ କରି ପ୍ରକଳ୍ପର ବାସ୍ତବ ସ୍ଥିତି ସମୀକ୍ଷା କରିଥିଲେ ଏବଂ ହିତାଧିକାରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। 31ତମ ରାଉରକେଲା ଉନ୍ନୟନ ବୈଠକରେ ଅଧ୍ୟକ୍ଷତା କରି ସେ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହାସହ ରାଉରକେଲା ମହାନଗର ନିଗମ ଓ ରାଉରକେଲା ସ୍ମାର୍ଟ ସିଟି ଲିମିଟେଡ୍ର ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ଅବଗତ ହୋଇଥିଲେ। 2047 ସୁଦ୍ଧା ଭାରତ ଏବଂ 2036 ସୁଦ୍ଧା ଓଡ଼ିଶା ବିକଶିତ ହେବାରେ ରାଉରକେଲାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ ବୋଲି ସେ କହିଥିଲେ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଦର୍ଲିପାଲିସ୍ଥିତ NTPC ତାପସ ବିଦ୍ୟୁତ୍ କେନ୍ଦ୍ର ଗସ୍ତ କରି ସେଠାରେ ଚାଲିଥିବା ବିଭିନ୍ନ ବିକାଶମୂଳକ ପଦକ୍ଷେପର ସମୀକ୍ଷା କରିଛନ୍ତି। କାରଖାନା ପରିଦର୍ଶନ ପରେ ସେ ଅଧିକାରୀମାନଙ୍କ ସହ ଭିତ୍ତିଭୂମି ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଓ ପ୍ରକଳ୍ପ ସହିତ ଜଡ଼ିତ ବିଭିନ୍ନ କାର୍ଯ୍ୟକଳାପ ନେଇ ଆଲୋଚନା କରିଥିଲେ। ବ୍ରାହ୍ମଣୀ ନଦୀ ଉପରେ ବେଦବ୍ୟାସଠାରେ ବହୁ ପ୍ରତୀକ୍ଷିତ କଂକ୍ରିଟ୍ ପାଦଚଲା ଓ ସାଇକେଲ ପୋଲ ନିର୍ମାଣ ପାଇଁ ପଥ ପରିଷ୍କାର ହୋଇଛି। ପ୍ରଶାସନିକ ଅନୁମୋଦନ ମିଳିବା ପରେ ଓଡ଼ିଶା ସେତୁ ଓ ନିର୍ମାଣ ନିଗମ OBCC ଟେଣ୍ଡର ପ୍ରକ୍ରିୟା ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। କାର୍ଯ୍ୟାଦେଶ ମିଳିବା ପରେ

0: 24 ମାସ ମଧ୍ୟରେ କାମ ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ କୁଲଟା ପଞ୍ଚାୟତ ପରିସରରେ ଏକ ବିଶାଳ କୃଷକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ହଜାରେରୁ ଅଧିକ କୃଷକ ଯୋଗ ଦେଇ ଆଧୁନିକ କୃଷି ପ୍ରଣାଳୀ, ଉନ୍ନତମାନର ବୀଜ ବ୍ୟବହାର ଓ ଅଧିକ ଉତ୍ପାଦନ ପାଇଁ ନୂତନ କୃଷି ପଦ୍ଧତି ସମ୍ପର୍କରେ ସଚେତନ ହୋଇଥିଲେ। ରାଉରକେଲା ସହରର ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟାପକମାନଙ୍କୁ ନେଇ ଗଠିତ ମଞ୍ଚ ମନ୍ଥନ ଆନୁକୂଲ୍ୟରେ ଓଡ଼ିଶା ବଜେଟ୍ 2026-27 ଶୀର୍ଷକ ବୌଦ୍ଧିକ ଆଲୋଚନା ସେକ୍ଟର 4 ରାଉରକେଲା ମହାବିଦ୍ୟାଳୟରେ ଆୟୋଜିତ ହୋଇଯାଇଛି। ଏହି ଆଲୋଚନା ଚକ୍ରରେ ରଘୁନାଥପାଲି ବିଧାୟକ ଦୁର୍ଗାଚରଣ ତନ୍ତୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିପାରିବେ ଅନୁଗୁଳ ଜିଲ୍ଲା ସମ୍ପର୍କରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
4: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚାଷବାସ।

0: ଗୁରୁବାର ଦାଦା ଜୁହାର
1: ଛିଲି ରେ ନନି ଲକ୍ଷ୍ମୀ ଜୁହାର ଜୁହାର ଜୁହାର
0: ଦେଖିଲୁ କାଲ ଭେଟ ପଡ଼ିଥିଲୁ ଫିର ଆଜ ପଢ଼ିଲୁ
1: ହଇ ଯେତିକି ଭେଟ ହେଲେ ହେତକି ବନେ ବୋଲନୁ ନୂଆ ନୂଆ ଜ୍ଞାନ କୌଶଳର କଥା ଜାଣି ହେସି କଥାବାର୍ତ୍ତା ଗୋଟେ ହେଲେ କେ ନୂଆ କଥା ବି ଜାଣି ହେସି
0: ହଏ ଯେ ଦାଦା ଇ ଖରା ଦିନେ ତଣ୍ଟି ଖାଲି ଶୁଖି ଯାଉଛେ
1: ତଣ୍ଟି ଶୁଖି ଯିବାର କଥା କହେସୁ ଯେନ୍ ପ୍ରକାର ତପ ଦଉଛେ ତାର ସୁକେ ତ ଓଡ଼ୁଆ କଥା ନନି
0: ହଏ ଇ ଚାଷ କେନ୍ତା କରି ହବ ଯେ ବୁଆ ମୋକେ ବଡ଼ା ମୁଡ଼ ଦୁଃଖା ଲାଗୁଛେ ଦାଦା
1: ଚାଷ ତ ହେବା ବୋଲନୁ ପେନ୍ ଫୁଟେ ଖେଳେ ଚାଷ ମାନେ ହଉ କି ଗଛ ଲତା ହଉ ପେନ୍ ଫୁଟେ ହେଲା ମୂଳ କଥା
0: ହଏ ଇ ପେନ୍ ଫୁଟେ ଖେଳେ ଏକା ଆମର ଜୀବନ ବି ବସି ଆର ଆମର ଜୀବନ ଅଛେ ବୋଲେ ଚାଷ କାମ ଖଣେ କରସୁ
1: ଚାଷ କାମ ଖଣେ କରସୁ ତ ବେଲୁ ମାତ୍ର ପାଣିର ସୁବ୍ୟବହାର କରବାଟା ହଉଛି ଆମର କାମ
0: କେନ୍ତା କରି ଦାଦା ଆମେ ଏଇଟା ପାଣିର ସୁବ୍ୟବହାର କରିପାରମା
1: ଦେଖ ଦେଖ ନନି କେତେ ଗୁରା ସୁବିଧା ମାନେ ଆସଲା ନା ଏବେ ଦେଖ ଆମେ ଶାଗ ଡାଲ କମାଲେ ବଲ ଆମ ପଣସ ରୂପଲେ ଆମେ ବେରାତିକେ ଏମିତି ପେନ୍ ବୁଲଉଥିଲୁ ନହେଲେ ବାଲ୍ଟି ବାଲ୍ଟି ନେଇକରି ଦଉଥିଲୁ ଏବର କାଲକେ ବଲନୁ ପାଇପ୍ ନେ କଣା କଣା ମାନେ ଅଛେ ନା ବଲ ପେନ୍ ଥପ୍ ଥପ୍ ଥପ୍ ଥପ୍ ଥିପୁଥିସି ଏଟାକେ ଡ୍ରିପ୍ସ ବୋଲସନ୍ ବୋଲନୁ ହଇ ଯେତକି ଦରକାର ହେତକି ପେନ୍ ଥିପୁଥିବା ହଇ ତ ଆଗର ପରା ହେନ୍ତି ଆମେ ପେନ୍ ବୁହୁଲଉଥିମୁ କେତେ କେତେ ପେନ୍ ପଲେଇ ଯାଉଥିବା ଇ ପରା କଥା ନେଇ ଏନା
0: ଏଇ ସେ ବୁନ୍ଦା ବାଗିର ବୁନ୍ଦ ବୁନ୍ଦ ହି ଯେନ୍ ପେନ୍ ପଡ଼ସି ହେଟା ବୋଲୁଛୁ କେ ତୁଇ
1: ହଇ ଆର ଗୋଟେ କଥା ନନି ଇ ଆମେ ଦେଖନୁ ଆମେ ଆମର ଚାଷ କଲା ବେଳେ ଇ ପେନ୍ ଆମ ଡୁଲି ମନ୍ତି ଦେଶୀ ଧାନ କରୁଥିଲୁ ଇ ଆଠେକ ଡେଙ୍ଗ ଜଙ୍ଗେକ ଡେଙ୍ଗ ପେନ୍ ଭରି ଦଉ ଆମେ ଏବେ ହେ କଥା ନେଇ ଏନା ଏବେ ଦେଖ ଡୁଲି ମନେ ତ ସମାନ ହେଲା ଯେତକି ଦରକାର ହେତକି ପେନ୍ ଭରୁଛୁ ଆମେ ହଇ ଆର ଅଧିକ ପେନ୍ ଆମେ ନେଇ ରଖବାର ତ ଏମିତି କରି ଆମେ ପେନ୍ ର ବୋଲନୁ ଯଦି ଚାଷ କାମରେ ସୁବିନିଯୋଗ କରମୁ ଆମର ଜଳ ସଙ୍କଟ ବି ଦୂର ହେବା ଆରୁ ଆମେ ବନେ କରି ଚାଷ କରି ପାରମୁ
0: ଇଟା ତୋର ଆର ମୋର କଥା ଆର ଆମର ଯେନ୍ ଚାଷୀ ଦାଦା ନନି ମାନେ ଶୁଣୁଛନ୍ ହେମାନେ ବି ଇ କଥା କେ ମାନବେ ବୋଲି ଆମେ ଭାବୁଛୁ
1: ମାନବାଟା ତ ମାନବେ ବୋଲନୁ ମାନିକରି କାମେ ବି ଲଗାବେ
0: ହଇ
1: ହଇ ଇଟା ତ ତିଆର କଥା ମାନେ କହିଲୁ।

0: ଗାନା ତ ଶୁଣୁ ବନୁ ତ ଇ ଶିଳ୍ପୀ ଦଦା ମାନଙ୍କର ପରିଚୟ କେନେ ଦେବା
1: ଆମେ ଦମୁ
0: ତ ଇ ଶିଳ୍ପୀ ଦଦାର ନାଁ ଛନେ କହିଦେଲେ ବନେ ହେତା
1: ଶିଳ୍ପୀ ଦଦାର ନାଁ ନିର୍ମଳ ନାୟକ ଆର୍ ତାଙ୍କର ଦଲବଲ
0: ତ

0: ଗୋଟେ ଗୀତ ଶୁଣିଲୁ ବୋଲୁ ତୋର ମୋର ତରଫୁ ଧନ୍ୟବାଦ ଗୋଟେ ଦେମା।
1: ହଁ, ଏ କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଶିଳ୍ପୀ ଦଦା କେ ଗୋଟେ ଧନ୍ୟବାଦ ଦେଲୁ।
0: ହଁ, ତ ଧନ୍ୟବାଦ ଦେଲା ଭିତରେ ନନି ତୋ ବିଶେଷଜ୍ଞ ଆଜ୍ଞା ବି ଖେଟିଲେ ନା, ତୋ ବିଶେଷଜ୍ଞ ଆଜ୍ଞା ସଙ୍ଗେ ଆମର ଦଦା ଗୋଟେ କଥାବାର୍ତ୍ତା ହଉଛେ, ତୁ ଆର ମୁଇଁ ବସିକରି ଶୁଣ।
1: ହଁ, ନୂଆ ନୂଆ ଜ୍ଞାନ କୌଶଳର କଥା, ନୂଆ ନୂଆ କଥା ନେଇ ଶୁଣିଲେ ଚାଷ କାମକେ କେନ୍ତା ଆଗକେ ନମା।
0: ଇ ଜ୍ଞାନ କୌଶଳ ଲଗେଇକରି ଶୁଣିଲେ ଆମର ଚାଷ ବି ଦ୍ୱିଗୁଣା ହେବା।
1: ହଁ
2: ଶ୍ରୋତା ବନ୍ଧୁ, ଆଜି ଆମର ବୈଠକରେ ଧାନ ଫସଲରେ ସମନ୍ୱିତ ପୋକ ପରିଚାଳନା କରବାର ବିଷୟ ନେଇକରି ଆଲୋଚନା କରବା ଲାଗି ଆଜ୍ଞା ଜଣେ ଆସିଛନ୍। ବିଶେଷଜ୍ଞ ଆଜ୍ଞାଙ୍କ ନାଁ ହେଲା ଡକ୍ଟର ସନ୍ଦୀପ କୁମାର ନାୟକ। ଆଜ୍ଞା ସହଯୋଗୀ ଅଧ୍ୟାପକ କୀଟତତ୍ତ୍ୱ ବିଜ୍ଞାନ କୃଷି ମହାବିଦ୍ୟାଳୟ ଭବାନୀପାଟଣାରେ କାମ କରସନ୍। ତ ଆଜ୍ଞା ଆପଣଙ୍କେ ଆମର ବୈଠକକେ ସ୍ୱାଗତ ଆର୍ ଜୁହାର।
3: ଧନ୍ୟବାଦ, ଜୁହାର।
2: ତ ଆଜ୍ଞା ଆମର ଯେନ୍ ବିଷୟ ଅଛି ଆଜି, ଧାନ ଫସଲରେ ସମନ୍ୱିତ ପୋକ ପରିଚାଳନା।
3: ଆଜ୍ଞା,
2: ତ ଆଜ୍ଞା ସମନ୍ୱିତ ପୋକ ପରିଚାଳନା ବୋଲେ କାଣା? ଆଜ୍ଞା,
3: ଆମର ରାଜ୍ୟ ଓଡ଼ିଶାର ଧାନଟା ଗୋଟେ ମୁଖ୍ୟ ଫସଲ ହେ। ଏ ଧାନ ଫସଲରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ପୋକ ଲାଗ୍ସନ୍ ଆଉ ସେମାନେ ବହୁତ କ୍ଷତି କରିଥିସନ୍। ତ ସେଇ ପୋକ ପରିଚାଳନା କରବାର୍ ଲାଗି ଆମର ଉଦ୍ଦିଷ୍ଟ ଯେତେ ଜଣାଶୁଣା ପଦ୍ଧତି ଗୁଡ଼ା ଅଛେ, ଯେନ୍ଟାକି ପାରମ୍ପରିକ ଚାଷ କହୁନ୍, ଯାନ୍ତ୍ରିକ ପଦ୍ଧତି କହୁନ୍, ଭୌତିକ ପଦ୍ଧତି କହୁନ୍, ଜୈବିକ ପଦ୍ଧତି କହୁନ୍, ତ ସେଇଗୁଡ଼ାକେ ଆମେ ଏକାଠି କରିକିରି କେନ୍ତାକିରି ଆମେ ପୋକକେ ଗୋଟେ ନିର୍ଦ୍ଦିଷ୍ଟ ସୀମା ଭିତରେ ରଖମା, ଯାହାର ଦ୍ୱାରା କି ଆମର ଫସଲକେ ଆମେ ସୁରକ୍ଷା ଦେଇପାରମା ଆଉ କମ୍ ଖର୍ଚ୍ଚରେ ଅଧିକ ଅମଳ କରିପାରମା, ସେଇଟାକେ ଆମେ କହିସୁଁ ସମନ୍ୱିତ ପୋକ ପରିଚାଳନା।
2: ତ ଯାହା ହଉ ଆଜ୍ଞା, ଆପଣ ଯେତିକି ବେଲେ କହିଲେ ଯେ ସମନ୍ୱିତ ପୋକ ପରିଚାଳନା କାଣା ସେ ବିଷୟ ଯଦି ବୁଝେଲା ବେଲକେ, ଆପଣ ଗୋଟେ କଥା କହିଲେ ଯେ ପାରମ୍ପରିକ ଯେନ୍ ପଦ୍ଧତି ଅଛେ ତାକେ ନେଇକରି କେନ୍ତା କରି ଆମେ ପରିଚାଳନା କରିପାରମା ଯେନ୍ ଆମର ପୋକକେ।
3: ଆଜ୍ଞା,
2: ସେ ବିଷୟ ଯଦି ଦୁଇପଦ କହିଦିଅନ୍।
3: ପାରମ୍ପରିକ ଚାଷ ପରିଚାଳନା ମାନେ ହେଲା, ଆମେ ଯେନ୍ ପୁରୁଣା ଚାଷୀମାନେ ଭାଇମାନେ ବହୁତ ଆଗରୁ ଯେନ୍ ସବୁ ପଦ୍ଧତିରେ ସେମାନେ ଚାଷ କରି ଆସୁଛନ୍ ଫସଲର ଅମଳ ବଢ଼ାବାର୍ ଲାଗି, ସେଇ ପଦ୍ଧତିକେ ଆମେ ଟିକେ କେନ୍ତା ଠିକ୍ରେ କରିପାର୍ମା, ଠିକ୍ ସମୟରେ କରିପାର୍ମା, ସେଇ ପଦ୍ଧତିଟା ହେଲା ଆମର ପାରମ୍ପରିକ ଚାଷ ପଦ୍ଧତି। ଯେନ୍ଟାକି ଆମେ ଖରାଟିଆ ଚାଷ ବହୁତ ଚାଷୀ କରୁଛନ୍, ଯେତେବେଳେ ଏପ୍ରିଲ ମେ ମାସରେ ବର୍ଷା ଟିକେ ହେଇଯାଉଛେ ସେହି ସମୟରେ ଯଦି ଆମେ ମାଇଟ୍କେ ଭଲ ଭାବରେ ଗଭରିଆ ହେଇକରି ଚାଷ କରିଦେମା, ଯେନ୍ ଆମର ମାଇଟ୍ ଭିତରେ ପୋକ ମାନେ ଥିବେ, ତାଙ୍କର ଅଣ୍ଡା ଅବସ୍ଥା ଥିବା, ଶୁକ ଥିବା, କିମ୍ବା ତାଙ୍କର କୁଷା ଅବସ୍ଥାରେ ଥିବେ, ସେମାନେ ମାଟି ଉପରକେ ପଲେଇ ଆଇବେ, ଆଉ ଯେନ୍ ଟାଣ ଖରା ଥିବା ଏପ୍ରିଲ ମେ ମାସେ ସେଥିରେ ସେମାନେ ମରିଯିବେ। ତାର ସଙ୍ଗେ ସଙ୍ଗେ ଯେନ୍ ପୋକ ସମସ୍ୟା ଦୂର ହେବାର ସଙ୍ଗେ ସଙ୍ଗେ ଆମର ଯେନ୍ ଘାସ ବିର୍ଗରା ରହିଯାଉଛେ ସେମାନେ ବି ଆମର ଖରାରେ ନଷ୍ଟ ହୋଇଯିବେ। ତାପରେ ଆମର ମାଟିଟା ହାଲକା ହେବା, ତାପରେ ସେଥିରେ ଆମର ପାଣି ଧରବାର ଶକ୍ତି ବଢ଼ିଯିବା ମାଟିର। ସେଥିଲାଗି ଚାଷୀ ଭାଇମାନେ ନିଶ୍ଚୟ ଭାବରେ ଖରାଟିଆ ଚାଷଟା କରୁନ୍। ତାର ସଙ୍ଗେ ସଙ୍ଗେ ଆମର ଯେନ୍ ହୃଷ୍ଟପୃଷ୍ଟ ପୋକ ସହନଶୀଳ ଥିବା ଧାନ କିସମ ଆମେ ବ୍ୟବହାର ଯଦି କର୍ମା ସେଥିରେ ଆମର ପୋକ କମ୍ ଲାଗିବେ। ତାପରେ ଆମେ ମଞ୍ଜି ଯେତେବେଳେ ବାଛଲା ତାପରେ ଆମେ ତାକେ ବିଶୋଧନ କର୍ମା, ବିଶୋଧନ କରବାର୍ ଲାଗି ହେଲେ ଆମକେ ବହୁତ ଖର୍ଚ୍ଚଟା କମିଯିବା। ସେଥିରେ ଆମର ସାଧାରଣତଃ ଇମିଡାକ୍ଲୋପିଡ୍ କିମ୍ବା ଆମର ଥାୟୋମିଥାକ୍ସମ 5 ml ରୁ 7 ml ଯଦି ଆମର ଧାନ ମଞ୍ଜିରେ ଗୋଳେଇ ଦେମା ଆଉ ତାକେ ଯଦି ଆମେ ବୁନ୍ମା ବୋଲେ କାଣା ହେବା, ସେ ଯେନ୍ ଆମର ମଞ୍ଜିରେ ଥିବା ପୋକମାନେ ବି ମରିଯିବେ, ତାପରେ ଯେନ୍ ମାଟିରେ ଥିବେ ପୋକମାନେ ବି ଯେହେତୁ ଏଥିରେ ବିଷଟା ଲାଗିଛେ ମଞ୍ଜିରେ ସେମାନେ ଆଉ ତାକେ ଆକ୍ରମଣ କରିନିପାରନ୍। ତ ପ୍ରଥମରୁ ଗଛଟା ଗୋଟେ ହୃଷ୍ଟପୃଷ୍ଟ ହେଇକରି ବଢ଼ିଲା ଆଉ ସେଥିରେ ବେଶୀ ପିଲା ଆସ୍ବା ଆଉ ଆମର ପୋକ ସମସ୍ୟାଟା ପରେ କମିଯିବା। ତାପରେ ଆମେ ଯଦି ଆମେ ସେଇଟା ବିହନଟା ବିଶୋଧନ କରିନିପାରିଲା ବି ଆମର ଯେନ୍ ତଳିଘରା କିମ୍ବା ତଳିକେ ବିଶୋଧନ କରିକିରି ଆମେ ଜଗବାର ଦରକାର। ଆମର ଯେନ୍ ତଳି ବିଶୋଧନ କର୍ମା ମାନେ ଆମର ତଳିଘରାରେ 1000 ରୁ 1200 ଗ୍ରାମ ଯଦି କାର୍ବୋଫ୍ୟୁର ଦାନାଦାର ଯଦି ପକେଇଦେମା 5-7 ଦିନ ଆଗରୁ ଆମର ତଳି ଜଗାବାର, ତାହେଲେ ସେ ବିଷ ଗୁଡ଼ା ସବୁ ଗଛ ନେଇଯାଇଥିବା ଆଉ ସେଇଟା 30 ରୁ 45 ଦିନ ଯାଏ ଆଉ ସେଥିରେ ରୋଗ ପୋକ ଆମର ନିଲାଗ। ତାପରେ ଆମେ ଯଦି ସେଟା ନି କରି ଆମେ ତଳି ଉପାଡ଼ି ସାରିଲା ପରେ ବି ବିଶୋଧନ କରିପାର୍ମା, ଆମ କ୍ଲୋରୋପାରିଫସ୍ ଯେନ୍ ଔଷଧଟା ଅଛେ 1 ଲିଟରରେ 2 ml ଲେଖା କ୍ଲୋରୋପାରିଫସ୍ ନେଇଯିମା ଆଉ ସେଥିରେ ତଳିକେ ଆମର ତାର ଚେର୍କେ ରାତି ସାରା ଭିଜେଇକିରି ତାକେ ଆର ଦିନେ ଯଦି ଜଗାମା ବୋଲେ ଆମର ଗଛକେ ଆଉ 30 ରୁ 45 ଦିନ ଯାଏ ପୋକ ଲାଗିନି ପାରନ୍। ତାପରେ ଠିକ୍ ସମୟରେ ଆମେ ସବୁବେଳେ ଚାଷରେ ମନେ ରଖୁନ୍, ଖାଲି ଧାନ ବୋଲିନି ନ, ଯେନ୍ ବି ଚାଷ କରୁଛନ୍ ଆମେ ଯଦି ଠିକ୍ ସମୟରେ ଟିକେ ଜଲ୍ଦି କରି ଲଗେଇଦେମା ତାହେଲେ ନିଶ୍ଚୟ ଭାବରେ ଆମର ରୋଗ ବି ପୋକ ବି କମ୍ ହେବେ। ତାପରେ ପରେ ଆମର ଧାଡ଼ିରେ ସବୁବେଳେ ଚେଷ୍ଟା କର୍ମା ଆମେ ଧାଡ଼ିରେ ଧାନ ଜଗାମା କିମ୍ବା କୌଣସି ବି ଫସଲ ହଉ କିମ୍ବା ବୁଣ୍ମା, ତାହେଲେ ନିଶ୍ଚୟ ଭାବରେ ଆମର ଅଧିକ ଅମଳ ପାଏମା। ସେଥିରେ କ'ଣ ହେବା, ଆମର ସୂର୍ଯ୍ୟକିରଣ ଠିକ୍ ଭାବରେ ଯିବା ଆସିବା କର୍ବା, ତାପରେ ଆମର ଜଳୀୟ ଅଂଶ ଆମର ଫସଲ ଭିତରେ ନି ରହେ, ତେଣୁ ରୋଗ ପୋକ କମ୍ ଲାଗିବେ। ଆବଶ୍ୟକ ଯେତିକି ଗଛ ରହିବାର କଥା ଗୋଟେ କ୍ଷେତରେ ସେତିକି ହିଁ ଗଛ ରଖୁନ୍,

0: ଯେଉଁଟାକି ଆମର ମାଟିଆ ଗୁଣ୍ଡି ପୋକ ବିପିଏଚ୍ ବୋଲି ସାଧାରଣତଃ ଚାଷୀମାନେ ଜାଣୁଛନ୍ତି। ଗୋଟେ ବର୍ଗମିଟରରେ ଯଦି ଆମେ 50 ବୁଦା ରଖମା ତାହେଲେ ଆମର ବେଶିକରି ସେ ବିପିଏଚ୍ ନି ଲାଗନ୍। ତାପରେ ଆମର ଜମିରୁ ବିଭିନ୍ନ ପ୍ରକାର ଅନାବନା ଘାସ ବାହାରିଛି ସେଥିରେ ଆମର ଏଇ ପୋକମାନେ ଅଣ୍ଡା ଦେଇଦେବେ କିମ୍ବା ସେନେ ରହିବେ, ଯେତେବେଳେ ଧାନ ଆସିଯିବା ସେମାନେ ସବୁ ସେନ୍କେ ଆସିବେ। ତ ସେଥିଲାଗି ଆମେ ତାର ଚାରିଆଡ଼େ ହିଡ଼କେ ଆମେ ଯେତେ ସଫା ରଖିପାରମା ସେତେ ଆମର ରୋଗ ପୋକ କମ୍ ଲାଗ୍ବେ। ତାପରେ ଆମର ସାର ଯେନ୍ ଦଉଛୁ ଆମେ ମାଟି ପରୀକ୍ଷା କରମା, ତାପରେ ଯେନ୍ ସାର ଯେତିକି ପରିମାଣର ଦରକାର ସେତିକିରୁ ଆମେ ଅତକା ନି ଦଉଁ, ସେଟା ନେଲେ ନଷ୍ଟ ହେବା। ୟୁରିଆ ସାର ଆମେ ଯଦି ବେଶୀ ଦେଇଦେମା ତାହେଲେ ସେ ଆଉ ରୋଗ ପୋକକେ ବଢ଼ାବା। ୟୁରିଆ ସାରକେ ଆମେ ତିନ ଥର କରିଦେମା ତାହେଲେ ଆମର ରୋଗ ପୋକ କମ୍ ଲାଗିବେ। କାରଣ ସବୁବେଳେ ଚାଷୀ ଭାଇମାନେ ମାଟି ପରୀକ୍ଷା କରୁନ୍, ତାପରେ ହିଁ ଯେନ୍ ଯେନ୍ ସାର ଦରକାର ଯେତିକି ପରିମାଣରେ ଦରକାର ସେତିକି ଦଉଁ। ତାର ସାଙ୍ଗେ ସାଙ୍ଗେ ଆଜିକାଲି ସିଲିକନ୍ ଜିଙ୍କ ଏସବୁ ଅଣୁସାର ଆସିଲାନ, ସେଟା ଯଦି ପକାଲେ ବି ଆମର ରୋଗ ପୋକ କମ୍ ହେସି। ତାପରେ ଜଳ ପରିଚାଳନା, ବେଶୀ ଆମେ ଜମିରେ ଯଦି ଜଳ ରଖମା ତାହେଲେ ନିଶ୍ଚୟ ଭାବରେ ଆଉ ଟିକେ ରୋଗ ପୋକ ଲାଗସନ୍, ଯେନ୍ଟାକି ଆମର ବିପିଏଚ୍ ମାଟିଆ ଗୁଣି ପୋକ କହୁଛୁଁ, କିମ୍ବା ଆମର ସବୁଜ ପତ୍ର ଡିଆଁ ପୋକ ମଗା, ଯଦି ଆମେ ପାଣି ବେଶୀ ରଖମା ବେଲେ ସେମାନେ ବଢ଼ବେ। ତ ଆମେ ସେଥିଲାଗି ପାଣି କାଟିକି ଲାଗ୍ବା। ତାପରେ ଆମର କିନ୍ତୁ ଗୋଟେ ବଙ୍କି ପୋକ ଲାଗସନ୍, ବଙ୍କି ତ ନେଇ ବଙ୍ଗି ବଙ୍ଗି ଫୁଟିଗଲା ଯେନ୍ ଚାଷୀମାନେ କହିସନ୍, ସେଇ ଯଦି ପୋକ ଲାଗୁଛନ୍ ବୋଲେ ଆମେ ଯଦି ପାଣି କାଟିଦେମା ବୋଲେ ସେମାନେ ଆଉ ଟିକେ ବେଶୀ ଲାଗ୍ବେ।
1: ଆଚ୍ଛା,
0: ତ ସେଇ ପୋକ ଲାଗିକି ଆମେ ଜମିରେ ପାଣି ଭର୍ତ୍ତି କରି ଲାଗ୍ବା। ତ ସେଥିଲାଗି ପୋକ ଦେଖିକିରି ଫସଲ ଦେଖିକିରି ଆମକେ ଜଳର ପରିଚାଳନା ବି କରବାର ନିହାତି ଦରକାର। ତାପରେ ଜମିର କିସମ ଅନୁସାରେ ଆମେ ମିଶ୍ରିତ ଫସଲ ଚାଷ କର୍ମା, କିମ୍ବା ଆମର ଜନ୍ତା ଫସଲ ଚାଷ କର୍ମା, କିମ୍ବା ସୀମା ଫସଲ ଚାଷ କର୍ମା, ତାହେଲେ ଆମର ପୋକମାନଙ୍କେ ବି ନିୟନ୍ତ୍ରଣ କରିପାର୍ମା। ତାପରେ ଗୋଟିଏ ଜମିରେ ବାରମ୍ବାର ଆମେ ଧାନ ଚାଷ ନି କରୁ, ଧାନ ପରେ ମୁଗ ବିରି କର୍ମା କିମ୍ବା ପନିପରିବା କର୍ମା, ମାଟିର କିସମ ଦେଖିକିରି ମାଟିର କେନ୍ ଜାଗାରେ କେନ୍ଟା ହେବା ଦେଖିକିରି, କିନ୍ତୁ ଫସଲ ପରିବର୍ତ୍ତନ କର୍ବାଟା ନିହାତି ଦରକାର। ବାରମ୍ବାର ଗୋଟିଏ ଜମିରେ ଯଦି ଆମେ ଖାଲି ଧାନ ଚାଷ କର୍ମା ତାହେଲେ ନିଶ୍ଚୟ ଭାବରେ ଆମର ପୋକ ସମସ୍ୟା ବଢ଼ି ବଢ଼ି ଚାଲ୍ବା।
1: ତ ଆଜ୍ଞା, ଏଇଟା ତ ଆପଣ ନାନାଦି ଉପାୟ କହିଲେ କେନ୍ତା କରି ପାରମ୍ପରିକ ଚାଷ ପଦ୍ଧତି ନେ କେନ୍ତା କରି ଆମେ ନିୟନ୍ତ୍ରଣ କରିପାର୍ମା।
0: ଆଜ୍ଞା,
1: ତ ଆମର ଚାଷୀ ଯଦି ଆମେ ଜାଣବାକେ ଚାହିଁବେ ତାର ଲାଗି ଆମର ଯେନ୍ ଯାନ୍ତ୍ରିକ ପରିଚାଳନା ଗୋଟେ କାଣା ବ୍ୟବସ୍ଥା ଅଛି କି ନାଇଁ ଆଜ୍ଞା, ଯେନ୍ ଆମର ଧାନ ଫସଲ ଯେନ୍ କରୁଛୁଁ ସେଟା କେନ୍ତା କରି ହେସି ଆଜ୍ଞା ଟିକେ ବତେଇଦେଲେ ବନେ।
0: ଯାନ୍ତ୍ରିକ ପରିଚାଳନା ମାନେ ହେଲା ଆମର ବିଭିନ୍ନ ଯନ୍ତ୍ର ସବୁ ବାହାରିଲାନ, ତ ସେଇଟାକେ ବ୍ୟବହାର କରିକିରି ଆମେ ପୋକ ମାନକେ କେନ୍ତି ଦମନ କରିପାରମା।
1: ଆଚ୍ଛା,
0: ଯେନ୍ଟାକି ଆମର ଆଲୋକ ଜନ୍ତା ଅଛେ ଗୋଟେ, ତାପରେ ଆମର ଗୋଟେ ଅଛେ ଫେରୋମୋନ୍ ଟ୍ରାପ୍ ବା ତାକେ କହୁଛୁ ଆମେ ସଙ୍ଗ ଆକର୍ଷକ ଥୋପ କହୁଛୁ, ସେଗୁଡ଼ା ବ୍ୟବହାର କରିପାରମା। ଆଲୋକ ଜନ୍ତା ମାନେ ଆମେ ଯଦି ଜମିରେ ସନ୍ଧ୍ୟା ସମୟରେ ପ୍ରାୟ 7-9 ଭିତରେ ଆମେ ଯଦି ଜାଲି ଦେମା ଲାଇଟ୍ ବଲ୍, ତାହେଲେ ସେଇ ଲାଇଟ୍ କେ ବିଭିନ୍ନ ପ୍ରକାର ସବୁ ପୋକ ଆକୃଷ୍ଟ ହେଇକି ଆସିବେ। ଆଉ ସେ ବଲ୍ବ ତଳେ ଆମର ଗୋଟେ ପଲିଥିନ୍ ମୁଣା ଥିବା କିମ୍ବା କାଚର ପାତ୍ର ଥିବା, ସେଇଥିରେ ସବୁ ପୋକ ମାନେ ପଡ଼ିକିରି ମରିଯିବେ। ତ ଆମର ଯାନ୍ତ୍ରିକ ପରିଚାଳନା ଭିତରେ ଆମର ଫେରୋମୋନ୍ ଯନ୍ତ୍ରା ବି ଅଛେ, ତ ଏଇ ଫେରୋମୋନ୍ ଯନ୍ତ୍ରାଟା ଯେନ୍ଟା ମାନେ ଆମର ଏଥିରେ କାଣ ହେବା, ଯେନ୍ ଜମିରେ ଆମର ଅଣ୍ଡରା ପୋକ ମାନେ ଥିବେ ସେମାନେ ସବୁ ଆକୃଷ୍ଟ ହେଇକିରି ଆସିକିରି ଆମର ଗୋଟେ ପଲିଥିନ୍ ମୁଣା ଭିତରେ ସବୁ ପଡ଼ିଯିବେ, ତାପରେ ଆମେ ତାକେ ମାରିଦେମା। ତ ଏଥିରେ କାଣ ହେବା, ଆମର ଜମିରେ ଖାଲି ମାଇ ପୋକ ମାନେ ରହିଲେ, ଆଉ ଯେହେତୁ ଅଣ୍ଡରା ପୋକ ନିନ ତାଙ୍କର ସଙ୍ଗମ ହେଇନିପାରେ, ଆଉ ତାଙ୍କର ବଂଶ ବିସ୍ତାରଟା କମିଯିବା।
1: ଆଚ୍ଛା ଆଜ୍ଞା, ଆପଣ ଯେନ୍ ଆମକେ ଜୈବିକ ପରିଚାଳନା ବିଷୟ ଥିବି ତ ଆପଣ କହୁଥିଲେ, ତ ଜୈବିକ ହିସାବରେ ଆମେ କେନ୍ତା କରି ଯେନ୍ ପୋକର ପରିଚାଳନା କର୍ମା ସେ ବିଷୟଟି ଟିକେ କହିତେ ବେଲେ ମନେ ହେତା।
0: ଆମର ଏଇ ଫସଲ ନେ ଯେନ୍ ଅନିଷ୍ଟ କରୁଛନ୍ ପୋକ ମାନେ, ସେମାନଙ୍କେ ନିୟନ୍ତ୍ରଣ କରବାର ଲାଗି ଆମର ଶିକାରୀ ପୋକ, ପରଜୀବୀ ପୋକ, ଆଉ ଆମର ରୋଗ ସୃଷ୍ଟି ଅଣୁଜୀବ ସବୁ ବ୍ୟବହାର କରିକି କେନ୍ତା ଆମେ ପୋକକେ ନିୟନ୍ତ୍ରଣ କରିପାରମା, ସେଇଟାକେ ଆମର ଜୈବିକ ପରିଚାଳନା କୁହାଯାଇସି। ଆମର ପରଜୀବୀ ପୋକ ଭିତରେ ଆମର ଯେନ୍ ବୁଢ଼ିଆଣୀ ମେକ୍ରା, ଇନ୍ଦ୍ରଗୋପୀ ଭୁଙ୍ଗ ଯେନ୍ଟା ଆମେ କହୁଛୁ, କାନ୍ଦୁଲ ଫାଲିଆ ପୋକ, କାରାବିଡ଼ ଭୁଙ୍ଗ, କିମ୍ବା ଆମର ମିରିଡ଼ବଗ, ପାଣିଚରା ପୋକ, ଶିକାରୀ ଝିଣ୍ଟିକା ସବୁ ଅଛନ୍ତି, କଙ୍କି ପୋକ ମାନେ ଅଛନ୍, ସେମାନେ ପରଭୋଜିଆନ୍ତ, ସେମାନେ ଆମର କ୍ଷତିକାରକ ପୋକ ମାନେ ଖାଇବେ, ଆମର କ୍ଷତିକାରକ ପୋକ ମାନର ସଂଖ୍ୟା କମାବେ। ଆଉ ପରାଶରୀ କୀଟ ହେଲା ଆମର ଗୋଟେ ଟ୍ରାଇକୋଗ୍ରାମା, ବ୍ରାକନ୍, ଟେଲିନୋମିସ୍, ଏମିତି ବିଭିନ୍ନ ପ୍ରକାର ଛୋଟ ଛୋଟ ପୋକ ମାନେ ପରାଶରୀ କୀଟ ଅଛନ୍, ଯେନ୍ଟାକି ସେମାନେ ଆମର କ୍ଷତିକାରକ ପୋକର ଅଣ୍ଡାରେ, ଶୁକରେ କିମ୍ବା କୋଷାରେ ସେମାନେ ଅଣ୍ଡା ଦେଇଦେବେ, ଆଉ ତାଙ୍କର ଅଣ୍ଡାଟା ଯେତେବେଳେ ଫାଟବା ଆମର କ୍ଷତିକାରକ ପୋକ ମାନଙ୍କର ତାକେ ଅଣ୍ଡା ହଉ କି କୋଷା ହଉ କି ତାର ଶୁକ ହଉ ତାକେ ନଷ୍ଟ କରିଦେବେ। ତ ଆମର ସେଇ ଭିତରେ ସବୁଠୁ ବଢ଼ିଆ କାମ ଦଉଛେ ଆମର ଟ୍ରାଇକୋଗ୍ରାମା, ଯେନ୍ଟାକି ଆମର ଓଡ଼ିଶା କୃଷି ବୈଷୟିକ ବିଦ୍ୟାଳୟରେ ମିଳୁଛେ, ସେଟାନୁ ଆମେ ଆଣିକିରି ତାକେ ଜମିରେ ଯଦି ଛାଡ଼ମା ଗୋଟେ ଏକର ନେ 20,000 ଲେଖା, ତାହେଲେ ଆମର ଯେନ୍ ଧାନର କାଣ୍ଡବିନ୍ଧା ପୋକ ଲାଗୁଛେ, ପତ୍ରମୋଡ଼ା ପୋକ ଲାଗୁଛେ, କିମ୍ବା ଆମର ଯେନ୍ ବଙ୍ଗି ପୋକ ଲାଗୁଛେ, ସେମାନେ ନିୟନ୍ତ୍ରଣ ହେଇଯାଇ ପାର୍ବା।
1: ଆଚ୍ଛା,
0: ଆଉ ରୋଗ ସୃଷ୍ଟି

0: କରି ଅଣୁଜୀବ ସବୁ ଅଛେ ଯେନ୍ଟାକି ବ୍ୟୁଭେରିଆ ବେସିଆନା ବେସିଲସ୍ ଥୁରିଞ୍ଜେନେନ୍ସିସ୍ ଇଗ୍ରାକେ ବି ଆମେ ବଜାରରେ ମିଳୁଛେ, ଦୋକାନରୁ ଆମେ ଘିନି ଆନମା, ତାକେ ବ୍ୟବହାର କର୍ମା। ଯେନ୍ତା ଆମେ ରାସାୟନିକ ଔଷଧ ସ୍ପ୍ରେ କରୁଛୁଁ ସେନ୍ତା ଯଦି ସ୍ପ୍ରେ କର୍ମା, ଯେନ୍ଟାକି ବ୍ୟୁଭେରିଆ ବେସିଆନଟା ଆମର 500 ml ଗୋଟେ ଏକରରେ ଦେମା, ଆଉ ଯଦି ବେସିଲସ୍ ଥୁରିଞ୍ଜେନେନ୍ସିସ୍ ବ୍ୟବହାର କରୁଛୁଁ ଗୋଟେ କିଲୋ ଗୋଟେ ହେକ୍ଟରରେ ଆମେ ଯଦି ପାଣିରେ ଗୋଲେଇକରି ସ୍ପ୍ରେ କର୍ମା, ତାହେଲେ ଆମର ଏଇ ଧାନର କାଣ୍ଡବିନ୍ଧା ପୋକ, ତାପରେ ପତ୍ରମୋଡ଼ା ପୋକ, ପତ୍ର ଡିଆଁ ପୋକ ଅଛନ୍, ତାପରେ ଆମର ବିପି ଅଛି, ଏଗୁଡ଼ା ଆମେ ନିୟନ୍ତ୍ରଣ କରିବି ପାର୍ମା।
1: ଆଚ୍ଛା, ତ ଆଜ୍ଞା ଆପଣ ତ ବତାଲେ ଏଇଟା ରାସାୟନିକ କାଁ କାଣା ଔଷଧ ପତ୍ର ଅଛେ ଆର୍ ସେନେ କେନ୍ତା କୀଟନାଶକ ହେଇପାର୍ବା ବୋଲିକରି, ଆମର ଯେନ୍ ଉଦ୍ଭିଦଜାତ କୀଟନାଶକ କେନ୍ତା କରି ଚାଷୀମାନେ ବ୍ୟବହାର କରିପାରିବେ ସେ ବିଷୟ ଠିକ୍।
0: ଆମର ଉଦ୍ଭିଦଜାତ ଯେନ୍ କୀଟନାଶକ ଗୁଡ଼ା ଅଛେ, ଆମର ଗୋଟେ ନିମ୍ ଅଛେ, କରଞ୍ଜ ତେଲ ଅଛେ, ଏଗୁଡ଼ାକେ ଆମେ ବ୍ୟବହାର କରିକିରି ଆମେ କେନ୍ତା ଧାନର ପୋକ ନିୟନ୍ତ୍ରଣ କରିପାର୍ମା। ତ ଆମର ସବୁରୁ ବଢ଼ିଆ କାମ ଦଉଛେ ବୋଲେ ନିମ୍, ନିମ୍ର ଆମେ ତାର ତେଲ ବ୍ୟବହାର କରିପାର୍ମା, ତାର ପତ୍ର ବ୍ୟବହାର କରିପାର୍ମା, ତାର ଯେନ୍ ମଞ୍ଜିଟା ଛେଚିକିରି ଆମେ ବ୍ୟବହାର କରିପାର୍ମା, ନିମ୍ର ପିଡ଼ିଆକେ ବ୍ୟବହାର କରିପାର୍ମା। ଆଉ ଆମର ଏଇଟା ଯେ ଖାଲି ପୋକକେ ମାରୁଛେ ସେମିତି ନୁହେଁ, ଏଇଟା ପୋକ ମାରବା, ରୋଗ ମାରବା, ତାପରେ ଯେନ୍ ଆମର ମାଟି ଭିତରେ ସୂତ୍ରକୃମି ଗୁଡ଼ା ଅଛନ୍ ତାକୁ ବି ମାରିପାରବା। ତ ମୁଁ ଖାଲି ଚାଷୀମାନଙ୍କେ କହିଦେଉଛେ ଆମର ଯେ NSK କେମିତି ଆମେ ତିଆରି କରିପାର୍ମା, ଆମେ ଘରେ ବି ଆଉ ତାକେ ବ୍ୟବହାର କରିପାର୍ମା। ତ ଆମର 50 gram ଆମର ଯେନ୍ ନିମ୍ ମିଳୁଛେ ବର୍ଷା ଦିନେ ଯେନ୍ ନିମ୍ ମିଲ୍ସି ସେତାକେ ସଂଗ୍ରହ କରିବେ, ଆଉ ତାକେ ଭଲ ଭାବରେ ଶୁଖେଇ ଦେବେ, ତାପରେ ତାକେ ଗୁଣା କରିଦେବେ, ସିଲ୍ରେ କି ହେମଦସ୍ତାରେ ହେଉ ତାକେ ଗୁଣା କରିଦେବେ, ତାପରେ ରାତି ସାରା ତାକେ ଗୋଟେ ଲିଟର ପାଣିରେ 50 gram ଭିଜେଇକିରି ରଖିଦେବେ, ଆର ଦିନ ସକାଳୁ ତାକେ ଛାନି ଦେବେ ଗୋଟେ ପତଳା କପଡ଼ାରେ, ଆଉ ତାକେ ଯେନ୍ କିଛିଟା ପରିମାଣରେ ପାଣିଟା କମିଯାଇଥିବା ତାକେ ଫେରେ ପାଣି ମିଶେଇକିରି ଲିଟରେ କରିଦେବେ, ତାଉ ସେଥିରେ 1 gram ସର୍ଫ କିମ୍ବା ଟିପଲ ମିଶେଇଦେବେ। ତାପରେ ତାକେ ଆମେ ଯଦି ଜମିରେ ସିଞ୍ଚନ କର୍ମା ତାହେଲେ ଆମର ଏଇ ରୋଗ ପୋକ ସମସ୍ୟା ଆମେ ଦୂର କରିପାର୍ମା।
1: ଯାହା ହଉ ନାଇକ ଆଜ୍ଞା, ଆଜି ଆପଣ ଆମର ବୈଠକକେ ଆସିଲେ, ଆରୁ ଧାନ ଫସଲରେ କେନ୍ତା କରି ସମନ୍ୱିତ ପୋକ ପରିଚାଳନା କରାଯିବା ସେ ବିଷୟଟି ଆପଣ ଆମର ସଙ୍ଗେ ଆଲୋଚନା କଲେ, ତ ସେଥିର୍ଲାଗି ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ଆର୍ ଆମର ବୈଠକ ତରଫରୁ ବହୁତ ବହୁତ ଧନ୍ୟବାଦ। ଜୁହାର
0: ଜୁହାର।
2: ଶୁଣିଲି ଦାଦା, ଯେତିକି ନେଇ ଜାଣିଲା କଥା ବି ଜାଣିଲୁ, ଆର ନୂଆ ନୂଆ ଜ୍ଞାନ କୌଶଳ କଥା ବି ଜାଣିଲୁ।
3: ଏଇଟା ତ ଜାଣିଲୁ ବୋଲୁ, ମାତ୍ର ଆର ଗୋଟେ ଅସଲି କଥା,
2: ତୁଇ ଗୋଟେ କଥା ଜାଣିଛୁ କି ନାଇଁ? ମୁଁ ଗୋଟେ ଚାଷୀ ଦାଦାର ସାଙ୍ଗେ କଥା ହେଇଛେ।
3: ହଁ
2: ହଁ
3: ହଁ,
2: ଚାଲ ଟିକେ ଶୁଣୁ
3: ଶୁଣୁ।
2: ଆଜ୍ଞା ଜୁହାର, ଆପଣଙ୍କର ନାଁ କାଣା?
4: ଜୁହାର, ମୋର ନାଁ ହେଲା ପ୍ରେମଲାଲ ନାୟକ।
2: ଆପଣଙ୍କର ଘର କେନେ?
4: ଦୁର୍ଦୁରି।
2: ଦୁର୍ଦୁରି କେନ୍ ବ୍ଲକ ରେ ଯାଇସେ?
4: ଭବାନୀପାଟନା ବ୍ଲକ, ଦୁଆର୍ସନୀ ଗ୍ରାମ ପଞ୍ଚାୟତ।
2: ଆଚ୍ଛା, ଆପଣ କାଣା କରସନ୍?
4: ମୁଇଁ ଜଣେ ଚାଷୀ।
2: ଆଚ୍ଛା, ଚାଷ କାମ କରସନ୍, ବର୍ତ୍ତମାନ କାଇଁ କାଇଁ ଚାଷ କରିଛନ୍?
4: ଖରା ଦିନରେ ଆମେ ଚାଷ କରିଛୁ କରଲା ଆଉ ଭେଣ୍ଡି।
2: କରଲା ଆର ଭେଣ୍ଡି ଚାଷ କରିଛନ୍?
4: ହଁ, କରଲା ଆଉ ଭେଣ୍ଡି ଚାଷ କରିଛୁ।
2: ପହଲା ତ ଆମେ କଥା ହମା କରଲା ଚାଷ ବାବଦ ନେ, ପହଲା କହନି କରଲା ଚାଷ ଆପଣ ଆରମ୍ଭ କେନ୍ତା କଲେ?
4: କରଲା ଚାଷ କରବା ଲାଗି ହେଲେ ଫାର୍ଷ୍ଟ ତ ଆମେ ଯେନ୍ କ୍ଷେତ କେ ଆମକେ ହଲ କରବାକେ ପଡ଼ବା ବା ତସବାକେ, ଯେନ୍ଟାକେ ମାଟିକେ ତସିକିନା ଯେନ୍ ଢେଲ ମାନେ ହେସି ସେ ଢେଲ କେ ଆମେ ଚୁପିକିନା ପୁରା ଗୁଣ୍ଡ କରବାକେ ପଡ଼ବା, ଛୋଟ ଛୋଟ ଗୁଣ୍ଡ କରିକିନା ତାକେ ଆମେ ହୁଡ଼ା ବନେଇମୁ। ହୁଡ଼ା ବନେଇଲା ପରେ ଗୋଟେ ଗୋଟେ ଗଛର ବ୍ୟବଧାନ 3 ft ରହିବା ଦରକାର, 3 ft ଗୋଟେ ଗୋଟେ ଗଛ ଲଗେଇକିନା ଆମେ ହୁଡ଼ା କରିକିନା ତାପରେ ଆମେ ବିହନ କେ ଲଗେଇସୁ। ବିହନ ଲଗେଇଲା ପରେ ପାଣି ଦିଆଯାଇସି, ପାଣି ଦେଲା ପରେ ଗଜା ହେବା, ଗଜା ଟିକେ ବାହାରିଲା ମାନେ ପତ୍ର ହେଇକିନା ଟିକେ ଟିକେ ମାନେ ଯେନ୍ ଲହ ବା ଡିର ଯାଇସି ଯେନ୍ତା ଗଲା ଟାଇମରେ ଆମେ ତାକେ ରାଞ୍ଜ ଦିଆଯାଇସି। ରାଞ୍ଜ ବୋଲେ କିଛି ଗଛର ତାର ସାହାରାରେ ଯେନ୍ ଯିବା ଲାଗି ଗଛ ଦେଇଦେସୁ। ତ ଗଛ ଦେଇ ଦେଲା ପରେ ସେ ଗଛରେ ସେ ଚଢି ଚଢିକିନା ସେ ଆରାମରେ ରହିଯାଇସି।
2: କେତେ ଦିନ ଭିତରେ କଲା ଗଛ ନେ ଫଲ ଆର ଫୁଲ ହେଇସି?
4: ଫୁଲ ଆସିବା ଲାଗି ହେଲେ ଗଛ କେ ମାସେ ରୁ 1.5 ଲାଗି ଯାଇସି, ମାସେ ଭିତରେ ଆମର ଫଲ ଦେବାଟା ଆରମ୍ଭ କରିଦେସି।
2: ବୋଲେ 2 ମାସ ଭିତରେ ନେ ଫଲ ଆସି କଲା ଚାଷର?
4: କଲା ଚାଷର ଫଲ ଆସି।
2: ଆଚ୍ଛା, ଇନେ କେନେ ରୋଗ ପୋକ ଲାଗବାର ଡର ଥିସି କି ନାଇଁ?
4: ହଁ, ଯେହେତୁ ଖରାଦିନିଆ ଚାଷ ହେସି, ଖରାଦିନେ ରୋଗ ବୋଇଲେ ଆମେ ଯେନ୍ତା ପାଣି ଦେଇ ଦେସୁ, ତ ପାଣି ପାଖେ ଆମର ପୋକ ମାନେ ପଲେଇ ଆସବାର ବହୁତ ଇଟା ଥିସି। ପାଣି ଦେଇ ଦେଲା ପରେ ଟିକେ ଥଣ୍ଡା ରହୁଛି, ଥଣ୍ଡା ରହିଲା ପରେ ପାଖର ଆଖର ଯେନ୍ ପୋକ ମାନେ ରହୁଛି ଆମର ସେ ମୁଡ଼ି ହେଇଯିବା ପୋକ ହଉ ପତ୍ର ଖାଇବା ପୋକ ହଉ ଯେନ୍ଟା ଆସିକିନା ପୋକ ଲାଗିଯାଇସି, ତ ତାର ଲାଗି ଟିକେ ସାବଧାନ ହେଇକିନା ରହିବା ଲାଗି ପଡ଼ସି। ଆର
2: ଇ ରୋଗ ପୋକ ହେଲେ କଲା ଚାଷ କେ କାଣା କରସନ୍?
4: ରୋଗ ହେଲେ ବେଲେ ଆମର ଯେନ୍ତୁ ବଜାରରୁ କିଛି କୀଟନାଶକ ଔଷଧ ଆଣିକିନା ତାକେ ଆମେ ମେସିନ୍ରେ ଦେଇକିନା ସ୍ପ୍ରେ କରିଦେସୁ।
2: ରୋଗ ପୋକ ହେଲେ ପୋକ ନିୟନ୍ତ୍ରଣ କାଜେ ମେସିନ୍ରେ ଆଣିକିନା ସ୍ପ୍ରେ କରିଦେସନ୍?
4: ସ୍ପ୍ରେ କରିଦେସୁ।
2: କଲାର ଚାହିଦା ବଜାର ନେ କେନ୍ତା କିନା ଅଛେ?
4: ହଁ, କରଲାର ଚାହିଦା ତ ବଜାର ନେ ଅଛି, ବଢିଆ ଅଛି କରଲାର ଚାହିଦା।
2: ଏବେ ପାଖାପାଖି କିଲୋ କେତେ ନେ ବିକ୍ରି ହଉଛେ?
4: ଏବେ କରଲା କିଲୋ 60 ଟଙ୍କା 80 ଟଙ୍କା ଏନ୍ତା ମାର୍କେଟରେ ବିକ୍ରି ହଉଛି।

0: କଲା ଚାଷରେ ବନେ ଦି ପଇସା ଲାଭ ହଉଛେ।
1: ହଁ ଲାଭ ହଉଛେ।
0: ଇଟା ତ ଗଲା କଲା ଚାଷ ବାବଦ ନେ, ଏବେ ଭେଣି ଚାଷ ବାବଦ ନେ କହନ, କେନ୍ତା କିନା ଭେଣି ଚାଷ ଆରମ୍ଭ କରସନ୍, କେନ୍ତା କିନା ତାକେ ବଜାର ନେ ବିକ୍ରି କରସନ୍, ଇ ସମ୍ବନ୍ଧ ନେ ଆମକେ କିଛି କହନ।
1: ଦେଖନ୍, ଭେଣି ଚାଷ ବି ହେନ୍ତା ଏକା ଚଷା ଯାଇକିନା, ତାପରେ ଯେନ୍ ଢେଲ ଅଛେ ଢେଲ କେ ଆମେ ଗୁଣ୍ଡ କରିଦେଇକିନା ତା ହୁଡ଼ା ବନେଇମୁ। ହୁଡ଼ା ବନେଇଲା ପରେ ସେଟା ବି ଠିକ 3 ଫୁଟ ବ୍ୟବଧାନରେ ଆମେ ଗୋଟେ ଗୋଟେ ହୁଡ଼ା କରିକିନା ବନେଇମୁ। ତାପରେ ସେଟା ବି ଯେନ୍ ଆମର ବିହନ ଅଛେ, ବିହନ କେ ଦେଇଦେଲା ପରେ ପାଣି ଦେଲା ପରେ ସେ ବି ହେନ୍ତା ଗଜା ଆସବା। ଗୋଟେ ଜିନିଷ ଯେ ଇନ ଆମେ ଆଉ କିଛି, ଯେହେତୁ ଏଟା ଡିର୍ ହେଇକିନା ଲହ ହେଇକିନା ନେଇ ଯାଏ ବୋଲି ତାକେ ଆଉ କିଛି ଦେବାର ନାଇଁ ନା, ସେ ଗଛ ହେଇକିନା ବାହାରି ଯାଇସି। ପାଖାପାଖି ଆମର ମାସରେ 1.5 ମାସରେ ତାର ଫୁଲ ଦେବାଟା ଆରମ୍ଭ କରିଦେସି, ବା 5 ସପ୍ତାହ ଭିତରେ ତାର ଫଲ ଦେବାଟା ଆରମ୍ଭ କରିଦେସି। ତ ଯେନ୍ଟା ଆମର ଭେଣିଟା ଆମର ବାହାରି ଯାଇସି, ତାକେ ଆମେ ତୁଲୁଥିବା ବେଲେ ଫୁଲ ଦଉଥିବା, ପାଣି ଦେଇ ଦେଇକିନା ଆମେ ତୁଲୁଥିବା ବେଲେ ଫୁଲ ଦଉଥିବା, ଆଉ ଭେଣି ବି ବାହାରୁଥିବା। ଯେନ୍ତାକିନା ସେ ପାଖାପାଖି 3 ମାସ ଯାଏ ସେ ଗଛ ବାହାରୁଥିବା, ଭେଣିଟା ବାହାରୁଥିସି।
0: ଆଚ୍ଛା, ତାପରେ କାଣା ଗଛ ଆପେ ଆପେ ଶୁଖି ଯାଇସି କି କାଟି ଦେସନ୍?
1: ନାଇଁ ନାଇଁ, ଶୁଖି ତ ନେଇ ଯାଏ, ଯେହେତୁ ଫଲ ଫୁଲ ଦେବାଟା ବନ୍ଦ କରିଦେସି, ସେଥିଲାଗି ତାକେ ଆମେ କାଟିକିନା ଅଲଗା ଚାଷ କରବା ଲାଗି ଆମେ ସେ କ୍ଷେତକେ ରେଡି କରବା ଲାଗି ପଡ଼ସି। ଧାନ ସିଜନରେ ଆସିଯିବା ବେଲେ ତାକେ ଆମେ କାଟିକିନା କିମ୍ବା କ୍ଷେତି ତସିକିନା ତାକେ ଗଛର ଚେର ସାଙ୍ଗେ ତାକେ କାଢି କାଢିକିନା ଆମେ ବାହାରେ ଫିଙ୍ଗବା ଲାଗି ପଡ଼ସି।
0: ଭେଣି ଚାଷ ନେ କାଁ କାଁ ସାର ଦବାକେ ପଡ଼ସି?
1: ଭେଣି ଚାଷରେ ତ ଗଛ ବଢ଼ବା ଲାଗି ଆମେ ୟୁରିଆ ପଟାସ ଆମେ ବ୍ୟବହାର କରିପାରମା, ଯେନ୍ତାକି ଗଛର ଗ୍ରୋଥ ଲାଗି ୟୁରିଆ ଡିଏପି ଆଉ ସେବା ପଟାସ ଏଟା ମାନେ ଆମେ ବ୍ୟବହାର କରିବା। ତ ବେଷ୍ଟ ଯେନ୍ଟା ରହୁଛେ ଆମେ ଗାଁର ଯେନ୍ ଗୋରୁ ଖତ ଅଛେ କିମ୍ବା ଆମର ଯେନ୍ ଛେଲିର ଯେନ୍ ଖତ ଆସୁଛେ ସେଟାକେ ଆମେ ଯେନ୍ଟା ବେଡ୍ ଆମର ତିଆରି କରବାର ଆଗରୁ ଆମେ ସେଟାକେ ବ୍ୟବହାର କରୁଛୁ ଗାଁରେ, ଯାହାର ଦ୍ଵାରା କି ଆମକେ ଔଷଧ ଯେନ୍ଟା କେମିକାଲ ମାନେ ରହୁଛେ ଟିକେ କମ ପରିମାଣରେ ଆମକେ ଦେବା ଲାଗି ପଡୁଛି।
0: ବୋଲେ ଜୈବିକ ସାର ବ୍ୟବହାର କରୁଛନ୍?
1: କେ ଅଧିକା କେନ୍ତା ବ୍ୟବହାର କରିପାରମୁ ସେ ଚେଷ୍ଟାରେ ଆମେ ଚାଷ କରୁଛୁ।
0: ଖୁବ ଅନ୍ୟ କଥା କହିଲେ, କାଁ ଯେ କି ରାସାୟନିକ ସାର ନେ ମାଟିର ବି ଉର୍ବରତା କମି ଯାଇସି ଆର ଆମର ଧିକେ ବି କ୍ଷତି ହେସି, ବାକି ଇ ଜୈବିକ ସାର ନେ ଆମକେ 2ଟା ଲାଭ ହେସି। ତ ଆପଣ ଇ କଲା ଚାଷ ବି କରସନ୍, ଭେଣି ଚାଷ ବି କରସନ୍ ଆର ମାର୍କେଟ କେ ବିକି ବି ନେସନ୍, ତ ଇ ଚାଷ କାମ ଥି କ୍ଷତି ହେସି କି ଲାଭ ହେସି?
1: ଦେଖନ୍, ଚାଷରେ ତ କେବେ କ୍ଷତି ନାଇଁ ହୁଏ, ଆଉ ରହିଲା ଲାଭର କଥା, ଆଜିର ଦିନରେ ଯଦି ଦେଖମା ବୋଲେ ଯେନ୍ ଦରଦାମ ବଢି ଚାଲିଛେ, କିନ୍ତୁ ଚାଷୀ ମାନଙ୍କର ଯେନ୍ ପରିଶ୍ରମ କ୍ଷତି କରିକିନା ହଉଛେ, ଆମଦାନୀଟା ଯେନ୍ଟା ଅଛେ ଠିକ ହେଇଯାଉଛେ। ଇନ ଯେନ୍ଟା ଅଛେ ଆମେ ଯେତେ ମିଲବା କଥା ଅଲଗା ଜାଗାରେ, ଆଜି ଦିନରେ ଯଦି ଦେଖମା ଆମେ ଭେଜିଟେବୁଲ ବା କଞ୍ଚା ପନିପରିବା ଚାଷ କରୁଛୁ, ତାର ବଦଳରେ ଯଦି ଆମେ କପା କର୍ମା, ବିଭିନ୍ନ ପ୍ରକାର ଚାଷ ମାନେ ଅଛେ। ତ ସେ ଅପେକ୍ଷା ଯଦି ଦେଖମା ବେଲେ ଟିକେ ଅଧେ କମ ଅଧିକ ହେଇପାରବା, କିନ୍ତୁ କୌଣସି ଚାଷରେ ଆଜି ଦିନରେ ହାନି ନାଇଁ ନା। ଆର ମୁଖ୍ୟତଃ ଆମେ କିଛି ଇନେ ଲଗେଇବାର ନାହିଁ, ଯେନ୍ତା କି ଇନଭେଷ୍ଟମେଣ୍ଟ ଯେନ୍ତା କୁହାଯାଇସି ଚାଷରେ, ଅଧିକା ଇନଭେଷ୍ଟମେଣ୍ଟ ନାଇଁ ରହୁଛି
0: ବୋଲେ ଅଧିକ ପଇସା ଚାଷ ନେ ଲାଗବାର, ବାକି ଲାଭ ଅଛେ,
1: ଲାଭଟା ଅଛେ।
0: ଚାଷ କାମ କେ ନିକିନା ଆକେ ଆପଣଙ୍କର କାଣ ସ୍ୱପ୍ନ ଅଛେ?
1: ମୁଇଁ ତ ଭାବୁଛେ କେନ୍ତା ଅଧିକ ପରିମାଣରେ ଚାଷ କରିପାରିବି, ଅଞ୍ଚଳରେ କେନ୍ତା କିନା ତାର ମାନେ ଠିକ ପନିପରିବା ଯେନ୍ତା କି କୀଟନାଶକ ବେଶୀ ବ୍ୟବହାର ନେଇ କଲା କଞ୍ଚା ପନିପରିବା ପାଇପାରବେ, ଆମର ପାଖ ପାଖର ଲୋକ ବା ଦୂରିଆ ଦୂରିଆ କେ ମୁଇଁ ଯୋଗେଇ ପାରବି, ସେଟା ମୋର ଚିନ୍ତା ଅଛେ। ଆଉ ନିଜେ ମାନେ ଚାଷ କରିକିନା ଆମର ଯେନ୍ଟା ବଜାର ଅଛେ ପାଖର ବଜାର, ସେ ବଜାରରେ କେନ୍ତା କିନା କଞ୍ଚା ପନିପରିବା କେ ମୁଇଁ ଅଧିକରୁ ଅଧିକ ପରିମାଣରେ ଯୋଗେଇ ପାରବି, ସେଟା ହିଁ ମୋର ଆଗାମୀ ଦିନର ଚିନ୍ତା।
0: ଖୁବ ସୁନ୍ଦର ଚିନ୍ତାଧାରା ଅଛେ, ଜୈବିକ ସାର ପ୍ରୟୋଗ ନେ କେନ୍ତା କିନା ଚାଷ କାମ କରିକିନା ଆଗକେ ନେବେ, ହେ ଚିନ୍ତା ମା ମାଣିକେଶ୍ୱରୀ ଆପଣଙ୍କର ପୂରଣ କରନ୍, ଆଗକେ ଆପଣଙ୍କର ଚାଷ କାମ ଆର ଆଗକେ ଯାଉ ଆର ଆପଣଙ୍କର ଜୀବନ ଆଗକେ ଆର ସୁରୁଖୁରୁରେ ଚାଲୁ। ତ ଆପଣ ଏତିକି ସମୟ ଧରି ଆଇଲେ ଆମର କାର୍ଯ୍ୟକ୍ରମକେ, ଏତିକି କଥା ଆମର ଚାଷୀ ଭାଇ ଭଏନମାନେ ଯେନ୍ମାନେ ଶୁଣୁଛନ୍ ଜାଣିପାରିଲେ, ହେତିକେ ଯେ ଆମର ଏ ଚାଷବାସ କାର୍ଯ୍ୟକ୍ରମ ମାଧ୍ୟମରେ ଆପଣଙ୍କୁ ଆମେ ଅନେକ ଅନେକ ଧନ୍ୟବାଦ ଜଣାଉଛୁ।
1: ବହୁତ ବହୁତ ଧନ୍ୟବାଦ, ନମସ୍କାର।
2: ତୁଇ ଯେନ୍ ହି ପାସେ ପଚରେଇ ଦେଲୁ ନନି, ଇ ଦଦା ତାକର ଚାଷ କାମର ସବୁ କଥା ଗୁଟେ ଗୁଟେ ଏ କରି କହିଦେଲେ।
0: ହଁ ଯେ ଦଦା, ତୁଇ ଆର ମୁଇଁ ଏନ୍ତା କରି କଥା ହଉଥିମୁ ନା କେ?
2: ବେଲ ତ ହେଲା ବୋଲନୁ, ବେଲ ହେଲେ ତ ଆମେ ବୈଠକ ଛାଡ଼ି କରି ଯିମା। ତ ବୈଠକ ଛାଡ଼ି କରି ଗଲା ବେଲକେ ଆମର କାର୍ଯ୍ୟକ୍ରମ ଶୁଣୁଥିବାର ଚାଷୀ ଦଦା କକା ବବା ମା ବହେନ ମନକେ, ମୁଇଁ ଗୁରୁବାରୁ ଦଦା
0: ଆର ମୁଇଁ ଲକ୍ଷ୍ମୀ ନାନୀ
2: ଜୁହାର।

ଶେଷ ହେଲା କାର୍ଯ୍ୟକ୍ରମ ଚାଷବାସ ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ କେତୋଟି ଦେଶ ବନ୍ଦନା। ପ୍ରଥମ ଗୀତଟି ପାଇଁ କଣ୍ଠଦାନ କରିଛନ୍ତି ଶୈଳଭାମା ମହାପାତ୍ର। ଗୀତ ରଚନା ବିଷ୍ଣୁପ୍ରସାଦ ପଟ୍ଟନାୟକ।

ଆପଣ ଶୁଣୁଛନ୍ତି କେତୋଟି ଦେଶ ବନ୍ଦନା। ଗୀତ ରଚନା କରିଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ। ଗୀତିକାରଙ୍କ ଅନ୍ୟ ଏକ ରଚନା ପାଇଁ ଏଥର କଣ୍ଠଶିଳ୍ପୀ ହେଲେ ଶୈଳଭାମା ମହାପାତ୍ର ଏବଂ ଗଗନ ବିହାରୀ ସ୍ୱାଇଁ।

ଶୁଣୁଥିଲେ କେତୋଟି ଦେଶୀୟ ବନ୍ଦନା। ଶୁଣନ୍ତୁ ଗ୍ରୀଷ୍ମ ପ୍ରବାହ ଓ ଅଂଶୁଘାତରୁ ସୁରକ୍ଷା ପାଇଁ କେତେକ ସୂଚନା। ଟାଣ ଖରାରେ ବାହାରକୁ ଯାଆନ୍ତୁ ନାହିଁ। ହାଲୁକା ଫିକା ଢିଲା ସୂତା ଲୁଗା ବ୍ୟବହାର କରନ୍ତୁ। ଘରେ ପରଦା ଟାଣନ୍ତୁ। ରାତିରେ ଝରକା ଖୋଲା ରଖନ୍ତୁ। ଯେତେ ସମ୍ଭବ ଥଣ୍ଡା ପାଣିରେ ଗାଧାନ୍ତୁ। ଶୋଷ ନଥିଲେ ମଧ୍ୟ ପ୍ରଚୁର ଥଣ୍ଡା ପାଣି ପିଅନ୍ତୁ। ORS ପାଉଡ଼ର କିମ୍ବା ଘରେ ଉପଲବ୍ଧ ପାନୀୟ ଯଥା ଲସି ଘୋଳ ଦହି ତୋରାଣି ଲେମ୍ବୁ ପାଣି ପ୍ରଚୁର ପରିମାଣରେ ପିଅନ୍ତୁ। ଗରିଷ୍ଠ ଖାଦ୍ୟ ଖାଆନ୍ତୁ ନାହିଁ। ଚା କଫି ମାଦକ ଦ୍ରବ୍ୟ ଏବଂ କାର୍ବନଯୁକ୍ତ ଥଣ୍ଡା ପାନୀୟ ବ୍ୟବହାର କରନ୍ତୁ ନାହିଁ। ଯଦି ବାହାରକୁ ଯିବାକୁ ପଡ଼େ ସାଥିରେ କଳା ଚଷମା ଜୋତା ଚପଲ ଓ ଧଳା ଛତା ବା ଟୋପି ବ୍ୟବହାର କରନ୍ତୁ। ସଙ୍ଗରେ ପାଣି ବୋତଲ ନେବାକୁ ଭୁଲନ୍ତୁ ନାହିଁ। ଭୀଷଣ ଖରାରେ ବିଶେଷ କରି ଦିନ 12-3 ପର୍ଯ୍ୟନ୍ତ ଶାରୀରିକ ପରିଶ୍ରମ କରନ୍ତୁ ନାହିଁ। ବାହାରେ କାମ କରୁଥିଲେ ଛତା ବା ଟୋପି ବ୍ୟବହାର କରିବା ସହ ଓଦା ଗାମୁଛାରେ ମୁଣ୍ଡ ଓ ବେକକୁ ଘୋଡ଼ାଇ ରଖନ୍ତୁ। ବନ୍ଦ ଗାଡ଼ି ଭିତରେ ଛୋଟ ପିଲାଙ୍କୁ ଛାଡ଼ି ଆସନ୍ତୁ ନାହିଁ। ଗୃହପାଳିତ ପଶୁ ପକ୍ଷୀମାନଙ୍କୁ ଛାଇରେ ରଖନ୍ତୁ। ପାଣି ପିଇବାକୁ ଦିଅନ୍ତୁ। ଶାରୀରିକ ଅସୁସ୍ଥତା ଅନୁଭବ କଲେ ତୁରନ୍ତ

ବଲାଙ୍ଗୀର ଶାସ୍ତ୍ରୀନଗରରୁ ଆପଣ ହେଲେ ନୀଲୁକୁମାର ଦାସ, ରେଣୁକା ଦାସ, କୁନିପୁଅ ତାପସ ରଞ୍ଜନ ଦାସ। ଆପଣ ଶୁଣିବା ପାଇଁ ଚାହାନ୍ତି ଧରମ କରମ କଥାଚିତ୍ରରୁ। କଣ୍ଠଶିଳ୍ପୀ ହେଲେ ମୁକେଶ। ଗୀତ ରଚନା ମଜରୁହ ସୁଲତାନପୁରୀ। ସ୍ୱର ସଂଯୋଜନା ରାହୁଲ ଦେବ ବର୍ମନ।

ମୋହରା କଥାଚିତ୍ରରୁ ପରବର୍ତ୍ତୀ ଗୀତଟି ଦ୍ୱୈତକଣ୍ଠରେ ଗାଇଛନ୍ତି ପଙ୍କଜ ଉଦାସ ଏବଂ ସାଧନା ସରଗମ। ଗୀତ ରଚନା ଇନ୍ଦିବର, ସଙ୍ଗୀତ ନିର୍ଦ୍ଦେଶନା ବିଜୁ ଶାହା। ଗୀତଟି ପାଇଁ କାମଠୁଣା ଭବାନୀପାଟଣା କଳାହାଣ୍ଡିରୁ ଅନୁରୋଧକାରୀ ଶ୍ରୋତା ହେଲେ ଟି ଭାନୁପ୍ରସାଦ ରାଓ।

ଭୂଷଣ ଖମାରି ଆପଣ ଶୁଣିବା ପାଇଁ ଚାହାନ୍ତି? ହାଁ ମୈନେ ଭି ପ୍ୟାର୍ କିଆ କଥା ଚିତ୍ରରୁ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଓ ଅଲକା ୟଗ୍ନିକ। ଗୀତ ରଚନା ସମୀର, ସ୍ୱର ସଂଯୋଜନା ନଦୀମ ଶ୍ରବଣ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ପ୍ରଚାର କରୁଛୁ ସିତାର ବାଦନ। ଶିଳ୍ପୀ ହେଲେ ନିଶାଦ ଖାନ। ଶିଳ୍ପୀ ପରିବେଷଣ କରିଛନ୍ତି ତିନ୍ ତାଲରେ ରାଗ ଚାନ୍ଦିନୀ କଲ୍ୟାଣ।

ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣୁଥିଲେ ସିତାର ବାଦନ। ଶିଳ୍ପୀ ଥିଲେ ନିଶାଦ ଖାନ। ଶିଳ୍ପୀ ପରିବେଷଣ କଲେ ତିନ ତାଲରେ ରାଗ ଚାନ୍ଦିନୀ କଲ୍ୟାଣ। ଶିଳ୍ପୀଙ୍କୁ ତବଲାରେ ସଙ୍ଗତ କରୁଥିଲେ ଶାଫତ ଅହମ୍ମଦ ଖାନ। ଆକାଶବାଣୀ ଭବାନୀପାଟଣା। ପ୍ରଥମେ ହିନ୍ଦୀରେ, ପରେ ପରେ ଇଂରାଜୀରେ ସମ୍ବାଦ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।